ଆକାଶବାଣୀ ପୁରୀ, ଆଜି ଗୁରୁବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 28 ଦିନ, ଇଂରାଜୀ 2026 ମସିହା ଜୁନ୍ ମାସ 18 ତାରିଖ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:45। ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 FM ଯୋଗେ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଏଫ୍ଏମ୍ରେ। ଅଧିବେଶନ ପ୍ରାରମ୍ଭରେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

ଶୁଣିଲେ ହିନ୍ଦୀରେ ସମ୍ବାଦ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ପ୍ରଚାର କରୁଛୁ ଆରାଧନା କାର୍ଯ୍ୟକ୍ରମ। କାଳିଆ ପାଖକୁ ଯାଇଥିଲି, କଳା ବଇଁଶୀଟି ପାଇଥିଲି, ଏପଟେ ଦେଖିଲି ରାଧା ରାଧା, ସେପଟେ ଦେଖିଲି ରାଧା ରାଧା, ରାଧା ନା ଦେଖି ଚାହେଁ ଚକା ଆଖି, କାଳିଆ କଥା ମୁଁ ବୁଝିଗଲି। କାର୍ଯ୍ୟକ୍ରମର ପ୍ରଥମ ଭଜନଟିକୁ ଗାଇ ଶୁଣାଇଛନ୍ତି ଅନୁରାଧା ପଡ଼ୁଆଲ।

ପ୍ରଭୁ ନୀଳାଦ୍ରି ବିହାରୀ କଟକେ ଅଟକ ହେବାରୁ ମୋ ଦିନ ସରୁନାହିଁ ଛୁରି ଛୁରି, ପ୍ରଭୁ ମୋ ଦିନ ସରୁନାହିଁ ଛୁରି ଛୁରି। ଏହି ଗୀତଟିକୁ କଣ୍ଠରେ ସଜାଇଛନ୍ତି ସୁଭାଷ ଦାସ ଦିବ୍ୟ ସିଂହ ଦେବଙ୍କ ଗୀତ ରଚନାରୁ।

ଚାଲ ଦେଖିଯିବା ହେ ବନ୍ଧୁ ସେଇ ଚକାଡୋଳା କଳା ମୁହଁକୁ, ଚାଲ ଦେଖିଯିବା ହେ ବନ୍ଧୁ ସେଇ ଚକାଡୋଳା କଳା ମୁହଁକୁ, ଯେଉଁ କଳା ମୁହଁ ଦର୍ଶନ କଲେ ନ ସହିବ ଜମ ଡାହାକୁ। ପାରମ୍ପରିକ ଗୀତ ରଚନା ରମେଶ କୁମାର ରଥଙ୍କ କଣ୍ଠରେ।

ଦେଖ ମୋର ତ ବୈକୁଣ୍ଠ ଲୀଳାରେ, ଦେଖ ମୋର ତ ବୈକୁଣ୍ଠ ଲୀଳା, ବଧ ଅବତାରୀ ବ୍ରହ୍ମାଣ୍ଡ କରତା ମର୍ତ୍ତେ କରୁଛନ୍ତି ଖେଳାରେ। ଏଇ ଗୀତଟିରେ କଣ୍ଠଦାନ କରିଛନ୍ତି ପ୍ରୀତିନନ୍ଦ ରାଉତରାୟ। ଗୀତିକାର ହେଲେ କ୍ଷୀରୋଚନ୍ଦ୍ର ପୋଥାଳ।

ପ୍ରଚାର କଲୁ ଭକ୍ତି ଅର୍ଘ୍ୟର କାର୍ଯ୍ୟକ୍ରମ ଆରାଧନା ଆକାଶବାଣୀ ପୁରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଫେମ୍ରେ। ଶୁଣନ୍ତୁ ଅନୁଚିନ୍ତା, ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ଅସୀମାନନ୍ଦ ସରସ୍ୱତୀ।
1: ଆମ ସଂସ୍କୃତିରେ ବିଭିନ୍ନ ଦେବଦେବୀଙ୍କ ପୂଜାର୍ଚ୍ଚନା କରିବା ଭିତରେ ଆମେ ଜୀବନଧାରାକୁ ଦୃଷ୍ଟି ଦେବା ଉଚିତ। ସତରେ ଏହି ଯେଉଁ ଓଷା ବ୍ରତ ପର୍ବପର୍ବାଣି ପାଳନ କରୁଛେ, ଏହା ପଛରେ ଲୁଚି ରହିଥିବା ଗୂଢ଼ ରହସ୍ୟଟି କ'ଣ? ବାସ୍ତବରେ ଆମର ପ୍ରତିଟି ପର୍ବପର୍ବାଣି ଆମକୁ କିଛି ନା କିଛି ସନ୍ଦେଶ ଦେଇଥାଏ। ସେଗୁଡ଼ିକୁ ମାନି ଚଳିପାରିଲେ ପାରିବାରିକ ଜୀବନ ଆନନ୍ଦମୟ ହେବା ସହିତ ବ୍ୟକ୍ତିଗତ ଜୀବନରେ ଶାନ୍ତି ମିଳିଥାଏ। ଟିକିଏ ଶାନ୍ତି ଲାଭ କରିବା ହେଉଛି ପର୍ବ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ପର୍ବ ପାଳନ ପଛରେ ଆମର ଧର୍ମୀୟ ଭାବଧାରା ଯେତିକି ଥାଉନା କାହିଁକି, ତା ପଛରେ ଲୁଚି ରହିଛି ସମାଜ ସଂସ୍କାର। ବିଭିନ୍ନ ଦେବଦେବୀଙ୍କ ପୀଠରେ ପାଳିତ ହୁଏ ବହୁ ପର୍ବ ଉତ୍ସବ। ସେହିପରି ଜଗତର ପିତା ଶଙ୍କର ଏବଂ ଜଗତର ମାତା ଭବାନୀଙ୍କର ବିବାହ ଉତ୍ସବ ପାଳିତ ହୁଏ ଶୀତଳଷଷ୍ଠୀରେ। ଭଗବାନଙ୍କର ଏହି ବିବାହ ଉତ୍ସବକୁ ଆଦର ଓ ଆଡ଼ମ୍ବର ସହିତ ପାଳନ କରନ୍ତି। ପୌରାଣିକ କାହାଣୀ ସହିତ ଦାର୍ଶନିକ କଥାଟି ଏହାରି ପଛରେ ଲୁଚି ରହିଛି। ପାର୍ବତୀ ପୂର୍ବ ଜନ୍ମରେ ଦକ୍ଷ ପ୍ରଜାପତିଙ୍କ କନ୍ୟା ଥିଲେ, ତାଙ୍କର ନାମ ଥିଲା ସତୀ। ସତୀଙ୍କର ସ୍ୱାମୀ ମଧ୍ୟ ଥିଲେ ଦେବଦେବ ମହାଦେବ। ପତ୍ନୀ ଭାବରେ ସତୀ ଦେବଦେବ ମହାଦେବଙ୍କର କଥା ମାନିଲେ ନାହିଁ, ଫଳରେ ତାଙ୍କୁ ପ୍ରାୟଶ୍ଚିତ ସ୍ୱରୂପ ଆଉ ଗୋଟିଏ ଜନ୍ମ ନେବାକୁ ପଡ଼ିଲା। ପରଜନ୍ମରେ ପର୍ବତରାଜ ହିମାଳୟ ଏବଂ ପତ୍ନୀ ମେନାଙ୍କ କନ୍ୟା ରୂପରେ ମା' ପାର୍ବତୀ ଅବତୀର୍ଣ୍ଣ ହେଲେ। ସମୟକ୍ରମେ ଦେବର୍ଷି ନାରଦ ହିମାଳୟଙ୍କ ଗୃହକୁ ଆସିଲେ। ପାର୍ବତୀଙ୍କର ହସ୍ତରେଖାରୁ ଜଣାଗଲା ଯେ ଏହି କନ୍ୟା ଶଙ୍କରଙ୍କୁ ହିଁ ବିବାହ କରିବ, ଏଥିନିମିତ୍ତ ତପସ୍ୟାର ଆବଶ୍ୟକତା ରହିଛି। ତେଣୁ ପାର୍ବତୀ ଦୀର୍ଘ ଦିନ ଧରି ତପସ୍ୟା କଲେ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ। ଭଗବାନ ଶିବ କିନ୍ତୁ ରାଜି ନଥିଲେ ପୁନର୍ବିବାହ କରିବା ପାଇଁ। ଅପରପକ୍ଷରେ ତାରକା ନାମକ ଅସୁର ଦେବତାମାନଙ୍କୁ ତାଡ଼ନା ଦେଲା। ଭଗବାନ ବିଷ୍ଣୁ କହିଲେ ଶିବଙ୍କ ଔରସରୁ ଜନ୍ମିତ ସନ୍ତାନ ଦ୍ୱାରା ହିଁ ତାରକାର ବିନାଶ ହେବ। ଅପରପକ୍ଷରେ ପାର୍ବତୀଙ୍କ ତପସ୍ୟାରେ ଶିବ ସନ୍ତୁଷ୍ଟ ହେଲେ। ତାପରେ ବିବାହ ଉତ୍ସବର ଆୟୋଜନ କରାଗଲା। ପାର୍ବତୀ ପୂର୍ବ ଜନ୍ମରେ ଦକ୍ଷ ପ୍ରଜାପତିଙ୍କ କନ୍ୟା ଥିଲେ, ତାଙ୍କ ନାମ ଥିଲା ସତୀ। ଶଙ୍କର ଭଗବାନଙ୍କର ପତ୍ନୀ ରୂପରେ ସତୀ ସେତେବେଳେ ପିତା ଦକ୍ଷ ପ୍ରଜାପତିଙ୍କ ବଡ଼ପଣକୁ ନେଇ ଅହଙ୍କାରୀ ଥିଲେ, ତେଣୁ ସେ ଶିବଙ୍କର ପ୍ରତିଟି କଥାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସ୍ୱାମୀକୁ ଯେତେବେଳେ ସ୍ତ୍ରୀ ଅବଜ୍ଞା ଓ ଅବମାନନା କରେ, ସେତେବେଳେ ପାରିବାରିକ ଜୀବନ ଭୁଶୁଡ଼ି ପଡ଼େ, ଯାହା ଆଜିର ସମାଜରେ ଅନେକ ପରିବାରରେ ଦେଖାଯାଉଛି। ସ୍ତ୍ରୀଟିଏ ସ୍ୱାମୀକୁ ଆୟତ୍ତରେ ରଖି ପରିବାରକୁ ଚଳାଇବା ପାଇଁ ଚେଷ୍ଟା କଲାବେଳେ ଉପଯୁକ୍ତ ପରିଚାଳନା ଅଭାବ ହେତୁ ପରିବାର ଭୁଶୁଡ଼ି ପଡ଼ୁଛି। ପରବର୍ତ୍ତୀ ଜନ୍ମରେ ସତୀ ପାର୍ବତୀ ରୂପରେ ଜନ୍ମ ନେଲେ। ହେଲେ ଶଙ୍କରଙ୍କୁ ବିବାହ କରିବା ପାଇଁ ଇଚ୍ଛା କଲେ ମଧ୍ୟ ଶଙ୍କର ଭଗବାନ ପୂର୍ବର କଥାକୁ ମନେ ପକାଇ ବିବାହ ପାଇଁ ରାଜି ହେଲେ ନାହିଁ। ଦେବତାମାନଙ୍କ ଅନୁରୋଧ ଏବଂ ପାର୍ବତୀଙ୍କର କଠୋର ତପସ୍ୟା ଫଳରେ ବିବାହ କରିବାକୁ ରାଜି ହେଲେ ଭଗବାନ ଶଙ୍କର। ଯଥାରୀତି ବିବାହ ସମ୍ପନ୍ନ ହେଲା। ଶଙ୍କର ଭଗବାନ ବିବାହ ସମୟରେ ହିମାଳୟଙ୍କ ଠାରୁ କୌଣସି ଯୌତୁକ ଆଣିନଥିଲେ, ଫଳରେ ପାର୍ବତୀ ଏଥର ସ୍ୱାମୀଙ୍କୁ ଆଉ ଅବମାନନା କରିବାକୁ ସାହସ କରିନଥିଲେ। ଆଜିର ସମାଜରେ ସାଧାରଣତଃ ଦେଖାଯାଏ, ଯେଉଁ ବୋହୂଟି ଯେତେ ଅଧିକ ଯୌତୁକ ଆଣିଥାଏ, ସେହିପରି ଅହଙ୍କାର ବଶତଃ ଶାଶୁଘରେ କାହା ସହିତ ଖାପ ଖୁଆଇ ଚଳିପାରେ ନାହିଁ। ବୋହୂଟି ପିତ୍ରାଳୟକୁ ଆଶ୍ରୟ କରି ଖୁବ୍ ଉଦ୍ଧତ ହୋଇପଠେ। ଶଙ୍କର ଭଗବାନଙ୍କର ବିବାହ ପରେ ପାର୍ବତୀଙ୍କର ଦୁଇ ପୁତ୍ର ହେଲେ, ଗଣେଶ ଓ କାର୍ତ୍ତିକ। ଗଣେଶ ବୁଦ୍ଧିମାନ ଓ କାର୍ତ୍ତିକେଶ୍ୱର ଖୁବ୍ ବୀର ପରାକ୍ରମୀ। ସେହିପରି ଆମ ପରିବାରରେ ଯଦି ଦୁଇ

0: ସନ୍ତାନଙ୍କ ମଧ୍ୟରୁ ଜଣେ ସାହସୀ ଓ ଜଣେ ବୁଦ୍ଧିମାନ ହୋଇପାରନ୍ତା, ତେବେ ଶିବଙ୍କ ପରିବାର ପରି ଆମ ପରିବାରର ଶାନ୍ତି ପ୍ରତିଷ୍ଠିତ ହୋଇପାରନ୍ତା। ପୁନଶ୍ଚ ଶଙ୍କର ଭଗବାନଙ୍କ ପରିବାରରେ ଶତ୍ରୁମିତ୍ର ଭାବ ନଥିଲା, ଫଳରେ ଜଗତ ତାଙ୍କ ପରିବାରକୁ ପୂଜା କରେ। କାହାରି ସହିତ କାହାରି ଶତ୍ରୁଭାବ ନଥିଲା। ଗଣେଶଙ୍କର ବାହନ ମୂଷା କେବେ ହେଲେ ଶଙ୍କର ଭଗବାନଙ୍କ ଗଳାର ସାପକୁ ଡରି ପଳାଏ ନାହିଁ। କାର୍ତ୍ତିକେଶ୍ୱରଙ୍କର ମୟୂର କେବେ ହେଲେ ସର୍ପକୁ କ୍ରୂର ଦୃଷ୍ଟି ନିକ୍ଷେପ କରେ ନାହିଁ। ପାର୍ବତୀଙ୍କ ବାହନ ସିଂହ କେବେ ହେଲେ ଶିବଙ୍କ ବାସୁଆ ବଳଦକୁ ଖାଦକ ଦୃଷ୍ଟିରେ ଦେଖେ ନାହିଁ। ଶିବଙ୍କ ପରିବାରରେ ପ୍ରତ୍ୟେକ ବାହନ ପରସ୍ପର ଖାଦ୍ୟ ଖାଦକ ସମ୍ପର୍କରେ ବନ୍ଧା ହେଲେ ହେଁ କେହି କେବେ ହେଲେ କାହାରିକୁ ଶତ୍ରୁ ଦୃଷ୍ଟିରେ ଦେଖନ୍ତି ନାହିଁ। ଶିବଙ୍କ ପରିବାରରେ ପଶୁମାନଙ୍କ ଭିତରେ ତ ହିଂସାଭାବ ନଥିଲା, ହେଲେ ଆମେ ମଣିଷ ହୋଇ ମଧ୍ୟ ଆମ ପରିବାରରେ ପରସ୍ପର ସହିତ ଭଲରେ ଚଳିପାରୁନାହେଁ। ଶିବ ବିବାହ ଉତ୍ସବ ଆମ ରାଜ୍ୟରେ ଖୁବ୍ ଧୁମ୍ଧାମ୍ରେ ପାଳିତ ହେଉଛି। ଏହି କାର୍ଯ୍ୟକ୍ରମରେ ଯଦି ଆମ ଜୀବନଧାରା ସଜାଡ଼ି ହୋଇଯିବ, ତେବେ ବାସ୍ତବରେ ଆମ ଉତ୍ସବ ପାଳନର ସାର୍ଥକତା ରହିବ।
1: ଅନୁଚିନ୍ତା ଉପସ୍ଥାପନା କରିଥିଲେ ଅସୀମାନନ୍ଦ ସରସ୍ୱତୀ।
2: ଶୁଣୁଥିଲେ ଅନୁଚିନ୍ତା, ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ପୁରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଏଫ୍ଏମ୍ରେ ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସର 110ତମ ଅଧ୍ୟାୟ। କଣ୍ଠଶିଳ୍ପୀ ରହିଛନ୍ତି ସୁରେଶ ୱାଡେକର।
3: एपिसोड नंबर 110 110।

ପ୍ରଚାରକୁଲୁ ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସର 110ତମ ଅଧ୍ୟାୟ। କଣ୍ଠଶିଳ୍ପୀ ଥିଲେ ସୁରେଶ ୱାଡ଼େକର। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଫେମ୍ରେ। ପ୍ରଚାର କରୁଛୁ ଏକ ଓଡ଼ିଆ ଭକ୍ତିଗୀତ, ସରିତା ଦାସଙ୍କ କଣ୍ଠରେ ବସନ୍ତରାଜ ସାମଲଙ୍କ ଗୀତ ରଚନାରୁ।

ଶୁଣିଲେ ସଂସ୍କୃତରେ ସମ୍ବାଦ, ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଫେମ୍ରେ। ପ୍ରଚାର କରୁଛୁ ଆଜିର କାର୍ଯ୍ୟକ୍ରମ ସୂଚନା। ସକାଳ 7:25 ଶୁଣିପାରିବେ କ୍ଷେତ୍ର ମହିମା କାର୍ଯ୍ୟକ୍ରମ। ବିଷୟବସ୍ତୁ ରହିଛି ଶୀତଳ ଷଷ୍ଠୀ। ଆଲୋଚକ ଅଛନ୍ତି ଭଜରାମ ଶତପଥୀ। ସଜଫୁଲ କାର୍ଯ୍ୟକ୍ରମ ଶୁଣିପାରିବେ 7:40 ଆକାଶବାଣୀ କଟକ କେନ୍ଦ୍ରରୁ। ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ ଶୁଣିପାରିବେ 7:55। 8:30 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ। ଦିନ 9:00 ଶୁଣିପାରିବେ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ଆଲୋଚନାମୂଳକ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ବିଷୟବସ୍ତୁ ରହିଛି ନକ୍ସଲବାଦ। ଦିନ 10:00 ଶୁଣିପାରିବେ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ। 11:00 ଶୁଣିପାରିବେ ନାରୀଭିତ୍ତିକ କାର୍ଯ୍ୟକ୍ରମ ମୁକ୍ତା। ବିଷୟବସ୍ତୁ ରହିଛି ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଯୋଗ। ଆଲୋଚକ ଅଛନ୍ତି ଯୋଗ ପ୍ରଶିକ୍ଷିକା ବିତୀକ୍ଷା ମହାନ୍ତି। ଅପରାହ୍ନ 5:00 ଶୁଣିପାରିବେ ଏନ୍ସିଇଆର୍ଟିର 1309 ଅଧ୍ୟାୟ। ସନ୍ଧ୍ୟା 6:30 ଶୁଣିପାରିବେ ବିକାଶ ମନ୍ତ୍ର କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମ ଶୁଣିପାରିବେ 7:25। ଆଜି ଏଥିରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶୁଣିପାରିବେ କିଷାନବାଣୀ କାର୍ଯ୍ୟକ୍ରମ। ଆଲୋଚନାର ବିଷୟ ରହିଛି ଧାନ ଚାଷରେ ମହିଳା କୃଷକଙ୍କ ଭୂମିକା। ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ଓୟୁଏଟି ଭୁବନେଶ୍ୱରର କ୍ଷେତ୍ର ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପିକା ଡକ୍ଟର ଇପ୍ସିତା କର। ରାତି 8:00 ଶୁଣିପାରିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। 10:00 ଶୁଣିପାରିବେ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏକ ଆଲୋଚନାମୂଳକ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ବିଷୟବସ୍ତୁ ରହିଛି ବିରାସତ। ବିଶେଷଜ୍ଞ ଅଛନ୍ତି କେନ୍ଦ୍ରୀୟ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାବତ। 10:30 ଶୁଣିପାରିବେ ଶ୍ରୀ ଜଗନ୍ନାଥ ଭଜନ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ସୂଚନା ଏଇଠି ଶେଷ ହେଲା। ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ। ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଜ୍ୟରେ ସୌରଚାଳିତ ପମ୍ପର ଅଧିକରୁ ଅଧିକ ବ୍ୟବହାର କରିବା ନେଇ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି। ସୌରଚାଳିତ ଜଳସେଚନ ପମ୍ପର ବ୍ୟବହାର ଦ୍ୱାରା କୃଷକମାନଙ୍କର ଖର୍ଚ୍ଚ ହ୍ରାସ ପାଇବା ସହିତ ଆୟ ବୃଦ୍ଧି ହୋଇପାରିବ ଏବଂ ନବୀକରଣ ଶକ୍ତି ଲକ୍ଷ୍ୟ ହାସଲରେ ସହାୟକ ହେବ ବୋଲି ରାଜ୍ୟପାଳ କହିଛନ୍ତି। ଭୁବନେଶ୍ୱରଠାରେ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ସମୟରେ ପିଏମ୍ କୁସୁମ ଯୋଜନାକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ବ୍ୟାପକ ସଚେତନତା ଓ ରଣନୀତି ପ୍ରସ୍ତୁତ କରିବାକୁ ରାଜ୍ୟପାଳ ଡକ୍ଟର କମ୍ଭମ୍ପାଟି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆଜିଠାରୁ 22 ଜିଲ୍ଲାରେ ବିଦ୍ୟାଳୟ ଖୋଲିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 8 ଜିଲ୍ଲାରେ ଖରା ଛୁଟି ଅବଧିକୁ ଶନିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା 40 ଡିଗ୍ରୀ ପର୍ଯ୍ୟନ୍ତ ରହୁଥିବାରୁ ଖରା ଛୁଟି ଅବଧିକୁ ସାମୟିକ ଭାବେ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ କେତେକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ନୂଆପଡ଼ା ଜିଲ୍ଲାରେ ଆଜିଠାରୁ 20 ତାରିଖ ପର୍ଯ୍ୟନ୍ତ ସକାଳ 6 ପୂର୍ବାହ୍ନ 11 ପର୍ଯ୍ୟନ୍ତ ସ୍କୁଲ ଚାଲିବ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ଶନିବାର ଦିନ ସହର ଉପକଣ୍ଠରେ ଥିବା ସମସ୍ତ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଆସନ୍ତା ଜୁଲାଇ ମାସ ପହିଲାରୁ ରାଜ୍ୟ ସରକାର ବିକଶିତ ଭାରତ ଗ୍ରାମୀଣ ରୋଜଗାର ଓ ଆଜୀବିକା ମିଶନ ବିଭିଜି ରାମଜୀକୁ ଲାଗୁ କରିବେ। ଗ୍ରାମାଞ୍ଚଳର ଲୋକମାନଙ୍କୁ ଏହି ଯୋଜନା ଅଧୀନରେ 125 ଦିନର ନିଶ୍ଚିତ ଶ୍ରମଭିତ୍ତିକ ରୋଜଗାର ସରକାର ଯୋଗାଇଦେବେ ବୋଲି ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏ ଯୋଜନା ଅଧୀନରେ ମୁଖ୍ୟତଃ ଭାବେ ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମିର ମୌଳିକ ସୁବିଧା ଓ ଉନ୍ନତି, ଜୀବିକା ସମ୍ପର୍କିତ ଭିତ୍ତିଭୂମି ଆଦି କାର୍ଯ୍ୟକୁ ଅଗ୍ରାଧିକାର ମିଳିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିକାଶର ଧାରା ଓଡ଼ିଶା ସାରା ସମ୍ପର୍କିତ ଜନସମ୍ପର୍କ ଏବଂ ନାଗରିକ ସହଭାଗିତା ସାମ୍ବାଦିକ ସମ୍ମିଳନୀରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବରଗଡ଼ଠାରେ ସରକାରଙ୍କ ପ୍ରମୁଖ ଜନକଲ୍ୟାଣମୂଳକ ଯୋଜନା ଓ ସଫଳତା ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। ଭଦ୍ରକରେ ସରକାରଙ୍କର ବିକାଶଧାରା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଉପସ୍ଥିତ ରହି ସରକାରଙ୍କ ଉପଲବ୍ଧି ନେଇ ଆଲୋଚନା କରିଥିଲେ। ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ପରିସରରେ ଅନୁଷ୍ଠିତ ସମ୍ମିଳନୀରେ ବିଧାୟକ ଗୁରୁଶଙ୍କର ମାଝୀ ସରକାରଙ୍କ ଉପଲବ୍ଧି ଓ ବିକାଶଧାରା ସମ୍ପର୍କରେ ଅବଗତ କରାଇଥିଲେ। ନୂଆପଡ଼ା ଜିଲ୍ଲା ବୋଡେନ୍ଠାରେ ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋମ୍ ସିଂ ମାଝୀ ବିକଶିତ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ସରକାରଙ୍କର ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଥିଲେ। ସବୁଜ ଜଳବାୟୁ ପାଣ୍ଠିର ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲା ଗସ୍ତ କରି ଭାରତୀୟ ଉପକୂଳ ଅଧିବାସୀଙ୍କ ଜଳବାୟୁ ସହନଶୀଳତା ଅଭିବୃଦ୍ଧି ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଚିଲିକା ଉପକୂଳ ଓ ବାହୁଦା ଉପକୂଳରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିବା ସହିତ ସେଠାରେ ବସବାସ କରୁଥିବା ଲୋକମାନଙ୍କର ସୁରକ୍ଷିତ ପରିବେଶର ଆକଳନ କରିଥିଲେ। ଗଞ୍ଜାମ ଜିଲ୍ଲାରେ ଏହି ପ୍ରକଳ୍ପ 4 ବ୍ଲକର 40 ଗ୍ରାମ ପଞ୍ଚାୟତର 191 ଗ୍ରାମରେ କାର୍ଯ୍ୟକାରୀ ହେଉଛି। ସରକାରଙ୍କର ଏହି ଯୋଜନା ଦ୍ୱାରା ଏହି ଅଞ୍ଚଳର 50,000 ପରିବାର ଉପକୃତ ହେଉଥିବା ନେଇ ଆମ ସମ୍ବାଦଦାତା ଜଣାଇଛନ୍ତି। ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶର ଧାରା ଓ ଓଡ଼ିଶା ସାରା ସମ୍ପର୍କିତ ସାମାଜିକ ଗଣମାଧ୍ୟମରେ ଅଧିକ ଲୋକପ୍ରିୟତା ହାସଲ କରିଥିବା ଇନ୍ଫ୍ଲୁଏନ୍ସର ଓ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ଅମର ନାୟକ, ହିମାଂଶୁ ଶେଖର ସାହୁ ପ୍ରମୁଖ ଯୋଗଦେଇ ଜିଲ୍ଲାର ଐତିହ୍ୟ ଏବଂ ବିକାଶ ଧାରାକୁ ସକାରାତ୍ମକ ଭାବେ ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପୁରୀ ରେଳ ଷ୍ଟେସନରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ ଓ ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଆଜି ପୁରୀ ବଡ଼ବିଲ୍ ଏକ୍ସପ୍ରେସ୍ ଓ ଆସନ୍ତାକାଲି ପାଇଁ ବଡ଼ବିଲ୍ ପୁରୀ ଏକ୍ସପ୍ରେସ୍କୁ ବାତିଲ କରାଯାଇଛି। ପୁରୀ ପାରାଦୀପ ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍କୁ ଆଜି ଓ ଆସନ୍ତାକାଲି ପାଇଁ ବାତିଲ କରାଯାଇଛି। ଅନୁଗୁଳ ପୁରୀ ମେମୋ ଟ୍ରେନ୍ ଆଜି ଓ ଆସନ୍ତାକାଲି ପୁରୀ ବଦଳରେ ଖୋର୍ଦ୍ଧାଠାରୁ ଯିବା ଆସିବା କରିବ। ଏହା ବ୍ୟତୀତ ପୁରୀ ଅହମ୍ମଦାବାଦ ଏକ୍ସପ୍ରେସ୍, ପୁରୀ ହାତିଆ ତପସ୍ୱିନୀ ଏକ୍ସପ୍ରେସ୍, ପୁରୁଷୋତ୍ତମ ଏକ୍ସପ୍ରେସ୍, ଉତ୍କଳ ଏକ୍ସପ୍ରେସ୍ ଆଦି ଟ୍ରେନ୍ଗୁଡ଼ିକରେ ସାମୟିକ ନିର୍ଘଣ୍ଟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ

0: ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପେତିକି ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା, ଆଲର୍ଜି ଜନିତ ଚର୍ମ ରୋଗ। ଆଲୋଚନା କରିଛନ୍ତି ଡାକ୍ତର ଶଙ୍କର୍ଷଣ ମିଶ୍ର।
2: ସୁସ୍ଥ ଶରୀର କୌଣସି ଜୀବାଣୁ, କୀଟାଣୁ, ଭୂତାଣୁ ଦ୍ୱାରା ସଂକ୍ରମିତ ନ ହୋଇ ହଠାତ୍ ଅସୁସ୍ଥତା ଅନୁଭବ କରିବା ବେଳେ ଅନେକ ଅସୁବିଧା ହୋଇଥାଏ। ଏହା କେବେ କେବେ ଦେଖାଦିଏ କିଛି ଖାଦ୍ୟ ଖାଇ ବାହ୍ୟ ପରିବେଶ ସହିତ ସମ୍ପର୍କରେ ଆସି କୌଣସି ବ୍ୟବହାର କରୁଥିବା ଦ୍ରବ୍ୟ ଦ୍ୱାରା ଶରୀରରେ ବିରୋଧାଭାସ ପ୍ରକାଶିତ ହୋଇ ଅସୁସ୍ଥତା ଅନୁଭବ କରିବା ଅବସ୍ଥାକୁ ଆଲର୍ଜିକ୍ କୁହାଯାଏ। ସମ୍ପୃକ୍ତ ଖାଦ୍ୟ ପଦାର୍ଥ, ପରିବେଶ ସବୁ ବ୍ୟକ୍ତିର ଶରୀରରେ ବିରୋଧାଭାସ କରେ ନାହିଁ। ଏହି ଅବସ୍ଥା କାହାକୁ ହୁଏ, କାହାର ହୁଏ ନାହିଁ। ଅର୍ଥାତ୍ ଅଣ୍ଡା ଖାଇବା ଦ୍ୱାରା ମୁଣ୍ଡ କେଶ ରଙ୍ଗ କରି କୌଣସି ଔଷଧ ଖାଇବା ପରେ ଅସୁସ୍ଥତା ଦେଖାଯାଏ। ଏହା କାହାର ହୋଇଥାଏ, କାହାର ହୋଇନଥାଏ। ଯେଉଁ ବ୍ୟକ୍ତି ନିର୍ଦ୍ଦିଷ୍ଟ ଖାଦ୍ୟଦ୍ରବ୍ୟ ପରିବେଶରେ ଅସୁସ୍ଥତା ଅନୁଭବ କରିଥାଏ ତାହାକୁ ଜାଣି ଆଜୀବନ ଛାଡ଼ିବାକୁ ହୁଏ। ଆଲର୍ଜି ଏକ ରୋଗ ନୁହେଁ, ଏହା ଶରୀର ପ୍ରତି ନିର୍ଦ୍ଦିଷ୍ଟ କାରଣକୁ ନେଇ ବିରୋଧାଭାବ ପ୍ରକାଶ ମାତ୍ର। ଆଲର୍ଜି ସଂକ୍ରାମକ ହୋଇ ଏକ ବ୍ୟକ୍ତିଠାରୁ ଅନ୍ୟ ବ୍ୟକ୍ତିକୁ ସଂକ୍ରମିତ ହୁଏ ନାହିଁ। ଆଲର୍ଜି ଲକ୍ଷଣ ସମୟ ସମୟରେ ଶରୀରରେ ଅତି ଜଟିଳ ଅସୁବିଧା କରିଥାଏ। ବ୍ୟକ୍ତିର ଦୈନନ୍ଦିନ କାର୍ଯ୍ୟପ୍ରଣାଳୀରେ ଅନ୍ତରାୟ ସୃଷ୍ଟି କରେ। କେତେକ ସମୟରେ ଅନ୍ୟ ରୋଗ ସଂକ୍ରମିତ କରାଇ ବହୁ ଅସୁବିଧା ମଧ୍ୟ କରେ। କୁଣ୍ଡେଇ ହୋଇ ଚର୍ମ ଲାଲ ହୋଇ ଫୁଲିଯିବା, ଯନ୍ତ୍ରଣା ଥାଇ ଉକେଇ ଏବଂ ବାନ୍ତି ହେବା, ଉକେଇ ସହିତ ଅଧକପାଳି ବ୍ୟଥା କିମ୍ବା ପୁରା ମୁଣ୍ଡବ୍ୟଥା ହେବା ଏହି ରୋଗର ଲକ୍ଷଣ। ଶ୍ୱାସକ୍ରିୟାରେ ଶ୍ୱାସ ପରି ଲକ୍ଷଣ ମଧ୍ୟ ଦେଖାଦିଏ। ଆଲର୍ଜି ଅବସ୍ଥା କେତେ ପ୍ରକାର, ଖାଦ୍ୟ କେତେ ପ୍ରକାର, ରଙ୍ଗ କେଶ କଳା କରିବା ରଙ୍ଗ, କେତେକ ଅବସ୍ଥାରେ ଗନ୍ଧ ଧୂଳି କଣା ଆଦିରୁ ହୋଇଥାଏ। ଏହି ଆଲର୍ଜି ଅବସ୍ଥା ସବୁ କ୍ଷେତ୍ରରେ ସମସ୍ତଙ୍କର ସମାନ ହୁଏ ନାହିଁ, କାହାର ହୁଏ, କାହାର ହୁଏ ନାହିଁ। ସମସ୍ତଙ୍କର ସମାନ ଲକ୍ଷଣ ମଧ୍ୟ ଦେଖାଯାଏ ନାହିଁ। ପ୍ରାୟତଃ ଚର୍ମ ଉପରେ ଅଧିକ ପ୍ରଭାବ ଦେଖାଦେଇଥାଏ। ଚର୍ମ ଉପରେ ଅଜ୍ଞାବାତ ବା ଅଟିକରିଆ ପରି ଫୁଲି ଲାଲ ଦେଖାଯାଏ। ଅନେକ କ୍ଷେତ୍ରରେ ଘିମିରି ପରି ହୋଇ ପରେ ଘା ହୁଏ, ଲସା ବାହାରିଯାଏ, ବ୍ୟଥା ଏବଂ ଦରଜ ରହେ। ହୋମିଓପାଥିକ ଚିକିତ୍ସାରେ ଆଲର୍ଜିର ପ୍ରଥମ ଏବଂ ମୁଖ୍ୟ ଔଷଧ ହେଉଛି ଟ୍ୟୁବରକୁଲିନମ୍ ଏବଂ ସଲଫର। ଦୁଧ ଏବଂ ଦୁଧଜାତ ଖାଦ୍ୟ, ଅଣ୍ଡା, ପ୍ରାଣିଜ ଖାଦ୍ୟ, ମାଛ ମାଂସ ଆଦି ବ୍ୟବହାରରେ ହେଉଥିବା ଆଲର୍ଜି ଲକ୍ଷଣରେ ଏହା ପ୍ରୟୋଗ ହୁଏ। ଗହମଜାତ ଖାଦ୍ୟ ବ୍ୟବହାର କରି ଚର୍ମ ଆଲର୍ଜି ହେଲେ ସୁରିନମ୍ ଦିଆଯାଇଥାଏ। ଷ୍ଟ୍ରବେରୀ ବ୍ୟବହାରରେ ଚର୍ମ ଅଜ୍ଞାବାତ ପରି ଫୁଲିଗଲେ ଫାର୍ଗାରିଆ ଭେଷ୍ଟା ଦିଆଯାଏ। ଚିନି ଗୁଡ଼ ଖାଇ ଆଲର୍ଜିରେ ସାଚୁରିୟମ୍ ଅପ୍ ପ୍ରୟୋଗ ହୋଇଥାଏ। ଅଣ୍ଡା ଦ୍ୱାରା ହେଉଥିବା ଆଲର୍ଜିରେ ଫେରମେଟ୍ ଦିଆଯାଇଥାଏ। କେଶ ରଙ୍ଗ ଦ୍ୱାରା ହୋଇଥିବା ଚର୍ମ ଆଲର୍ଜିରେ ସଲଫର ପ୍ରୟୋଗ ହୁଏ। ଆର୍ଜେଣ୍ଟମ୍ ନାଇଟ୍ରମକମ୍ ଔଷଧକୁ ଅନେକ ଚର୍ମ ଆଲର୍ଜିରେ ବ୍ୟବହାର କରାଯାଇଥାଏ। ଚର୍ମର ଆଲର୍ଜି ଲକ୍ଷଣ ତାପ ବା ଗରମରୁ ଅଧିକ ହେଲେ ଏପିସ୍ମେଲ୍ ପ୍ରୟୋଗ ହୁଏ। ଥଣ୍ଡା ଲାଗି ଅଧିକ ହେଲେ ଆର୍ସେନିକ୍ ଆଲ୍ବା ଦିଆଯାଇଥାଏ। ଆଣ୍ଟିବାୟୋଟିକ୍ସ ଔଷଧ ଖାଇ ଆଲର୍ଜି ହେଲେ ସଲଫର ପ୍ରୟୋଗ ହୋଇଥାଏ। ମଦ୍ୟ ଆଦି ନିଶା ପାନୀୟ ବ୍ୟବହାରରେ ଚର୍ମ ଆଲର୍ଜି ହେଲେ କୋଲୋଟ୍ରମ୍ ବ୍ୟବହାର କରିବ। ସନ୍ତସନ୍ତିଆ ସ୍ଥାନରେ ବାସ କରି ଚର୍ମ ଆଲର୍ଜି ହେଲେ ଡାଲକାମରା ବ୍ୟବହାର କରିବ। ଇତ୍ୟତ ବ୍ୟତୀତ ଲକ୍ଷଣ ଦେଖି ଇଟିକା ୟୁରେନ୍ସା, ପେଟ୍ରୋସେଲିନମ୍, ଆଲିୟମ୍ ସିପା, ନେଟ୍ରମିଓର 6x, ନେଟ୍ରମ୍ ସଲ୍ଫ 6x, ନେଟ୍ରମ୍ଫସ୍ 6x ଆଦି ବ୍ୟବହାର କରାଯାଇଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା, ଆଲର୍ଜି ଜନିତ ଚର୍ମ ରୋଗ। ଆଲୋଚନା କରିଥିଲେ ଡାକ୍ତର ଶଙ୍କର୍ଷଣ ମିଶ୍ରା।

0: 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଜିଠାରୁ ପାଞ୍ଚ ଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ନିରାପଦ ସମାବେଶୀ ଓ ମାନବ କୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ଭିବାଟେକ୍ 2026 ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଳବାୟୁ ସଙ୍କଟ, ବିବାଦ ଓ ଅର୍ଥାଭାବ ହେତୁ ବିଶ୍ୱର 13 ସ୍ଥାନରେ କ୍ଷୁଧା ବୃଦ୍ଧି ପାଇବା ନେଇ ଜାତିସଂଘର ରିପୋର୍ଟ, ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ 170 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କଲା ଭାରତ। ଆଇସିସି ମହିଳା T20 ବିଶ୍ୱକପ୍ର ଗ୍ରୁପ୍ ଏ ମ୍ୟାଚ୍ରେ ନେଦରଲ୍ୟାଣ୍ଡସ୍କୁ 95 ରନ୍ରେ ପରାସ୍ତ କଲା ଭାରତୀୟ ମହିଳା ଦଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ପାଞ୍ଚ ଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ। ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମଧ୍ୟପ୍ରଦେଶର ବେତୁଲଠାରେ ଆଧ୍ୟାତ୍ମିକ ଜାଗରଣ ମାଧ୍ୟମରେ ଆଦିବାସୀ ସମାଜର ସଶକ୍ତିକରଣ ଉପରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ରାଷ୍ଟ୍ରପତି ମଧ୍ୟପ୍ରଦେଶର ଓମକାରେଶ୍ୱରରେ ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ସମାରୋହରେ ଯୋଗଦେବେ। ସେହିଦିନ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଦ୍ୱାରା ଆୟୋଜିତ ଏକ ଚିକିତ୍ସା ଶିବିରର ଉଦ୍ଘାଟନ କରିବା ସହ ଓଡ଼ିଶାର ରାଇରଙ୍ଗପୁରସ୍ଥିତ କୁସୁମୀ ବ୍ଲକ ଅନ୍ତର୍ଗତ ଖଣି ପ୍ରଭାବିତ ଗ୍ରାମଗୁଡ଼ିକ ପାଇଁ ଏକ ମେଗା ସମନ୍ୱିତ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପକୁ ଉତ୍ସର୍ଗ କରିବେ। ଶନିବାର ଦିନ ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାହାଡ଼ପୁରର ସ୍କୁଲ ଏବଂ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀ ଓ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିବେ। ସେହିଦିନ ଏକ କାର୍ଯ୍ୟକ୍ରମରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗଦେବେ। 21 ତାରିଖରେ ମଧ୍ୟପ୍ରଦେଶର ଜବଲପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ। ସେହିଦିନ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସହରିଆ ଜନଜାତିର ସଦସ୍ୟ, ଚିତା ଟ୍ରାକର, ପର୍ଯ୍ୟଟନ ଗାଇଡ୍ ଏବଂ କୁନୋ କ୍ଷେତ୍ର ଦଳ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ଏକ ନିରାପଦ, ସମାବେଶୀ ଏବଂ ମାନବ କୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଏଆଇର ପ୍ରକୃତ ଶକ୍ତି ମେସିନ୍ର ଶକ୍ତିରେ ନୁହେଁ, ବରଂ ସାଧାରଣ ଲୋକଙ୍କ ବିକାଶ ଦିଗରେ ଏହାର ପ୍ରକୃତ ବ୍ୟବହାରରେ ନିହିତ ଅଛି। ଗତକାଲି G7 ସମ୍ମିଳନୀର ଏକ ଅଧିବେଶନରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କୃତ୍ରିମ ବୁଦ୍ଧିମତା ମାନବ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଦକ୍ଷତା ରଖିଛି। ତେବେ ସେ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ପ୍ରଭାବଶାଳୀ ଆକାର ଏବଂ ଶାସନ ଦ୍ୱାରା ନିର୍ଦ୍ଦେଶିତ ହେବାର ଆବଶ୍ୟକତା ରହିଛି। ଶ୍ରୀ ମୋଦି ଡିଜିଟାଲ ଯୁଗରେ ଶିଶୁମାନଙ୍କ ସୁରକ୍ଷା ପାଇଁ କୃତ୍ରିମ ବୁଦ୍ଧିମତାର ଫଳପ୍ରଦ ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଏଆଇ ଦ୍ୱାରା ଶିକ୍ଷଣ ଏବଂ ନବସୃଜନକୁ ଅଧିକ ପରିବ୍ୟାପ୍ତ କରାଯାଇପାରିବ, କିନ୍ତୁ ଯୁବ ବ୍ୟବହାରକାରୀମାନଙ୍କୁ ଏହା ଯେଭଳି ଅମୂଳକ ସୂଚନା ଓ ଡିପ୍ ଫେକ୍ର ବ୍ୟବହାରଠାରୁ ଦୂରେଇ ରଖିବ ସେଥିପାଇଁ ଉଦ୍ୟମ କରାଯିବାର ଆବଶ୍ୟକତା ରହିଛି। ଶ୍ରୀ ମୋଦି କହିଛନ୍ତି ବିଶ୍ୱର ସମସ୍ତ ଗଣତାନ୍ତ୍ରିକ ଦେଶଗୁଡ଼ିକ ଉନ୍ନତ ଏଆଇ ମଡେଲକୁ ଆପଣାଇ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସୂଚନାର ସୁରକ୍ଷା ଓ ବୃଦ୍ଧି ପାଉଥିବା ସାଇବର ସୁରକ୍ଷାକୁ ମଜବୁତ କରିବା ଆବଶ୍ୟକ। ଆସନ୍ତା 21 ତାରିଖରେ ପାଳନ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଯୋଗ ସଙ୍ଗମ ପୋର୍ଟାଲରେ 170,000ରୁ ଅଧିକ ସଂଗଠନ ପଞ୍ଜୀକରଣ କରିଛନ୍ତି। ଆୟୁଷ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ସଂଗଠନଗୁଡ଼ିକ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଦେଶର କୋଣ ଅନୁକୋଣରେ ଯୋଗ ସମ୍ବନ୍ଧିତ ସଚେତନତା ବାର୍ତ୍ତା ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ବିଭାଗୀୟ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର 1000ଟି ସ୍ଥାନରେ ଯୋଗ ଦିବସ ପାଳନ କରାଯିବ। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଧାରାବାହିକରେ ଆଜି ଆସନ୍ତୁ ଜାଣିବା ନକ୍ସଲବାଦ ଦୂର କରିବା ଏବଂ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିକାଶମୂଳକ କାର୍ଯ୍ୟକ୍ଷେତ୍ରରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଦେଶକୁ ନକ୍ସଲବାଦ ଏବଂ ମାଓବାଦର ଭୟରୁ ମୁକ୍ତ କରିବା ଲାଗି

0: ସୁସମନ୍ୱିତ ଢଙ୍ଗରେ ଦୀର୍ଘକାଳୀନ ଯୋଜନା ଜରିଆରେ ଉଦ୍ୟମ ଜାରି ରଖିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଚଳିତ ବର୍ଷ ମାର୍ଚ୍ଚ 31 ସୁଦ୍ଧା ଦେଶକୁ ମାଓମୁକ୍ତ କରିବା ଲାଗି ପୂର୍ବରୁ ଘୋଷଣା କରିଥିଲେ ଓ ତାହା ସଫଳ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ମାଓ ନେଟୱାର୍କକୁ ଦମନ କରିବା କ୍ଷେତ୍ରରେ ସୁରକ୍ଷା ଅଭିଯାନଗୁଡ଼ିକ ସଫଳ ହୋଇଥିବା ବେଳେ ଏ କ୍ଷେତ୍ରରେ ସୁରକ୍ଷାକର୍ମୀଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ ହୋଇଛି। 2022 ମସିହାରେ ଝାଡ଼ଖଣ୍ଡର ବୁଦ୍ଧ ପାହାଡ଼ ଅଞ୍ଚଳରେ ଅକ୍ଟୋପସ୍ ଅଭିଯାନ ଆରମ୍ଭ କରାଯିବା ପରେ ସେହି ବର୍ଷ ଫେବୃଆରୀରେ ଗୁମ୍ଲା, ଲୋହାରଡାକା ଏବଂ ଲାଟେହାର ଜିଲ୍ଲାକୁ ମାଓମୁକ୍ତ କରାଯାଇଥିଲା। ସେହିପରି ଥଣ୍ଡରଷ୍ଟ୍ରମ୍, ବ୍ଲାକ୍ ଫରେଷ୍ଟ ଭଳି ଅଭିଯାନ ଝାଡ଼ଖଣ୍ଡ, ତେଲଙ୍ଗାନା ଓ ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳକୁ ମାଓମୁକ୍ତ କରିବାରେ ସଫଳତା ହାସଲ କରିଥିଲା। 2024ରେ 217 ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ 2025ରେ ଏହି ସଂଖ୍ୟା 256କୁ ବୃଦ୍ଧି ପାଇଥିଲା। ଚଳିତ ବର୍ଷ ଏପର୍ଯ୍ୟନ୍ତ 26 ଜଣ ନକ୍ସଲଙ୍କୁ ନିପାତ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ହେଡ଼ମା, କାର୍ଦି ସତ୍ୟନାରାୟଣ ରେଡ୍ଡି, ଗଣେଶ ଉଇକେ ଏବଂ ବାସବରାଜୁଙ୍କ ସମେତ ଅନେକ ଶୀର୍ଷ ନେତା ଅଛନ୍ତି। ମାଓବାଦ ଦମନକୁ ଦୃଢ଼ କରିବା ଲାଗି ଦେଶରେ 596 ସ୍ୱତନ୍ତ୍ର ପୁଲିସ ଥାନା ସ୍ଥାପନ କରାଯାଇଥିବା ବେଳେ ସ୍ୱତନ୍ତ୍ର ଭିତ୍ତିଭୂମି ଯୋଜନାରେ ପ୍ରକଳ୍ପ ନିର୍ମାଣ ପାଇଁ 1761 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଗତକାଲି ରାତିରେ ପ୍ୟାରିସ୍ରେ ପହଞ୍ଚିଛନ୍ତି। ସେଠାରେ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କ ସହିତ ଭିଭାଟେକ୍ 2000ରେ ଆଜି ଯୋଗଦେବେ। ୟୁରୋପର ଏହି ସର୍ବବୃହତ ପ୍ରଯୁକ୍ତିବିଦ୍ୟା ଏବଂ ଷ୍ଟାର୍ଟଅପ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ବୃଦ୍ଧି ପାଉଥିବା ନବସୃଜନ ଇକୋସିଷ୍ଟମ୍ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବେ। ଭିଭାଟେକ୍ ସମ୍ମିଳନୀର ଏହି ସଂସ୍କରଣରେ ଭାରତର ବୃହତ ଜାତୀୟ ପାଭିଲିୟନ ସ୍ଥାନ ପାଇବ। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ମୋଦି G7 ଶିଖର ସମ୍ମିଳନୀରେ ଏକାଧିକ ବୈଠକରେ ଯୋଗଦେବା ପରେ ପ୍ୟାରିସ୍ରେ ପହଞ୍ଚିଥିଲେ। G7 ସମ୍ମିଳନୀରେ ଶ୍ରୀ ମୋଦି ଶାସନ ଏବଂ ନୀତି ନିର୍ଦ୍ଧାରଣର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ଭାରତର କାର୍ଯ୍ୟଦକ୍ଷତା ବିଷୟ ପ୍ରକାଶ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିଶ୍ୱର ବିକାଶ ପାଇଁ ଭାରତ ଗ୍ଲୋବାଲ ସାଉଥ୍ ସହିତ ଘନିଷ୍ଠ ଭାବରେ କାମ କରିବାର ସୁଯୋଗ ପାଇଛି। ଗତକାଲି ଏକ ଆଉଟରିଚ୍ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ପଶ୍ଚିମ ଏସିଆ ସଙ୍କଟର ଦୀର୍ଘସ୍ଥାୟୀ ପରିଣାମ ଉପରେ ନିଜର ଚିନ୍ତା ବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ୟୁକେ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍, ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି, ୟୁରୋପୀୟ ସଂଘ ନେତା ଉର୍ସୁଲା ଭନ୍ ଡେର୍ ଲେୟନ୍, ଜର୍ମାନୀ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ, ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହାନ୍, କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସମେତ ବହୁ ବିଶ୍ୱସ୍ତରୀୟ ନେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଆମେରିକା ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ମୋଦି ନାବିକମାନଙ୍କ ସୁରକ୍ଷା ପ୍ରସଙ୍ଗ ନେଇ କହିଥିଲେ,
1: एक्सेलेंसी हम जानते हैं कि मैरिटाइम ट्रेड की दुनिया में भारत के लाखों सी फेरर आज दुनिया के अलग अलग समुद्र में अपनी सेवाएं दे रहे हैं, विश्व की प्रगति में बहुत बड़ा योगदान दे रहे हैं और मैं समझता हूं कि उनकी सुरक्षा भी उतना ही महत्वपूर्ण है। मुझे पूरा विश्वास है कि समझौते में सी फेरर की सुरक्षा भी सुनिश्चित होगी और उसको प्राथमिकता मिलेगी। तो मैं फिर एक बार पश्चिम एशिया में शांति बहाल कराने के आपके भरसक प्रयासों का मैं बुरी बुरी प्रशंसा करता हूं।
0: ଜାତିସଂଘର ଖାଦ୍ୟ ଏଜେନ୍ସୀ ପକ୍ଷରୁ ଜଳବାୟୁ ସଙ୍କଟ, ଦେଶ ଦେଶ ମଧ୍ୟରେ ବିବାଦ ଓ ଅର୍ଥାଭାବ ହେତୁ ଆସନ୍ତା ମାସରେ ବିଶ୍ୱର 13 ସ୍ଥାନରେ କ୍ଷୁଧା ବୃଦ୍ଧି ପାଇବ ବୋଲି କୁହାଯାଇଛି। ବିଶ୍ୱ ଖାଦ୍ୟ ସଙ୍ଗଠନ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ରିପୋର୍ଟରେ ଏବେ ବିଶ୍ୱର ପ୍ରାୟ 266 ନିୟୁତ ଲୋକ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଥିବା କୁହାଯାଇଛି। ରିପୋର୍ଟରେ ସୁଦାନ, ଦକ୍ଷିଣ ସୁଦାନ, ୟେମେନ୍ ଏବଂ ପାଲେଷ୍ଟାଇନ୍ରେ କ୍ଷୁଧାଭାବ ସବୁଠାରୁ ଅଧିକ ହୋଇଥିବା ବେଳେ ନାଇଜେରିଆ ଏବଂ ସୋମାଲିଆ ମଧ୍ୟ ଏହି ତାଲିକାରେ ସାମିଲ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। 2026 ଫିଫା ବିଶ୍ୱକପ୍ରେ ଇଂଲଣ୍ଡ 4-2 ଗୋଲ୍ରେ କ୍ରୋଏସିଆକୁ ପରାସ୍ତ କରି ଗ୍ରୁପ୍ ଏଲ୍ ଅଭିଯାନ ଆରମ୍ଭ କରିଛି। ଗତକାଲି ପର୍ତ୍ତୁଗାଲ ଓ ଡିଆର୍ କଙ୍ଗୋ ମଧ୍ୟରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ 1-1 ଅମୀମାଂସିତ ରହିଛି। ସେହିପରି ଅଷ୍ଟ୍ରିଆ 3-1 ଗୋଲ୍ରେ ଜୋର୍ଡାନ୍କୁ ପରାସ୍ତ କରିଥିବା ବେଳେ ଆର୍ଜେଣ୍ଟିନା 3-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରିଛି। ନରୱେ 4-1 ଗୋଲ୍ରେ ଇରାକକୁ ମଧ୍ୟ ପରାସ୍ତ କରିଛି। 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ଏକ ଦିବସୀୟ ମ୍ୟାଚ୍ରେ ଭାରତ 170 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କରି 2-0 ଅଗ୍ରଣୀ ରହିଛି। ପ୍ରଥମେ ବ୍ୟାଟିଂ କରି ଭାରତ 49 ଓଭର 5 ବଲ୍ରେ ସମସ୍ତ ୱିକେଟ୍ ହରାଇ 402 ରନ୍ ସ୍କୋର କରିଥିଲା। ଜବାବରେ ଆଫଗାନିସ୍ତାନ 44 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 232 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଆଇସିସି ମହିଳା T20 ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ଗ୍ରୁପ୍ ଏ ମ୍ୟାଚ୍ରେ ଭାରତ 95 ରନ୍ରେ ନେଦରଲ୍ୟାଣ୍ଡସ୍କୁ ପରାସ୍ତ କରିଛି। ପ୍ରଥମ ବ୍ୟାଟିଂ କରି ଭାରତୀୟ ମହିଳା ଦଳ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 209 ରନ୍ ସ୍କୋର କରିଥିଲା। ଜବାବରେ ନେଦରଲ୍ୟାଣ୍ଡ 17 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 100

0: 14 ରନ୍ ସ୍କୋର କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଜିଠାରୁ ପାଞ୍ଚ ଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ନିରାପଦ ସମାବେଶୀ ଓ ମାନବ କୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ଭିଭାଟେକ୍ 2026 ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଳବାୟୁ ସଙ୍କଟ, ବିବାଦ ଓ ଅର୍ଥାଭାବ ହେତୁ ବିଶ୍ୱର 13 ସ୍ଥାନରେ କ୍ଷୁଧା ବୃଦ୍ଧି ପାଇବା ନେଇ ଜାତିସଂଘର ରିପୋର୍ଟ ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ 170 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କଲା ଭାରତ। ଆଇସିସି ମହିଳା T20 ବିଶ୍ୱକପ୍ର ଗ୍ରୁପ୍ ଏ ମ୍ୟାଚ୍ରେ ନେଦରଲ୍ୟାଣ୍ଡସ୍କୁ 95 ରନ୍ରେ ପରାସ୍ତ କଲା ଭାରତୀୟ ମହିଳା ଦଳ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯେ ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ ଟ୍ୟୁନ୍ କରିଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରକୁ। ପ୍ରଚାର କରୁଛୁ କ୍ଷେତ୍ର ମହିମା କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ପ୍ରକାଶ କୁମାର ରଥ, ପ୍ରଯୋଜନା ଦିଲୀପ କୁମାର ନାୟକ।

0: ଭଗବାନ ଶିବଶଙ୍କରଙ୍କର ମହିମା ଲୀଳାକୁ ଶ୍ରବଣ କରି ଭକ୍ତଗଣ ନିଜକୁ ଧନ୍ୟ ମନେ କରିଥାନ୍ତି। ସେ ହେଉଛନ୍ତି ଆଶୁତୋଷ, ଅଚିରେ ବର ପ୍ରଦାନ କରିଥାନ୍ତି। ତେବେ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପଞ୍ଚମୀରେ ପାଳିତ ହୋଇଥାଏ ଶିବ ବିବାହ ଏବଂ ତାର ପରବର୍ତ୍ତୀ ଦିନ ଷଷ୍ଠୀ ତିଥିରେ ପାଳିତ ହୋଇଥାଏ ଶୀତଳ ଷଷ୍ଠୀ ପର୍ବ। ତେବେ ଏହି ଶୀତଳ ଷଷ୍ଠୀ ପର୍ବଟିର ମହତ୍ଵ ସମ୍ପର୍କରେ ସୂଚନା ପ୍ରଦାନ କରିବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ତଥା ପ୍ରବଚକ ଭଜରାମ ଶତପଥୀ। ତାଙ୍କୁ ସ୍ୱାଗତ କରିବା କାର୍ଯ୍ୟକ୍ରମ ପରିସରକୁ। ଆଜ୍ଞା ନମସ୍କାର।
1: ଜୟ ଜଗନ୍ନାଥ।
0: ଆପଣ ଆଜିର କ୍ଷେତ୍ର ମହିମା କାର୍ଯ୍ୟକ୍ରମରେ ଏଇ ଯେଉଁ ଶୀତଳ ଷଷ୍ଠୀ କିଭଳି ଭାବରେ ଏହା ଓଡ଼ିଶାରେ ଏବଂ ଶ୍ରୀକ୍ଷେତ୍ରରେ ତଥା ଶ୍ରୀମନ୍ଦିରରେ ପାଳିତ ହୋଇଥାଏ ବା ବିଭିନ୍ନ ଶୈବପୀଠମାନଙ୍କରେ ପାଳିତ ହୋଇଥାଏ ଏବଂ ଶିବଙ୍କର ଯେଉଁ ଲୀଳା ରହିଛି, ଭଗବାନ ଶିବଶଙ୍କରଙ୍କର ମହିମା ରହିଛି, ଟିକେ ଆଲୋକପାତ କରନ୍ତୁ।
1: ଓ

ଏବଂ ଆଶୁତୋଷ ନାମ। ତେଣୁ ତପେବର ନଚେତ କୋପେବର, ଦକ୍ଷ କନ୍ୟା ସତୀଙ୍କୁ ହରାଇବା ପରେ ଶିବ କୋପରେ ଥରିଲେ, ତାଙ୍କ ସମ୍ମୁଖରେ ଠିଆ ହେବା ପାଇଁ କେହି ସାହସ ମଧ୍ୟ କଲେନି। ପରବର୍ତ୍ତୀ ସମୟରେ ପର୍ବତଙ୍କ କନ୍ୟା ପାର୍ବତୀଙ୍କ ସହିତ ତାଙ୍କର ବିବାହ ହେଲା ତଥା ଶିବଙ୍କର କୋପ ଶୀତଳ ହେଲା। ତେଣୁ ଏହା ମଧ୍ୟ ଶୀତଳ ଷଷ୍ଠୀକୁ ବହନ କରେ।

ଶଙ୍କର ପାର୍ବତୀଙ୍କୁ ଗ୍ରହଣ କରିସାରିବା ପରେ ପାର୍ବତୀଙ୍କୁ 6ଟି ପଦାର୍ଥ ତ୍ୟାଗ କରିବାକୁ କହିବା, ଏ ହେଉଛି ସେ ଷଷ୍ଠୀର ମହତ୍ତ୍ଵ। ଦ୍ୱିତୀୟତଃ 6ଟି ପଦାର୍ଥ ଯେଉଁ କହିଲେ ତ୍ୟାଗ କରିବାକୁ, ସେ 6ଟି ପଦାର୍ଥ କ'ଣ ନା, ସେ 6ଟି ପଦାର୍ଥକୁ ତ୍ୟାଗ କଲେ କିଏ ସେ ପାର୍ବତୀ। ପ୍ରଥମେ ଜାଣିଲେ ଯେ ମୋତେ କାମନା ତ୍ୟାଗ କରିବାକୁ ପଡ଼ିବ, ଅର୍ଥାତ୍ କାମନା, ବାସନା, ଦୁର୍ବାସନା, ଈର୍ଷା, ବିଦ୍ୱେଷ ଏବଂ ଅହନ୍ତା, ଏଇ 6ଟି ଗୁଣକୁ ମୋତେ ତ୍ୟାଗ କରିବାକୁ ପଡ଼ିବ। ଏ 6ଟି ପଦାର୍ଥ ତ୍ୟାଗ କଲେ ପ୍ରଭୁଙ୍କର ଶ୍ରଦ୍ଧାଭାଜନ ହୋଇ ବିଶ୍ୱାସର ପତ୍ନୀ ରୂପରେ ଜୀବ ମାନ୍ୟତା ପାଇଥାଏ। ଏହି ହେତୁ ଶଙ୍କର ପାର୍ବତୀଙ୍କ ବିବାହ ହେଉଛି କ'ଣ, ଏହା ହେଉଛି ପ୍ରକୃତରେ କ'ଣ ନା, ଶ୍ରଦ୍ଧା ଆଉ ବିଶ୍ୱାସର ସମନ୍ୱୟ। ଶ୍ରୀମନ୍ଦିରରେ ପ୍ରଥମେ କିଏ ଥାନ୍ତି ନା କାଶୀ ବିଶ୍ୱନାଥ, ଏବଂ କଳ୍ପବଟ ମୂଳରେ କିଏ ଅଛନ୍ତି ନା ପଞ୍ଚମହାଦେବଙ୍କ ଦର୍ଶନ। ପୁନଃ ଆମେ ଯଦି 22 ପାହାଚ ଯିବା, ସେଠି କାଶୀ ବିଶ୍ୱନାଥ ପାଇଲେ, 22 ପାହାଚ ଗୁମୁଟରେ କ'ଣ କଲେ ନା ଅଗ୍ନିଶ୍ୱରଙ୍କୁ ପାଇଲେ, ଉତ୍ତର ପାର୍ଶ୍ୱରେ କ'ଣ କଲେ ନା ପାତାଳେଶ୍ୱର ଏବଂ ଈଶାନେଶ୍ୱରଙ୍କୁ ପାଇଲେ, ପଶ୍ଚିମରେ କ'ଣ କଲେ ନା ଗୋପେଶ୍ୱର ଏବଂ ମହାଦେବଙ୍କୁ ପାଇଲେ। ରୋଷଶାଳାରେ ଜଣେ ମହାଦେବ ଅଛନ୍ତି, ଅର୍ଥାତ୍ ଶ୍ରୀମନ୍ଦିର ମହାଦେବଙ୍କୁ ଛାଡ଼ି ମନ୍ଦିରର ଗଠନ ଶୈଳୀ ନାହିଁ, ଚାରିପଟେ ମହାଦେବ ବିରାଜମାନ। ତେଣୁ ଶଙ୍କରଙ୍କ ବିବାହ ପରେ ମହାପ୍ରଭୁଙ୍କର ମାନେ ଜଗନ୍ନାଥ ହେଉଛନ୍ତି ବରଯାତ୍ରୀ। କେମିତି ନା ଶୀତଳ ଷଷ୍ଠୀ ସରିଲା ପରେ ଜ୍ୟେଷ୍ଠ ଶୁକ୍ଳ ଷଷ୍ଠୀ, ଅର୍ଥାତ୍ ପଞ୍ଚମୀରେ ବିବାହ, ଷଷ୍ଠୀରେ ପ୍ରତ୍ୟାବର୍ତ୍ତନ, ଷଷ୍ଠୀ ସରିଲା ପରେ ଆଉ 5 ଦିନ, 5 ଦିନ ପରେ କ'ଣ ନା ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ। ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ କିଏ ସେ ନା ଆମର ରୁକ୍ମିଣୀ ବିବାହ ବୋଲି କୁହାଗଲା, ଜଗନ୍ନାଥଙ୍କ ଦର୍ଶନରେ ବିବାହ ଯେଉଁ ଆସିଲା ରୁକ୍ମିଣୀ ବିବାହ ଏକାଦଶୀ। ତେଣୁ ଶଙ୍କର ଯେ ଯୋଗୀଙ୍କ ଯୋଗୀ, ଷଡ଼ ଐଶ୍ୱର୍ଯ୍ୟର ତ୍ୟାଗୀ, ଠିକ୍ ଏଇ 6ର ବୈଶିଷ୍ଟ୍ୟକୁ ନେଇ ପ୍ରଭୁଙ୍କ ପାଇଁ ରାଜା ଦଶରଥ ମଧ୍ୟ 6 ଥର ରାମ ରାମ କହି ଦେହାବସାନ କରିଛନ୍ତି। ଏଣୁ ଜୀବର ତ୍ୟାଗ ହିଁ ପରମ କର୍ତ୍ତବ୍ୟ। ତେଣୁ 6ର ଯଦି ଆଉ ଗୋଟିଏ ମହାନତାକୁ ଆମେ ଦେଖିବା, ଷଷ୍ଠୀ ତିଥିରେ ବିବାହ କରିବା, ସେ ହେଉଛନ୍ତି ଜଣେ ଶ୍ରେଷ୍ଠ ସଂଯମୀ। ଶଙ୍କରଙ୍କ ଭଳି କାମାଞ୍ଜୟ ଶ୍ରେଷ୍ଠ ସଂଯମୀ ଏ ସଂସାରରେ କେହି ନାହାନ୍ତି। ତେଣୁ ଶଙ୍କରଙ୍କ ପୂଜା ପ୍ରଥମେ କରାଯାଏ। କଥା ଅଛି କ'ଣ ନା, ମନ ଷଷ୍ଠ ଇନ୍ଦ୍ରିୟାଣୀ ପ୍ରାକୃତି ସ୍ଥାନୀକର୍ଷତି, ଅର୍ଥାତ୍ 5 ମନ ଏବଂ ଜୀବ, ଏ ହେଲେ ଷଷ୍ଠର ମହାନ ଅନୁଭୂତି। ଷଡ଼ ରିପୁଙ୍କୁ ଦମନ କଲେ ହିଁ ଜୀବ ଏସବୁକୁ ପାଇଥାଏ।

0: ତେବେ ଶୀତଳ ଷଷ୍ଠୀ ତିଥିରେ ଆମର ଶ୍ରୀକ୍ଷେତ୍ର ଏବଂ ତ ସନ୍ନିକଟ ଯେଉଁ ଗ୍ରାମାଞ୍ଚଳ ସବୁ ରହିଛି ସେଠାରେ ମଧ୍ୟ ଏହା ଗୋଟାଏ ଉତ୍ସବ ଭାବରେ ପାଳିତ ହୋଇଥାଏ। ବିଭିନ୍ନ ଦିଅ ମେଳନ ହୋଇଥାଏ, ସେଠାରେ ଘଣ୍ଟ ମର୍ଦ୍ଦଳ ଇତ୍ୟାଦି ସନ୍ଧ୍ୟାରେ କରାଯାଇଥାଏ, ସେ ସମ୍ପର୍କରେ ଟିକେ ଆଲୋକପାତ କରନ୍ତୁ।
1: ଶୀତଳ ଷଷ୍ଠୀ ପର୍ବ ଓଡ଼ିଶାର ବିଶେଷ ଭାବରେ ଏକ ଶ୍ରେଷ୍ଠ ପର୍ବ। ବ୍ରାହ୍ମଣ ଶାସନ ମାନଙ୍କରେ ଏହା ଏକ ଆହୁରି ମୁଖ୍ୟ ପର୍ବ। ଏହି ଦିନ ମହାପ୍ରଭୁଙ୍କ ଭୋଗ, ମହାପ୍ରଭୁଙ୍କ ପାଇଁ ଯାନିଯାତ୍ରା, ଏହି ଦିନ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ କିଛି ବାଣ ଫୁଟା, ଏସବୁ ଅନେକ ସ୍ଥାନରେ ଦେଖିବେ। ସେଦିନ ବାଣଯାତ୍ରା ମଧ୍ୟ ହୁଏ। ପଞ୍ଚମୀ ନୀତି ପାଳନ ପରେ ପରଦିନ ଅର୍ଥାତ୍ ଷଷ୍ଠୀ ଦିନ ଆମର ଉତ୍କଳୀୟମାନେ ଏହି ପରମ୍ପରାକୁ ପାଳନ କରନ୍ତି, ଉପବାସ ବ୍ରତ ପାଳନ କରନ୍ତି ଏବଂ ଯଥାବିଧି ସାତ୍ୱିକ ଭୋଜନ ରୁହନ୍ତି। କାରଣ ଯେହେତୁ ଶଙ୍କର ନିଜେ ଅହଙ୍କାରର ବିନାଶକ, ତାମସର ବିନାଶକ, ତେଣୁ ଆମ ଉତ୍କଳୀୟ ପରମ୍ପରାରେ ଶଙ୍କର ଭଗବାନଙ୍କୁ କୁହାଯାଏ ଓଡ଼ିଆ ଜାତିର ନୁହେଁ ଭାରତ ବର୍ଷର ମୁରବୀ। ଏମିତି କୌଣସି ଜାଗାରେ ମନ୍ଦିର ନାହିଁ ଯେଉଁଠିକି ଶଙ୍କରଙ୍କ ମନ୍ଦିର ଆମେ ପାଇବାନି।
0: ଗ୍ରାମମାନଙ୍କରେ ସେହି ଶୀତଳ ଷଷ୍ଠୀ ତିଥିରେ ପ୍ରଭୁଙ୍କୁ କ'ଣ ସବୁ ଭୋଗରାଗ ସମର୍ପଣ କରାଯାଇଥାଏ, ଯେଉଁଭଳି ଭାବରେ ବିମାନରେ ବା ରଥରେ ବସି ଗ୍ରାମରେ ପଙ୍କ୍ତି ଭୋଗ ମଧ୍ୟ ଖାଇଥାନ୍ତି?
1: ସୁନ୍ଦର କଥାଟିଏ, ପଙ୍କ୍ତି ଭୋଗ। ସେତେବେଳେ ମହାପ୍ରଭୁ ଯେଉଁ ବିବାହ ହୁଏ, କେହି କେହି ବର କନ୍ୟା ହେବାର ମଧ୍ୟ ଏକ ଆମକୁ ଦର୍ଶନ ମିଳନ୍ତି। କାରଣ ମହାପ୍ରଭୁଙ୍କ ଯାତ୍ରାକୁ ଉପଲବ୍ଧି କରିବା ପାଇଁ ଶଙ୍କରଙ୍କ ପକ୍ଷରୁ ସେ ହେଲେ ବର ପକ୍ଷ, ଗ୍ରାମର କିଛି ଲୋକ କେହି ଜଣେ ଲୋକ ବର ପକ୍ଷରୁ ସିଏ ହୁଅନ୍ତି ଶଙ୍କରଙ୍କ ତରଫରୁ, ଏବଂ ଅନ୍ୟ ଜଣେ ପାର୍ବତୀଙ୍କ ପାଇଁ ହେଇଥାନ୍ତି କ'ଣ ନା ଯେ କନ୍ୟା ପକ୍ଷ, କନ୍ୟା ପିତା ଏବଂ କନ୍ୟା ମାତା, ଇଏ ଉଭୟ ରହିକି ବିବାହ ଉତ୍ସବ ପାଳନ ହୁଏ। ତାପରେ ଶଙ୍କର ଭଗବାନ ଯାଆନ୍ତି ଭୋଗ ଖାଇବାକୁ, ଶୀତଳ ଷଷ୍ଠୀରେ ଭୋଗ ଖାଇବା। ଆଉ ଶୀତଳ ଷଷ୍ଠୀରେ ମହାପ୍ରଭୁଙ୍କ ଭୋଗରେ ବିଶେଷ କିଛି ଖର୍ଚ୍ଚ ନଥାଏ, କାରଣ ସେ ଯେହେତୁ ଆଶୁତୋଷ ଜଳଧାରା ପ୍ରିୟ ରୁଦ୍ର, ତାଙ୍କ ମନ୍ଦିରକୁ ଯିଏ ଗଲେ ଢାଳେ ପାଣି ଢାଳିଦେଲେ, ହର ହର ମହାଦେବ ମୃତ୍ୟୁଞ୍ଜୟ ହେ ଗଙ୍ଗାଧର କହି ସେ ପାଣି ଢାଳିଦେଲେ, ମନ୍ତ୍ର ଯନ୍ତ୍ର ତନ୍ତ୍ର ସେ ସବୁ କୁଆଡ଼େ, କିନ୍ତୁ ମହାପ୍ରଭୁ ସେଥିରେ ଶାନ୍ତି। ଆଉ ବେଲପତ୍ର, ତ୍ରିଶାଖା ବେଲପତ୍ର ଯଦି ମିଳିଗଲା, କଦଳୀ ନଡ଼ିଆ ଅଙ୍ଗୁରୁ ସେଉ ଯେତେ ସବୁ ଫଳମୂଳ, କାରଣ ଶଙ୍କର ହେଉଛନ୍ତି ବନବାସୀ ମଧ୍ୟ, ତାଙ୍କର କିଛି ନାହିଁ, ତେଣୁ ସିଏ ଠାକୁରଙ୍କର ଆଶୁତୋଷ, ତାଙ୍କୁ ଅଳ୍ପକେ ସନ୍ତୋଷ, ତାଙ୍କୁ ଖଇ କୋରା ଉକୁଡ଼ା କଦଳୀ ନଡ଼ିଆ ଫଳମୂଳ ଇତ୍ୟାଦି ଭୋଗ, କେହି କେହି ମଧ୍ୟ ଆମର ପନ୍ତି ଭୋଗ ମଧ୍ୟ କରିଥାନ୍ତି, ମାନେ ଅନ୍ନପ୍ରସାଦ ମଧ୍ୟ କରି ଭୋଜନ କରିଥାନ୍ତି, କିଛି କିଛି ଚୁଡ଼ା ଘଷା ଡାଲମା ବା ଚୁଡ଼ା ଘଷା କ୍ଷୀରି ଏସବୁ କରିକି ମହାପ୍ରଭୁଙ୍କୁ ଭୋଗ କରିକି ନିଜ ଘରେ ମଧ୍ୟ ସେମାନେ ପର୍ବ ପାଳିଥାନ୍ତି। ତେଣୁ ଏହା ଏକ ଆନନ୍ଦଦାୟକ ପର୍ବ, ଶୀତଳ ଷଷ୍ଠୀ ଯେଉଁ ପର୍ବ, ଶୀତଳତାକୁ ଆଣିଦେବାର ପର୍ବ, ଏବଂ ଶୀତଳ ଷଷ୍ଠୀରେ ଶିବଙ୍କ ବିବାହ ପରେ ରୂପିଣୀଙ୍କ ବିବାହ ଏକାଦଶୀରେ, ତାପରେ ହେଇଯାଇଥାଏ କ'ଣ ନା ଆଷାଢ଼ର ଆଗମନ, ଏହା ହେଉଥାଏ ବର୍ଷା। ଏହି ବର୍ଷାର ଆଗମନ ଯୋଗୁଁ ପ୍ରଭୁଙ୍କୁ ବିବାହ ପରେ ସ୍କନ୍ଦ, ଯିଏକି ଛଅ ମୁଖ, ତାଙ୍କ ଜନ୍ମ, ଜନ୍ମ ପରେ ତାରକାସୁରର ବଧ, ବିଶ୍ୱ ସମସ୍ତେ ଶୀତଳତା ଲାଭ କରିବା, ତେଣୁ ମହାପ୍ରଭୁଙ୍କର ଏହା ହେଉଛି ଶୀତଳ ଷଷ୍ଠୀ।

0: ଶଙ୍କରଙ୍କ ଦର୍ଶନ ଏକ ମହାନ ଦର୍ଶନ। ଯଦି ଏହି ଶୀତଳ ଷଷ୍ଠୀରେ ତାଙ୍କ କଥା ଆମେ ଶ୍ରବଣ କରିବା, ତାଙ୍କ କଥାକୁ ଆମେ ମନନ କରିବା, ତାଙ୍କ କଥାକୁ ଆମେ ଚିନ୍ତା କରିବା, ତାଙ୍କୁ ଆମେ ଦର୍ଶନ କରିବା, ତାଙ୍କ କଥାକୁ ଶ୍ରବଣ କରିବା, ତାହେଲେ ଆମେ ତାଙ୍କଠାରୁ ଅମୋଘ ଶକ୍ତି ପାଇବା ସହିତ ଶିବଲୋକରେ ଗତି ପାଇବା।
1: ଯାହା ହେଉ, ଆଜିର କ୍ଷେତ୍ର ମହିମା କାର୍ଯ୍ୟକ୍ରମରେ ଆପଣ ଉପସ୍ଥିତ ରହି ଶିବ ବିବାହ ଏବଂ ଶୀତଳ ଷଷ୍ଠୀ ପର୍ବର ମହାତ୍ମ୍ୟ ସମ୍ପର୍କରେ ଅନେକ ସୂଚନା ପ୍ରଦାନ କଲେ, ସେଥିପାଇଁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅନେକ ଧନ୍ୟବାଦ।
0: ଜୟ ଜଗନ୍ନାଥ।
1: ଭଗବାନ ଶିବଶଙ୍କର ଆପଣମାନଙ୍କ ଜୀବନକୁ ଶୀତଳତା ପ୍ରଦାନ କରନ୍ତୁ, ଆପଣଙ୍କୁ କୃପା କରନ୍ତୁ, ଏତିକି କାମନା।
2: ପ୍ରଚାର କଲୁ କ୍ଷେତ୍ର ମହିମା କାର୍ଯ୍ୟକ୍ରମ, ଉପସ୍ଥାପନା କରିଥିଲେ।

ପ୍ରକାଶ କୁମାର ରଥ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ଶୁଣନ୍ତୁ ସଜଫୁଲ କାର୍ଯ୍ୟକ୍ରମ, ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଶେଷରେ ଦ୍ୱୈତ କଣ୍ଠରେ ମହମ୍ମଦ ଦାବିଦ ଏବଂ ନମ୍ରତା ମହାନ୍ତି ଗାଇଛନ୍ତି ମନୋଜ ମହାନ୍ତିଙ୍କର ଅନ୍ୟ ଏକ ରଚନା। ହଜିସାରିଛି ହୃଦୟଟି ମୋର ତୁମ ଭଲ ପାଇବାରେ, ବତୀଘରଟିଏ ଯାଇଛି ମୋ ପାଇଁ ସେ କେଉଁ ସାଗର ଥିରେ।

0: ବେ ଏହି ବିଜ୍ଞାପନ ବିରତି ପରେ।
1: ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ। ମାମାନଙ୍କ ପାଇଁ ସମ୍ମାନ ଓ ଆର୍ଥିକ ସ୍ୱାବଲମ୍ବନ ଆଣିଛନ୍ତି ଲୋକଙ୍କ ସରକାର।
2: ସମୃଦ୍ଧ ଜନ୍ମଭୂମି, ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା।
1: ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କୁ କରିଛି ଆର୍ଥିକ ସ୍ୱାବଲମ୍ବୀ ଓ ସଶକ୍ତ।
2: ଅନ୍ୟାନ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରାଜ୍ୟ ସରକାର ଯୋଗାଇଛନ୍ତି ନୂତନ ଜୀବିକା। ମହିଳାଙ୍କ ଆୟ ବୃଦ୍ଧି ଓ ଆତ୍ମନିର୍ଭରଶୀଳତାର ପରିଚୟ ପାଲଟିଛି ଲକ୍ଷପତି ଦିଦି।
1: ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ ମା ଓ ଶିଶୁଙ୍କ ପୋଷଣ, ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ବିବାହ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ ସହିତ ରାଜ୍ୟର ମହିଳା ଏବେ ସଶକ୍ତିକରଣ ଦିଗରେ ଅଗ୍ରସର।
2: ବିକାଶର ଧାରା ଓଡ଼ିଶା ସାରା।
3: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ।
4: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
3: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଶୁଣିବା ପରବର୍ତ୍ତୀ ଗୀତଟିକୁ ସମୀରଙ୍କ ଗୀତ ରଚନାରୁ ଗାଇ ଶୁଣାଇଛନ୍ତି କମାଲ ଖାନ, ସୁନିଧି ଚୌହାନ ଏବଂ ସୁଜିନ ୱାଣ୍ଟେଡ୍ କଥାଚିତ୍ରରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର ହେଉଛି ବେଟା। ଏହି ଗୀତଟିକୁ ଯୁଗଳକଣ୍ଠରେ ଗାଇ ଶୁଣାଇଛନ୍ତି ଅନୁରାଧା ପୋଡ଼ୱାଲ ଏବଂ ବିପିନ ସଚିଦେବା। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ମିଲିନ୍ଦ। କଥାଚିତ୍ର ବେଟା।

ଶୁଣୁଥିଲେ ଏଇ ଗୀତଟିକୁ ଭୁଲ ଭୁଲାଇଆ କଥାଚିତ୍ରରୁ ସମୀରଙ୍କ ଗୀତ ରଚନାରୁ ଗାଇ ଶୁଣାଇଥିଲେ କେକେ। କଥାଚିତ୍ର ଥିଲା ଭୁଲ ଭୁଲାଇଆ। ଶୁଣିବା ପରବର୍ତ୍ତୀ ଗୀତଟିକୁ ଭୂତନାଥ ରିଟର୍ନ କଥାଚିତ୍ରରୁ କଣ୍ଠଦାନ କରିଛନ୍ତି ଅମନ୍ତ୍ରିକା। ଗୀତ ରଚନା କରିଛନ୍ତି କୁଆଁର ଚୁନେଜା। କଥାଚିତ୍ର ଭୂତନାଥ ରିଟର୍ନ।

ଶୁଣୁଛନ୍ତି କାର୍ଯ୍ୟକ୍ରମର ଶେଷ ଗୀତଟିକୁ ବ୍ଲୁ କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇ ଶୁଣାଇଛନ୍ତି ଶ୍ରେୟା ଘୋଷାଲ ଏବଂ ସୋନୁ ନିଗମ ଆବାସ ତୈରେବାଲାଙ୍କ ଗୀତ ରଚନାରୁ।

0: ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଏଫ୍ଏମ୍ରେ। ଶୁଣନ୍ତୁ, ସରକାରଙ୍କର ବାରବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ଆଲୋଚନାମୂଳକ କାର୍ଯ୍ୟକ୍ରମ
1: ପୂର୍ବରୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରେ ପ୍ରଚାରିତ ଏବଂ ଆମ କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀତ କେନ୍ଦ୍ର ସରକାରଙ୍କ ଶାସନର 12 ବର୍ଷ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ।

0: ହାତରେ ମିଳିଲାଣି, ଘରେ ଘରେ ଏବେ ଖୁସିର ଲହରି ଭାଇ।
1: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।

ଶ୍ରୋତାବନ୍ଧୁ, ଆଜି ହେଉଛି ପବିତ୍ର ଶୀତଳ ଷଷ୍ଠୀ। ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ମା ପାର୍ବତୀ ଏବଂ ଶିବଙ୍କର ବିବାହ ଉତ୍ସବ ଦିନ। ତା ପରଦିନ ଶୀତଳ ଷଷ୍ଠୀ ଯାତ୍ରା ପାଳନ କରାଯାଏ। ଗ୍ରୀଷ୍ମ ଋତୁ ପୃଥିବୀ ପୃଷ୍ଠରୁ ବିଦାୟ ନେଉଥିବା ବେଳେ ବର୍ଷା ଋତୁର ଆଗମନ ସମୟରେ ମହାଦେବ ଏବଂ ମାତା ପାର୍ବତୀଙ୍କ ବିବାହ ଉତ୍ସବକୁ ନେଇ ଅନୁଷ୍ଠିତ ହୁଏ ଶୀତଳ ଷଷ୍ଠୀ। ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ପରିସମାପ୍ତି ପରେ ପରେ ଶୀତଳ ଷଷ୍ଠୀ ବେଳକୁ ମେଘମେତୁର ଆକାଶର ଅପରୂପ ସୌନ୍ଦର୍ଯ୍ୟ ବେଶ ଚିତ୍ତାକର୍ଷକ ହେବା ସାଙ୍ଗକୁ ନବବାରି ପରିପ୍ଲୁତ ଧରାପୃଷ୍ଠ ଶୀତଳ ପରିବେଶ ସୃଷ୍ଟି କରେ। ଅପୂର୍ବ ନୈସର୍ଗିକ ପରିବର୍ତ୍ତିତ ପରିସ୍ଥିତିରେ ସମସ୍ତେ ଦେବଦମ୍ପତିକୁ ସାଦର ସଭକ୍ତି ସ୍ୱାଗତ କରିଥାନ୍ତି। ଶୀତଳ ଷଷ୍ଠୀ ପୌରାଣିକ କଥାବସ୍ତୁ ଉପରେ ପର୍ଯ୍ୟବେସିତ, କିନ୍ତୁ ଆମ ଦୈନନ୍ଦିନ ଜୀବନରେ ଯେପରି ବିବାହ କାର୍ଯ୍ୟ ସମ୍ପାଦନ କରାଯାଏ, ଠିକ୍ ସେହିପରି ବୈଦିକ ରୀତିରେ ଶିବଙ୍କ ସହ ମାତା ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଥାଏ। ହିନ୍ଦୁ ରୀତିନୀତି ଅନୁସାରେ କନ୍ୟା ଅନ୍ୱେଷଣ, ନିର୍ବନ୍ଧ, ବିବାହ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ, ମହା ଆଡ଼ମ୍ବରେ ବରଯାତ୍ରୀ ଆଗମନ, ବୈଦିକ ରୀତିରେ ବେଦୀରେ ଦେବଦମ୍ପତିଙ୍କ ବିବାହ, କନ୍ୟା ପିତାମାତାଙ୍କ କନ୍ୟାଦାନ ଏବଂ ଜାନି ଯୌତୁକ ସହିତ କନ୍ୟା ବିଦାୟ ଆଦି କାର୍ଯ୍ୟ ସମ୍ପନ୍ନ କରାଯାଏ। ଓଡ଼ିଶାର ସମ୍ବଲପୁରର ଶୀତଳ ଷଷ୍ଠୀରେ ସମ୍ପୂର୍ଣ୍ଣ ଲୋକାଚାରରେ ଶିବସତୀଙ୍କ ବିବାହୋତ୍ସବ ଅତ୍ୟନ୍ତ ଆକର୍ଷଣୀୟ।

ଜନନୀ କଥାଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତଟିକୁ ଅନୁରାଧା ପୌଡ଼ୁଆଲଙ୍କ କଣ୍ଠରେ ସଙ୍ଗୀତରେ ସଜାଇଛନ୍ତି ଭୁବନେଶ୍ୱର ମିଶ୍ର।

ଶୁଣିବା ପରବର୍ତ୍ତୀ ଗୀତଟିକୁ କଣ୍ଠରେ ସଜାଇଛନ୍ତି ତୃପ୍ତି ଦାସ ସ୍ୱରୂପ ନାୟକଙ୍କ ଗୀତ ରଚନାରୁ। କଥାଚିତ୍ର ହେଉଛି ମନ ରହିଗଲା ତୁମରିଠାରେ।

0: ସରକାରଙ୍କ 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଲୋକଙ୍କ ବିଶ୍ୱାସରେ ଲେଖିଛି ଉନ୍ନତିର ନୂଆ ଇତିହାସ।
1: ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ, ମା ଓ ଶିଶୁଙ୍କ ପୋଷଣ ସଶକ୍ତିକରଣ। ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ।
0: ସମୃଦ୍ଧ ଓଡ଼ିଶାର ଅନ୍ୟତମ ପରିଚୟ, ସବୁଠି କର୍ମସଂସ୍ଥାନ, ସବୁଠି ରୋଜଗାର। ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା। ସଡ଼କ ଓ ରେଳପଥ ଏବଂ ବନ୍ଦର ଭିତ୍ତିକ ବିକାଶ ଆଣିଛି ରୋଜଗାରର ନୂଆ ସୁଯୋଗ। ଗ୍ରାମୀଣ ରୋଜଗାରକୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା।
1: ବିକାଶର ଧାରା ଓଡ଼ିଶା ସାରା।

ଚିତ୍ର ଥିଲା ଆ ଅବ୍ଲଡ଼ ଚଲେ। ଟୁ ଷ୍ଟେଟ୍ସ କଥାଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତଟିକୁ କଣ୍ଠଦାନ କରିଛନ୍ତି ବେନି ଦୟାଲ ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ଗୀତ ରଚନାରୁ। କଥାଚିତ୍ର ଟୁ ଷ୍ଟେଟ୍ସ।

ଶୁଣୁଛନ୍ତି ଏହି ଗୀତଟିକୁ ଥ୍ରୀ ଇଡିଅଟ୍ସ କଥାଚିତ୍ରରୁ ସ୍ୱାନନ୍ଦ କିର୍କିରେଙ୍କ ଗୀତ ରଚନାରୁ ଗାଇ ଶୁଣାଇଛନ୍ତି ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ।

ଶୁଣୁଛନ୍ତି ଏହି ଗୀତଟିକୁ ଅଲକା ୟାଗ୍ନିକ ଏବଂ ଅଭିଜିତଙ୍କ ଯୁଗଳ କଣ୍ଠରେ। କଥାଚିତ୍ର ହେଉଛି ଆଜକା ଗୁଣ୍ଡାରାଜ, ସଙ୍ଗୀତରେ ସଜାଇଛନ୍ତି ଆନନ୍ଦ ମିଲିନ୍ଦ।

ଶ୍ରୋତାବନ୍ଧୁ ନମସ୍କାର, ନାରୀଭିତ୍ତିକ କାର୍ଯ୍ୟକ୍ରମ ମୁକ୍ତା ପରିସରକୁ ସ୍ୱାଗତ ଜଣାଉଛି। ଉପସ୍ଥାପନାରେ ମୁଁ ସଂଘମିତ୍ରା ପଟ୍ଟନାୟକ।

0: ଶ୍ରୋତାବନ୍ଧୁ ନମସ୍କାର, ନାରୀଭିତ୍ତିକ କାର୍ଯ୍ୟକ୍ରମ ମୁକ୍ତା ପରିସରକୁ ସ୍ୱାଗତ ଜଣାଉଛି। ଉପସ୍ଥାପନାରେ ମୁଁ ସଂଘମିତ୍ର ପଟ୍ଟନାୟକ। ନାରୀ ଜଗତର ଜନ୍ମଦାତ୍ରୀ ଏବଂ ସମାଜର ମୂଳଦୁଆ। ଗୋଟିଏ ସୁସ୍ଥ ପରିବାର ଓ ସୁସ୍ଥ ସମାଜ ଗଠନରେ ନାରୀର ଭୂମିକା ଅତୁଳନୀୟ। କିନ୍ତୁ ଅନ୍ୟମାନଙ୍କ ସେବା ଓ ଦାୟିତ୍ୱ ତୁଲାଇବା ଭିତରେ ନାରୀ ପ୍ରାୟତଃ ନିଜ ସ୍ୱାସ୍ଥ୍ୟକୁ ଅବହେଳା କରିଥାଏ। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀରେ ନାରୀକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ଯୋଗ ହେଉଛି ଏକମାତ୍ର ଶ୍ରେଷ୍ଠ ଓ ପ୍ରାକୃତିକ ମାଧ୍ୟମ। ତେବେ ଯୋଗର ଗୁରୁତ୍ୱ ବିଷୟରେ ସଚେତନତା କରିବା ପାଇଁ ପ୍ରତିବର୍ଷ ଜୁନ୍ ମାସର 21 ତାରିଖକୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଏ। ଏ ବର୍ଷର ଥିମ୍ ରହିଛି ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ। ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ, ବରଂ ଏହା ଶରୀର, ମନ ଏବଂ ଆତ୍ମାର ସନ୍ତୁଳନ ରକ୍ଷା କରିବାର ଏକ ଜୀବନଶୈଳୀ। ଜଣେ ମହିଳାର ଶରୀର ଜୀବନର ବିଭିନ୍ନ ସମୟରେ ଅନେକ ଜଟିଳ ଓ ହରମୋନ୍ ଜନିତ ପରିବର୍ତ୍ତନ ଦେଇ ଗତି କରିଥାଏ। ଯୋଗ ଏହି ସମସ୍ତ ପର୍ଯ୍ୟାୟକୁ ସହଜ ଓ ଯନ୍ତ୍ରଣାମୁକ୍ତ କରିବାରେ ସାହାଯ୍ୟ କରେ। ତେବେ ଆଜିକାଲି ଖରାପ ଖାଦ୍ୟପେୟ ଓ ମାନସିକ ଚାପ ଯୋଗୁଁ ଅନେକ ଝିଅ PCOS ଓ PCOD ଏବଂ ଅନିୟମିତ ଋତୁସ୍ରାବର ସମ୍ମୁଖୀନ ହେଉଛନ୍ତି। ତେବେ ଏହି PCOS, PCOD, ଅନିୟମିତ ଋତୁସ୍ରାବ, ମେନୋପୋଜ୍ ସମୟରେ ଦେଖାଯାଉଥିବା ସମସ୍ୟା ସବୁକୁ ଆମେ କିଭଳି ଭାବେ ଯୋଗ ମାଧ୍ୟମରେ ଦୂର କରିପାରିବା, ସେ ବିଷୟରେ ଚାଲନ୍ତୁ ଜାଣିବା ଯୋଗ ଗୁରୁ ଶ୍ରୀମତୀ ବିତିକା ମହାନ୍ତିଙ୍କ ଠାରୁ। ନମସ୍କାର ମ୍ୟାଡ଼ାମ, ଆମ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
1: ନମସ୍କାର, ଜୟ ଜଗନ୍ନାଥ।
0: ଆଜିକା ଧାଁ ଦୌଡ଼ ଜୀବନୀରେ ଯଦି ଆମେ ପ୍ରାୟ ସମସ୍ତଙ୍କୁ ପଚାରିବା ଯେ ଆପଣଙ୍କ ପାଖରେ କେଉଁ ସବୁ ସମସ୍ୟା ଅଛି, ତେବେ ସେମାନେ ସମୟ ନେବେନି, କାରଣ ସମସ୍ତଙ୍କ ପାଖେ ଅନେକ ସମସ୍ୟା। ଯଦି ମହିଳାଙ୍କ କଥା ଆମେ ପ୍ରଥମେ ଦେଖିବା, ତେବେ ଋତୁସ୍ରାବ, ଅନିୟମିତ ଋତୁସ୍ରାବ ବା PCOS, PCOD ଆଜିକାଲି ଗୋଟେ ପ୍ରମୁଖ ସମସ୍ୟା। ତେବେ ଏ ସମସ୍ୟାକୁ ଯୋଗ ଦ୍ୱାରା ଆମେ ଦୂର କରିପାରିବା କି?
1: ହଁ, ଯୋଗ ଦ୍ୱାରା ଇଏ ଦୂର କରାଯାଇପାରିବ। ଆମେ ହେଉଛି ପ୍ରଥମତଃ ଏଇସବୁ ସମସ୍ୟା ଖାଲି ଯେ ମହିଳାମାନଙ୍କ ହେଉଛି ତା ନେଇ, ଟିନେଜରରୁ ଏ ଷ୍ଟାର୍ଟ ହେଇଯାଉଛି। ତେଣୁ ଆଜିକାଲି ପ୍ରଥମତଃ ଏ ଯେଉଁ ଆମର PCOD ବା PCOS, ଏହାର ଅସୁବିଧାଟା ଏଇଠି ହେଉଛି ଯେ ଆମର ଅନିୟମିତତା ଖାଦ୍ୟ ଶୈଳୀ, ଯେଉଁ ଜଙ୍କ୍ ଫୁଡ୍ ସବୁବେଳେ ଖାଉଛନ୍ତି ବା ବହୁତ ରାତି ପର୍ଯ୍ୟନ୍ତ ସେମାନେ ପଢା ଷ୍ଟଡିରେ ଯେହେତୁ ରହୁଛନ୍ତି, ବହୁତ ରାତି ପର୍ଯ୍ୟନ୍ତ ପଢୁଛନ୍ତି, କାରଣ ଆଜିକାଲି ପ୍ୟାରେଣ୍ଟସ୍ ମାନେ ବି ଏଥିପାଇଁ କିଛି ମାତ୍ରାରେ ଦାୟୀ ରହୁଛନ୍ତି, କାରଣ ସବୁ ପ୍ୟାରେଣ୍ଟସ୍ ଝିଅ 90% ଏଭବ୍ ମାର୍କ ଆଣିବା ଦରକାର, ଯେଉଁଟାକି ପିଲା ପ୍ରେସରାଇଜ୍ ହେଇକରି ଖେଳିବା କ'ଣ ଭୁଲି ଯାଉଛନ୍ତି। ତେଣୁ ଯେହେତୁ ଖେଳିବା ତାଙ୍କର ରହୁନି ବା କୌଣସି ପ୍ରକାର ଶାରୀରିକ ଏକ୍ସରସାଇଜ୍ ରହୁନି, ତେଣୁ ଏଇଟାର ସମସ୍ୟା ବହୁ ମାତ୍ରାରେ ଦେଖିବାକୁ ମିଳୁଛି। ସେମାନେ ସକାଳେ ମଧ୍ୟ ନିଦ ନ ଭାଙ୍ଗିବାରୁ ବହୁ ସମୟ ପର୍ଯ୍ୟନ୍ତ ଶୋଉଛନ୍ତି, ଏହା ହେଉଛି ମୁଖ୍ୟ କାରଣ PCOD ବା PCOS ହେବାର। ଆମେ ଯଦି ଖାଇବା ପ୍ରତି ଟିକେ ଧ୍ୟାନ ଦେବା ବା କିଛି ଶାରୀରିକ ଏକ୍ସରସାଇଜ୍ କରିବା, ତାହେଲେ ଏହା ବହୁତ ମାତ୍ରାରେ କମ୍ କରାଯାଇପାରିବ। ପ୍ରାୟତଃ ଏଥିରେ ଡକ୍ଟରମାନେ ଆମର ଅଲଟ୍ରାସାଉଣ୍ଡ କରିକିରି ଏଇଟାକୁ ଡିଟେକ୍ଟ କରନ୍ତି। ଆଦରେ କ'ଣ ଲକ୍ଷଣ ହୁଏ ନା, ପିଲାମାନଙ୍କର ହରମୋନ୍ ଶକ୍ତିଟା ଇମ୍ବାଲାନ୍ସ ହୁଏ, ଯେଉଁଟାକି ବଏଜ୍ଙ୍କର ଯେଉଁ ହରମୋନ୍ ଶକ୍ତି ଯେମିତି ଅଧିକା ଥାଏ, ଗାର୍ଲସ୍ଙ୍କର ହରମୋନ୍ ଶକ୍ତି କିଛି ମାତ୍ରାରେ ବଢ଼େ, ଯାହାଦ୍ୱାରା କି ନିଶଧାଡ଼ି ହେବାର ସମ୍ଭାବନା ଥାଏ। ଆଇଦର ଋତୁସ୍ରାବ 3 ମାସ 4 ମାସ ପର୍ଯ୍ୟନ୍ତ ଗଡ଼ିଯାଉଛି, ନଚେତ ହେଲେ ବହୁତ ସମୟ ଧରି ବ୍ଲିଡିଂ ହେଉଛି, ମାନେ ସଡନ୍ ମେଡିସିନ୍ ଖାଇଲେ ବନ୍ଦ ହେଇଯିବ ଏଇଟା ସେୟନୀୟ, ବହୁତ ଦିନ ପର୍ଯ୍ୟନ୍ତ ମେଡିସିନ୍ ବି କଣ୍ଟିନ୍ୟୁ କରାଯାଏ। ଆପଣ ଯେଉଁ ଜଙ୍କ୍ ଫୁଡ୍ ଖାଉଛନ୍ତି ସେଟାକୁ ବନ୍ଦ କରିବେ। ଆପଣ ସାଲାଡ଼, ଦହି ଏଇସବୁ ନେବେ କି ଆମର ଦଲିଆ ହେଲା, ଏଗୁଡ଼ାକ ସବୁ ଖାଦ୍ୟରେ ଆଡ୍ କରିବେ, ଠିକ୍ ସମୟରେ ଖାଇବେ ଆଉ ଠିକ୍ ସମୟରେ ଶୋଇବେ, ନିୟମିତ ଭାବରେ ପାଣି ମଧ୍ୟ ପିଇବେ, ତା ନହେଲେ ବି ସଫିସିଏଣ୍ଟ ବ୍ରଣ ମଧ୍ୟ ମୁହଁରେ ବାହାରେ ଏଇ ସମୟରେ ଏସବୁ ପ୍ରୋବ୍ଲେମ୍ରେ ମଧ୍ୟ ସେଇଟା ଗୋଟେ ଲକ୍ଷଣ ଥାଏ। ତେଣୁ ଏଗୁରା ହୁଏ କିଛି ମାତ୍ରାରେ ହରମୋନ୍ ଯେହେତୁ ତାଙ୍କର ଇମ୍ବାଲାନ୍ସ ହେଇକରି ବଏଜ୍ର ସିମ୍ପଟମ୍ ବହୁତ ମଧ୍ୟ ଆସିଯାଏ କେତେକ ନାରୀଙ୍କ କ୍ଷେତ୍ରରେ, ଏଇସବୁ ସିମ୍ପଟମ୍ ଧୀରେ ଧୀରେ ଦେଖାଯାଏ। ତେଣୁ ଯୋଗ ମାଧ୍ୟମରେ ଆମେ ଏଇଟାକୁ କ'ଣ କରିବା ନା, ସକାଳେ ମିନିମମ୍ 30 ମିନିଟ୍ ପର୍ଯ୍ୟନ୍ତ ସେମାନେ କିଛି ଏକ୍ସରସାଇଜ୍ କରନ୍ତୁ। ଯଦି ଯୋଗ ବି ନ କରୁଛନ୍ତି ନାହିଁ, ଆପଣ ସ୍କିପିଂ କରିପାରିବେ, ସୁଇମିଂ କରିପାରିବେ, ଯାହା ବି ହେଉ କି ୱାକିଂ କରିପାରିବେ, ଯାହା କିଛି ଏକ୍ସରସାଇଜ୍ ରେଗୁଲାର ଆଡ୍ କରିବା ଦରକାର। ଆଉ ଯୋଗ ଦ୍ୱାରା ଆମର ଏହି ସମୟରେ କ'ଣ ହୁଏ ନା, ଯେମିତି ଆମର ରହିଲା ବଟରଫ୍ଲାଏ, ଯେଉଁଟାକି ନାରୀମାନଙ୍କ ପାଇଁ ନିହାତି ଗୋଟେ ଇମ୍ପୋର୍ଟାଣ୍ଟ ପୋଶ୍ଚର କୁହାଯାଏ। ଏଇଟା ଖାଲି ଯେ ଆମର PCOD, PCOS ପାଇଁକା ନୁହେଁ, ଆମର ଯେକୌଣସି ମାନେ ଅନିୟମିତତା, ଋତୁସ୍ରାବ ବା ବହୁତ ମାନେ ଆମର ପ୍ରେଗନେଣ୍ଟ ଲେଡ଼ିମାନଙ୍କ ପାଇଁକା ବି ଏଇଟା ଗୋଟେ ବହୁତ

0: ନର୍ମାଲ ଡେଲିଭରି ପାଇଁ ପାଇଁ ମଧ୍ୟ ଏଇ ପୋଶ୍ଚର୍ଟା ବହୁତ ଉପଯୋଗୀ ଅଟେ। ବଟରଫ୍ଲାଏ ଆପଣ କରିପାରିବେ, ନୌକାସନ କରିପାରିବେ, ଅର୍ଦ୍ଧଅଳାସନ କରିପାରିବେ, ଆଉ ବାକି ଭୁଜଙ୍ଗାସନ କରିପାରିବେ, ଉଷ୍ଟ୍ରାସନ କରିପାରିବେ, ଧନୁରାସନ କରିପାରିବେ। ଏହିସବୁ ପୋଶ୍ଚର ଗୁଡ଼ାକ ଆପଣଙ୍କୁ ଆ ଦିଗରେ ବହୁତ ହେଲ୍ପ କରିବ। ତା ସହିତ ଏହି ସମୟରେ କ'ଣ କି ବହୁତ ସମୟ ଧରିକିରି ଯେଉଁ ଏଗୁଡ଼ାକ ହୁଏ, କିଛି ଦିନ ଏମିତି ଲଙ୍ଗରିଂ ଗଲେ ପିଲା ମନ ଭିତରେ ମଧ୍ୟ ଚିଡ଼ଚିଡ଼ ଆପଣ ଆସିଯାଏ, ଆଉ ଯେଉଁମାନଙ୍କର ନିଶ ଧାଡ଼ି ଉଠିଯାଏ ତାଙ୍କୁ ମଧ୍ୟ ଟିକେ ଅକୱାର୍ଡ ଫିଲ୍ ହୁଏ, ମୁଁ ଅସୁନ୍ଦର ଦେଖାଯାଉଛି, ମୋତେ ଦେଖି ଅନ୍ୟ ଲୋକ କିଛି ଫିଲ୍ କରୁଥିବ, ତେଣୁ ସେମାନେ ମେଣ୍ଟାଲି ବିଷାଦଗ୍ରସ୍ତ ମଧ୍ୟ ହୁଅନ୍ତି। କାରଣ ସବୁ ଝିଅମାନେ ଚାହାନ୍ତି ବା ସବୁ ନାରୀମାନେ ଚାହାନ୍ତି ଆମେ ସୁନ୍ଦର କେମିତି ଦେଖାଯାଉ, ତେଣୁ ନିଶ ଧାଡ଼ି ଉଠିଗଲେ ଅଟୋମେଟିକ ସେମାନେ ଟିକେ ସେଟାକୁ ଅକୱାର୍ଡ ଫିଲ୍ କରନ୍ତୁ, ବା ବିକ ଉପରେ ବହୁତ ଡାର୍କ ସର୍କଲ ଆସିଗଲା କି ବ୍ରଣ ଆସିଗଲା ତାଙ୍କୁ ଟିକେ ଅକୱାର୍ଡ ଫିଲ୍ ହୁଏ, ତେଣୁ ସେମାନେ ଧୀରେ ଧୀରେ ମାନେ ଷ୍ଟ୍ରେସ୍କୁ ପଳେଇ ଆସନ୍ତି। ତେଣୁ ତାକୁ ଦୂର କରିବା ପାଇଁ ଆମେ ଯୋଗ ନିଦ୍ରା ଦେଇଥାଉ, ତାଙ୍କୁ କେତେ ଗୁଡ଼ାଏ ଆମର ଆଉ କେତେ ଗୁଡ଼ାଏ ଦିଆ ହୁଏ, ଯେମିତିକି ଆମର ଅନୁଲମ ବିଲମ ପ୍ରାଣାୟାମ, କପାଳ ଭାତି, ଏସବୁ ମଧ୍ୟ ତାଙ୍କୁ ସବୁ ଇଏ କରେ, ଭ୍ରାମରୀରେ ସେମାନେ ମଧ୍ୟ ରିଲାକ୍ସ ଫିଲ୍ କରିବେ। ଏହିସବୁ ଆମର ରହିଛି ପ୍ରାଣାୟାମ ବା ଆଉ ମୁଦ୍ରା ରହିଲା ଆମର, ଯେମିତିକି ଅଶ୍ୱିନୀ ମୁଦ୍ରା ଆପଣ ଏଇ ସମୟରେ କରିପାରିବେ, ଏଗୁଡ଼ାକ ସବୁ ଦେଇକରି ଆମେ ତାକୁ କ୍ୟୁରେବଲ୍ କରୁ।
1: ମାନେ ଯୋଉ ସମୟରେ ଗୋଟେ ମହିଳାର ମାନେ ଋତୁସ୍ରାବ ଚାଲିଛି, ସପୋଜ ତାର ବର୍ତ୍ତମାନ 4 days କି 3 days କି କିଛି ବି ଚାଲିଛି ବର୍ତ୍ତମାନ, ସେ ସମୟରେ ମଧ୍ୟ ଏଇ ଯୋଗ ଗୁଡିକ ସେ କରିପାରିବ ନା ନାହିଁ?
0: ହଁ, ସିଏ ଯଦି ଋତୁସ୍ରାବ ତାର ଯଦି କଣ୍ଟିନ୍ୟୁସଲି ରହୁଛି, ବନ୍ଦ ହଉନି, ତାହେଲେ ତା ଦେହରେ ମଧ୍ୟ ସେ ଏଗୁଡ଼ାକ ଧୀରେ ଧୀରେ ବଟରଫ୍ଲାଏ ଏଗୁଡ଼ାକ ସବୁ ସେ କରିପାରିବେ, ଅର୍ଦ୍ଧଅଳ ଆସନ କରିପାରିବେ, ଅନୁଲମ ବିଲମ ପ୍ରାଣାୟାମ କରିପାରିବେ, ଯୋଗ ନିଦ୍ରା ଏଗୁଡ଼ାକ ସେ କରିପାରିବେ।
1: ଆଚ୍ଛା, ତେବେ ଏଇସବୁ ଯୋଉ ଆପଣ ଯୋଗ ମୁଦ୍ରା ଗୁଡିକୁ କହିଲେ, ଏସବୁକୁ କରିବାର ଉଚିତ ସମୟଟି କଣ?
0: ଆମର ତ ସାଧାରଣତଃ ସକାଳ ବେଳାଟା ଉପଯୁକ୍ତ ସମୟ ବୋଲି ଆମେ ସେଟାକୁ ଜାଣିଥାଉ, କିନ୍ତୁ ଯଦି ଆମର ବ୍ୟସ୍ତବହୁଳତା ଜୀବନ ଭିତରେ ଆଜିକାଲି ପିଲାମାନଙ୍କୁ ମର୍ଣ୍ଣିଂରେ ବି ସମୟ ମିଳୁନି, ଯେହେତୁ ୱାର୍କିଂ ଲେଡ଼ି ପ୍ରାୟ ରହୁଛନ୍ତି, ତେଣୁ ଆମେ ବର୍ତ୍ତମାନ ତାଙ୍କୁ ପ୍ରିଫରେବଲ୍ ସମୟ ତାଙ୍କର ଯାହା ବି ରହୁଛି ଇଭିନିଂ କରନ୍ତୁ ବା ମର୍ଣ୍ଣିଂ କରନ୍ତୁ ଚଳିବ, କିନ୍ତୁ ଖାଲି ପେଟରେ ସେଟାକୁ କରିବା ଦରକାର, ପେଟ ଟିକେ ଖାଲି ଥିବା ଦରକାର, ସେଇ ସମୟରେ ଆପଣ କରିପାରିବେ।
1: ଖାଲି ପେଟରେ ଯୋଗ ଟିକେ କଲେ ସେଟା ଟିକେ ଅଧିକା ଇଫେକ୍ଟ ପକେଇଥାଏ। ତେବେ ଯୋଗ କରିବା ପୂର୍ବରୁ ଜଣେ ଆସନ କୋଉଠି କରୁଛି, ତା ପୂର୍ବରୁ ସେ କଣ ଖାଇପାରିବ କିଛି?
0: ଆମେ କେବଳ ଗୋଟିଏ ଆସନ, ଯୋଉଟା ବଜ୍ରାସନ ଅଛି, ସେଟା ଖାଇସାରିଲା ପରେ ଆମେ ଦେଇଥାଉ କରିବା ପାଇଁ, ଗ୍ୟାସ୍ ପ୍ରୋବ୍ଲେମ୍ କମ୍ କରିବା ପାଇଁ। ନହେଲେ ବାକି ଆମର ଯେତକ ପୋଶ୍ଚର ରହିଲା ସେଇଟା ବିନା ଖାଇବା ପୂର୍ବରୁ ହିଁ ସେଗୁଡ଼ାକ କରିବାକୁ ପଡ଼େ। ହଁ, ଆପଣ ଏମିତି ଟିକେ ଯଦି ପାଣି ପିଇ ପାରିଲେ କି କ'ଣ କରିପାରିଲେ ସେଟା ଚଳିବ, କି ନାହିଁ ଯଦି ବେଶୀ କିଛି ପ୍ରୋବ୍ଲେମ୍ ହେଉଛି, ବେଶୀ ଅନେସ୍ ଫିଲ୍ ହେଉଛି, କାରଣ ଏଇସବୁ ସମୟରେ ମଧ୍ୟ ଆମର PCOD PCOS ଏଇ ସମୟରେ ମଧ୍ୟ କ'ଣ ହୁଏ ନା ମଲ୍ଟି ଯୋଉ ଡିଜିଜ୍ ଟିକେ ଆସିଯାଏ ଲୋକଙ୍କ ପାଖରେ ମଧ୍ୟ, କେତେ ଜଣଙ୍କ କ୍ଷେତ୍ରରେ ମଧ୍ୟ ସିଷ୍ଟ ଏଇ ସମୟରେ ହୁଏ, ଯୋଉଟାକି କ୍ୟାନ୍ସର ଡିକ୍ଟେଡ୍ ମଧ୍ୟ ହୁଏ ତାକୁ ଯଦି ନେଗ୍ଲେକ୍ଟ କରାଯାଏ, ତାପରେ ଡାଇବେଟିସ୍ ମଧ୍ୟ ଆଧିରେ ଆସିଯାଏ, କୋଲେଷ୍ଟ୍ରୋଲ ପରିମାଣ ବଢ଼ିଯାଏ, ତେଣୁ ଡାଇବେଟିସ୍ ଯଦି କାହା ଗୋଟେ ହେଲା ତାହେଲେ ତାକୁ ଅତ୍ୟଧିକ ଭୋକ ମଧ୍ୟ ଲାଗେ, ତେଣୁ ସେଇ ସମୟରେ ଆମେ ଆଡ଼ଭାଇସ୍ କରୁ ଯଦି ଆପଣ ଖାଲି ପେଟରେ ବେଶୀ ସମୟ ରହିକରି କରିପାରୁନାହାନ୍ତି ତାହେଲେ ହଁ ବିସ୍କୁଟ୍ ଫିସ୍କଟ୍ କ'ଣ ଟିକେ ନେଇକରି ଆପଣ କି ଜୁସ୍ ଟିକେ ନେଇକରି ଆପଣ ଯୋଗଟାକୁ ଆରମ୍ଭ କରିପାରିବେ।
1: ଅନେକ ସମୟରେ ଦେଖାଯାଏ ଯେ ମହିଳାମାନଙ୍କର ଯେଉଁ ସମୟରେ ଋତୁସ୍ରାବ ହୋଇଥାଏ ସେ ସମୟରେ ସେମାନଙ୍କୁ ଫାଷ୍ଟଫୁଡ୍ ଜନିତ ଖାଦ୍ୟର ବହୁତ କ୍ରେଭିଙ୍ଗସ୍ ହୁଏ ବା ମିଠା ଖାଇବା ପାଇଁ ଜଣ ଜଣଙ୍କର ବହୁତ କ୍ରେଭିଙ୍ଗସ୍ ହୁଏ, ତ ଏଇସବୁ ଯେଉଁ କ୍ରେଭିଙ୍ଗସ୍ ଗୁଡ଼ାକ ଆମେ ଯୋଗ ଦ୍ୱାରା ମାନେ ତାକୁ କଣ୍ଟ୍ରୋଲ କରିପାରିବା କି?
0: ହଁ, ଯୋଗ ଦ୍ୱାରା କଣ୍ଟ୍ରୋଲ ସବୁ ହେବ। ଆମର ପ୍ରାୟତଃ ଯେଉଁ ସ୍ତ୍ରୀ ଲୋକମାନଙ୍କର କେତେ 40 to 45 ଆମର 50-51 ପର୍ଯ୍ୟନ୍ତ ଆମର ମେନୋପଜ୍ ବନ୍ଦ ହେବାର ସିମ୍ପଟମ୍ ସବୁ ଥାଏ, ମାନେ ସାଧାରଣତଃ ଭାରତୀୟ ମହିଳାଙ୍କ କଥାରେ ମୁଁ କହୁଛି, କିନ୍ତୁ ତା ପୂର୍ବରୁ ମେନୋପଜ୍ ବନ୍ଦ ହେବା ପୂର୍ବରୁ ଆମର କ'ଣ କି ହରମୋନ୍ ପରିମାଣଟା ଟିକେ କମି ଯାଇଥାଏ, ଯେଉଁଟାକି ଇଷ୍ଟ୍ରୋଜେନ୍ କୁହାଯାଏ, ସେଟା ଟିକେ କମ୍ ହୁଏ ଧୀରେ ଧୀରେ, ସେଟା କମ୍ ହୁଏ, ତେଣୁ ଆମର ଏଇ ମେନୋପଜ୍ଟାକୁ ଧୀରେ ଧୀରେ ସେ ବନ୍ଦ କରେ। ତା ପୂର୍ବରୁ କେତେ ଗୁଡ଼ିଏ ସିମ୍ପଟମ୍ ସିଏ ଦିଅନ୍ତି, ଯେମିତିକି ପିଲା ମାନେ ମହିଳାମାନେ ଚିଡ଼ଚିଡ଼ା ପଣ ଆସିଯାଏ ବା ମିଠା ଖାଇବା ଅମକ ସମକ ସେଗୁଡ଼ା ସବୁ ଯେଉଁ ରହେ ତାକୁ ଆମେ ଯୋଗ ବା ଆମର ଆମର ଯେଉଁ ରହିଲା ପ୍ରାଣାୟମ ରହିଲା, ଯେମିତିକି ଆମର ଶୀତଳୀ ପ୍ରାଣାୟମ ରହିଲା, ଏଇଗୁଡ଼ାକ ଆମେ ଦେଇକି ତାକୁ କଣ୍ଟ୍ରୋଲ କରୁ। ଶୀତଳୀ ପ୍ରାଣାୟମଟା ଆମର ଖାଦ୍ୟ ଶୋଷ ଭୋକ ଏଗୁଡ଼ାକୁ କଣ୍ଟ୍ରୋଲ କରିବା ପାଇଁକା କାମ କରେ ଆମେ, ତେଣୁ ଶୀତଳୀ ପ୍ରାଣାୟାମ ଦେଇଥାଉ ବା ବିଷାଦଗ୍ରସ୍ତ ନ ରହିବା ପାଇଁକା, ବାକି ଅଲଗା ଯେଉଁ ଯୋଗ ନିଦ୍ରା ରହିଲା ଆମର ତ୍ରାଟକ ରହିଲା ଏଗୁଡ଼ାକ ସବୁ ଆମେ ଦେଇଥାଉ।
1: ତେବେ ଆପଣ ଯେଉଁ ମେନୋପୋଜ୍ ପିରିୟଡ୍ କଥା ବର୍ତ୍ତମାନ କହୁଥିଲେ, ତ ମହିଳାମାନଙ୍କର ମେନୋପୋଜ୍ ହେବା ପୂର୍ବରୁ ସିମ୍ପଟମ୍ସ ସବୁ ଦେଖାଯାଇଥାଏ, ତ ତାର ସେଇ ଯେଉଁ ସିମ୍ପଟମ୍ସ ଦେଖାଯିବା ସମୟରେ ଜଣ ଜଣଙ୍କର ହେଭିରୁ ହେଭି ବ୍ଲିଡିଂ ହେବା, ଆଉ ସେମାନଙ୍କୁ ରାତିରେ ନିଦ ନହେବା, ବହୁତ ଚିଡ଼ଚିଡ଼ାପଣ ହେବା, ସେଇ ସମୟରେ କେଉଁ ସବୁ ଯୋଗାସନ କରିପାରିବେ ସେମାନେ?
0: ଯେଉଁ ରହିଲା ନିଦ ନ ହେବା ପାଇଁ ଆପଣ ଯଦି ଯୋଗ ନିଦ୍ରା ଭଲ ଭାବରେ କରିବେ ତାହେଲେ ଆରାମସେ ରାତିରେ ନିଦ ଆସିଯିବ, ବା ତ୍ରାଟକ ଆମର ରହିଲା ଆମେ ସେ ତ୍ରାଟକଟାକୁ ମଧ୍ୟ

0: ଦେଇଥାଉ ତାଙ୍କୁ ଭଲ ଭାବରେ ନିଦ ହେବା ପାଇଁକା। ତାପରେ ଆମର ରହିଲା କେତେ ଗୁଡ଼ାଏ ଆସନ, ଆମେ ଯେମିତି ରହିଲା କି ବଟରଫ୍ଲାଏ ରହିଲା, ହଳା ଆସନ ରହିଲା, ଭୁଜଙ୍ଗ ଆସନ ରହିଲା, ନୌକା ଆସନ ରହିଲା, ସେତୁବନ୍ଧା ଆସନ ରହିଲା, ଏହିସବୁ ଆସନ ଗୁଡ଼ାକ ରହିଲା ତାଙ୍କର, ମାନେ ଏହିସବୁ ଜିନିଷକୁ କମେଇବା ପାଇଁକା। କପାଳଭାତି ହଉ, ଅଶ୍ୱିନୀ ମୁଦ୍ରା ହଉ, ଅନୁଲୋମ ବିଲୋମ ପ୍ରାଣାୟାମ, ଏଇଗୁଡ଼ାକ କଲେ ତାଙ୍କର ଏହିସବୁ ଜିନିଷ ଗୁଡ଼ାକ ଧୀରେ ଧୀରେ କମ୍ ହେଇଯିବ।
1: ତେବେ PCOS ସମସ୍ୟା ଯୋଗୁଁ ଅନେକ ମହିଳା ଗର୍ଭଧାରଣରେ ସମସ୍ୟା ମଧ୍ୟ ଭୋଗିଥାନ୍ତି, ସେଇ ଗର୍ଭଧାରଣ ସମସ୍ୟାକୁ ଦୂର କରିବା ପାଇଁ କେଉଁ ସବୁ ଆସନ ଲାଭପ୍ରଦ?
0: ଏହିସବୁ ପ୍ରୋବ୍ଲେମ୍ ଯେଉଁମାନଙ୍କର ଥାଏ ସେମାନଙ୍କର ଯେହେତୁ ନିୟମିତ ଭାବରେ ଋତୁସ୍ରାବ ହୁଏନି, ବହୁତ ଦିନ ଲାଗେ, ତେଣୁ ସେଇଟାକୁ ଆମକୁ କମେଇବାକୁ ପଡ଼ିଥାଏ। ତେଣୁ ସେମାନେ ଡକ୍ଟରଙ୍କ ପାଖରୁ ତ ଯାହା ମେଡିସିନ୍ ଖାଆନ୍ତି ସେଟା ତ ଅଲଗା ପାର୍ଟ, ବଟ୍ ଆମେ ତାଙ୍କୁ ନିୟମିତ ଭାବରେ ଏକ୍ସରସାଇଜ୍ର ଆଦତ ଦେଉ। ତାପରେ ପ୍ରତି ମନ୍ଥ ୱାଇଜ୍ ଆମର ସବୁ ଚେଞ୍ଜେସ୍ ଅଛି ପୋଶ୍ଚର୍ର, ସେହିସବୁ ପ୍ରତି ମନ୍ଥ ୱାଇଜ୍ ଆମେ ତାଙ୍କୁ ସେଇ ଟାଇପ୍ର ଟ୍ରିଟମେଣ୍ଟ ଦେଇ ଚାଲୁ। ଆମର ବଟରଫ୍ଲାଏ ରହିଲା ବା ସେହିସବୁ ତିତ୍ଲି ଆସନ ଯାହା ବି ରହିଲା ତାକୁ ବହୁତ ପରିମାଣରେ ଧୀରେ ଧୀରେ ବଢ଼ାଉ, ତାକୁ ସେହିସବୁ ବଢ଼େଇକିରି, ତାପରେ ଅନୁଲୋମ ବିଲୋମ ପ୍ରାଣାୟାମ ଆମର ରହିଲା, ଏଗୁଡ଼ାକ ସବୁ ଧୀରେ ଧୀରେ ଦେଇକିରି, ଭୁଜଙ୍ଗାସନ ହଉ, ଏଗୁଡ଼ାକ ଦେଇକିରି ପ୍ରତି ମନ୍ଥ ୱାଇଜ୍ ଆମେ ତାକୁ କଭର କରିବାକୁ ଚେଷ୍ଟା କରୁ। ତାପରେ ସେ ପ୍ରେଗନେଣ୍ଟ ହେଇଗଲେ ମଧ୍ୟ ଆମର ମନ୍ଥ ୱାଇଜ୍ ତାକୁ ପୁଣି ସବୁ ଅଛି, ପ୍ରତି ମନ୍ଥରେ କେଉଁ କେଉଁ ମନ୍ଥରେ କ'ଣ କ'ଣ ପୋଶ୍ଚର ସେମାନେ ସବୁ କରିବେ, ଅପ୍ ଟୁ ପୁରା 9 ମନ୍ଥ ପର୍ଯ୍ୟନ୍ତ ଆମର ପୋଶ୍ଚର ସବୁ ଅଛି, ଆମେ ସବୁ ଧୀରେ ଧୀରେ ତାଙ୍କୁ ଦେଇକିରି ସେ ପ୍ରୋବ୍ଲେମଟା ସଲ୍ଭ ହୁଏ। ଆଉ ତାପରେ ଖାଇବା ପିଇବାରେ ମଧ୍ୟ ଡାଏଟ୍ ମଧ୍ୟ ଟିକେ ଦେଉ ବେଶୀ, ମାନେ ଯେମିତି ଆମର ରହିଲା ମୁଗ ଜାତୀୟ ଜିନିଷ ଟିକେ ଖାଇବାକୁ ଦିଆଯାଏ ତାଙ୍କୁ, ଏହିସବୁ ଜିନିଷ ରହିଲା ତାଙ୍କୁ ଡାଏଟ୍ରେ ମଧ୍ୟ ଟିକେ ଦେଖୁ।
1: ଅନ୍ୟପଦ ସମୟରେ ଶରୀରର ଇଷ୍ଟ୍ରୋଜେନ୍ ହରମୋନ୍ଟି କମିଯାଇଥାଏ, ତ ଏଇ ଯେଉଁ ହରମୋନ୍ଟି କମିଯାଏ ସେ ସମୟରେ ତାକୁ ସନ୍ତୁଳନ ରକ୍ଷା କରିବା ପାଇଁ ଆମେ କ'ଣ କରିପାରିବା?
0: ଏଇଟା ଆମର ମେନୋପୋଜ୍ଟା ତ ଯଦି 12 ମାସେ ତାର ପୁରା କଣ୍ଟିନ୍ୟୁଅସ୍ଲି ସାଇକ୍ଲିଂ ବନ୍ଦ ହେଲା ସେତେବେଳେ ଆମେ ସେଇଟା ମେନୋପୋଜ୍ ହେଇଛି ବୋଲି ଜାଣିଥାଉ। ଏହି ସମୟରେ ଯେଉଁ ସମସ୍ୟା ଗୁଡ଼ାକ ଆସେ ବା ଯାହା ବି ରହିଲା ପ୍ରୋବ୍ଲେମ୍, ତା ଦେହରେ ଆମର ଯାହା ବି ପୋଶ୍ଚର ରହିଲା ଏହିସବୁ ପୋଶ୍ଚର ଗୁଡ଼ାକ, ଯେମିତି ଆମ ଆଗୁଆ ସବୁ ପୋଶ୍ଚରର ନାଁ ନେଲି ବା ସେହିସବୁ ପୋଶ୍ଚର ଗୁଡ଼ାକ ଦେଲେ ଏଇ ପ୍ରୋବ୍ଲେମ୍ ସଲ୍ଭ ହେଇଯାଏ ତାଙ୍କର।
1: ଯେମିତିକି କେଉଁ କେଉଁ ମୁଦ୍ରା?
0: ଯେମିତିକି ଆମର ରହିଲା ବଟର ଆସନ କହୁଛି ମୁଁ, ବଟରଫ୍ଲାଏ ରହିଲା, ଆମର ଅର୍ଦ୍ଧହଳା ଆସନ ରହିଲା, ହଳା ଆସନ ରହିଲା, ଭୁଜଙ୍ଗ ଆସନ, ଧନୁର ଆସନ, ସେତୁବନ୍ଧା ଆସନ, ଏଗୁଡ଼ାକ ସବୁ ପୋଶ୍ଚରରେ ଆମେ ଦେଇଥାଉ। ବାକି ରହିଲା ଆପଣଙ୍କର କପାଳଭାତି, ଅଶ୍ୱିନୀ ମୁଦ୍ରା, ଅନୁଲୋମ ବିଲୋମ ପ୍ରାଣାୟାମ, ଭ୍ରାମରୀ, ଯୋଗ ନିଦ୍ରା, ଏଗୁଡ଼ାକ ସବୁ ଆମେ ଦେଇଥାଉ।
1: ଯେଉଁମାନଙ୍କର PCOS ବା PCOD ଥାଏ ବା ନ ବି ଥାଏ ବା ସେମାନେ ଜାଣିନଥାନ୍ତି ଯେ ମୋ ପାଖେ ଏଇ ସମସ୍ୟାଟି ରହିଛି, କିନ୍ତୁ ସେମାନଙ୍କ ପାଖରେ ଗୋଟେ ଜିନିଷ କମନ୍ ଦେଖିବାକୁ ମିଳେ, ସେମାନଙ୍କୁ ଋତୁସ୍ରାବ ସମୟରେ ବହୁତ ଯନ୍ତ୍ରଣା ଅନୁଭବ ହୋଇଥାଏ, ସେମାନଙ୍କର କ୍ରାମ୍ପ ହୁଏ, ବହୁତ କଷ୍ଟ ପାଆନ୍ତି, ଗୋଡ଼ ହାତ ବିନ୍ଧିବା, ବିଶେଷ କରି ଗୋଡ଼ ଆଉ ଆମର ତଳି ପେଟ ଏସବୁ ବିନ୍ଧା ହୁଏ। ସେଇ ସମୟ ମାନେ ଏଇ ଯେଉଁ ସମସ୍ୟାରୁ ଆମେ ରକ୍ଷା ପାଇବା ପାଇଁ ବା ସୁରକ୍ଷିତ ରହିବା ପାଇଁ କିଛି ସେମିତି ଯୋଗ ମୁଦ୍ରା ରହିଛି କି?
0: ହଁ, ଆମେ ତା ପୂର୍ବରୁ ଯଦି ଯେଉଁ ପିଲାମାନଙ୍କର ଏସବୁ ହେଉଛି ତାଙ୍କୁ ଆମେ କହୁ କି ଆପଣ ରେଗୁଲାର କିଛି କିଛି ଏକ୍ସରସାଇଜ୍ ପ୍ରାକ୍ଟିସ୍ କରନ୍ତୁ, ଯାହାଦ୍ୱାରା କି ଆପଣଙ୍କର ବେଶୀ ଯଦି ଗଡ଼ିଗଲା ଆପଣଙ୍କର 2 ମାସ 3 ମାସରେ ଗୋଟେ ଥର ଆପଣ ଋତୁସ୍ରାବ ହେଲେ ତାହେଲେ ଏଇ ଯନ୍ତ୍ରଣାଟା ବେଶୀ ବଢ଼ିଯାଏ। ତେଣୁ ଯଦି ଆପଣ ରେଗୁଲାର ଯୋଗଟାକୁ ଯଦି ପ୍ରାକ୍ଟିସ୍ କରୁଛନ୍ତି ତାହେଲେ 2 ମାସ 3 ମାସ ଗଡ଼ିବାର ଚାନ୍ସ ହିଁ ନାହିଁ। ତେଣୁ ଆଉ ରେଗୁଲାର ଏଇଟା ଗୋଟେ ଆଦତରେ ପରିଣତ ହେଇଗଲେ ଧୀରେ ଧୀରେ ପିଲାମାନଙ୍କର ପେଟ କାଟିବା ବା ତଳିପେଟ ଦରଜ ହେବା ବା ଯନ୍ତ୍ରଣା ବା ଗୋଡ଼ ବିନ୍ଧିବା ଏଗୁଡ଼ା ସବୁ ବନ୍ଦ ହେଇଯାଏ। ତାପରେ ଗୋଡ଼ର ଏକ୍ସରସାଇଜ୍ ଆମର ସବୁ ଅଛି, ସେ ଯୋଗୁଁ ଆମର ସବୁ ନର୍ଭକୁ ଆକ୍ଟିଭ କରିବା ପାଇଁକା ବହୁତ ଗୁଡ଼ାଏ ସୂକ୍ଷ୍ମ ବ୍ୟାୟାମ ଅଛି ଯୋଗରେ, ଯୋଗୁଁରା କି ଆମେ ଜାଣିଲୁ ନା ପିଲାଟାର ଏଇଭଳିଆ ପ୍ରୋବ୍ଲେମ୍ ହେଉଛି, ତେଣୁ ତା ପୂର୍ବରୁ ଆମେ ତାକୁ ସୂକ୍ଷ୍ମ ବ୍ୟାୟାମ ଗୁଡ଼ାକ ଦେଇକିରି ତାପରେ ଆମେ ତାକୁ ପୋଶ୍ଚର ବା ମୁଦ୍ରା ବା ବନ୍ଧ ଯାହା କିଛି ରହିଲା ଆମର ସେସବୁ ଆମେ ଦେଇଥାଉ। ଧୀରେ ଧୀରେ ସେସବୁ କରିବା ଦ୍ୱାରା ସେଇଟା ଗୋଟେ ରେଗୁଲାର ଆଦତରେ ତାର ପରିଣତ ହେଇଯିବ, ଧୀରେ ଧୀରେ ଧୀରେ ଧୀରେ ତାର ଏ ପ୍ରୋବ୍ଲେମ୍ ଧୀରେ ଧୀରେ ପୁରା ବନ୍ଦ ହେଇଯିବ।
1: ଏଇଟା ରହିଲା ଗୋଟେ ଲଙ୍ଗ୍ ପ୍ରୋସେସ୍, ମାନେ ଏଇ ପ୍ରୋସେସ୍ ଦେଇକି ଗଲେ ହିଁ ସେ ପିରିୟଡ଼ଟା ଧୀରେ ଧୀରେ କମିବ। ଯଦି ଜଣେ ଚାହୁଁଛି ମୋର ଇନ୍ଷ୍ଟାଣ୍ଟଲି କିଛି ଗୋଟେ ଉପାୟ ଅଛି କି, ଯେଉଁ ସମୟରେ ଅଧିକ ପେନ୍ ହେଉଛି ସେଇ ସମୟରେ ମୁଁ କିଛି ଗୋଟେ ମୁଦ୍ରା ବା ଆସନ ବା କିଛି କରିପାରିବି?
0: ହଁ, ସେହି ସମୟରେ ଆମେ ଯେମିତି କହିଲି ବଟରଫ୍ଲାଏ ଆମେ ଟିକେ ଦେଇଥାଉ ସେଟା କରୁ, ବା ଗୋଡ଼ ଉଠେଇକିରି ଅର୍ଦ୍ଧହଳା ଆସନ ବା ୱାଲ୍ରେ ସେ ଲଗେଇକିରି ଗୋଡ଼ଟାକୁ ଅଧା ଅଣ୍ଟାଠାରୁ ଉପରକୁ ଗୋଡ଼ତକ ୱାଲ୍ରେ ଲଗେଇକିରି ସେ ଟିକେ ରଖିଲେ ତାକୁ ଟିକେ ଆରାମ ମିଳେ। ଆଉ ଯେଉଁ ତଳିପେଟ ଦରଜ ହେଇଯାଏ ସେହି ସମୟରେ ଆମେ ଟିକେ ଧର ରାଶି ତେଲ ଆପଣ ନିଅନ୍ତୁ କିମ୍ବା କିଛି ଥଣ୍ଡା ଜାତୀୟ ତେଲ ନେଲେ ତା ଦେହରେ ଟିକେ ପାଣି ମିଶେଇକି ତଳିପେଟରେ ଟିକେ ମାଲିସ୍ କରିବେ, ରାଉଣ୍ଡ ରାଉଣ୍ଡରେ ମାଲିସ୍ କଲେ ପେଟରେ ଯେଉଁ ପେନ୍ଟା ହୁଏ ସେ ପେନ୍ଟା ମଧ୍ୟ ଟିକେ ତାଙ୍କୁ ରିଲିଫ୍ ମିଳେ ସେଥିରୁ।
1: ତେବେ ଏଇ ତ ଆମେ କଥା ହେଲେ PCOS ବା PCOD ସମସ୍ୟା, ତା ସହିତ ମେନୋପୋଜ୍ ସମସ୍ୟା ମଧ୍ୟ କଥା ହେଲେ, ତାପରେ ଆମେ କଥା ହେବା ମହିଳାମାନଙ୍କର ଦୈନନ୍ଦିନ ଜୀବନର ସମସ୍ୟା, ଯେମିତିକି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେବା, ପିଠିରେ ଯନ୍ତ୍ରଣା ଅନେକଙ୍କ ପାଖରେ ଦେଖାଯାଏ ମେନୋପୋଜ୍ ସମୟରେ ସାଧାରଣ।

0: ତ ସେମାନଙ୍କ ପାଖରେ ମଧ୍ୟ ଦେଖାଯାଇଥାଏ। ଏହିସବୁ ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ କେଉଁ ସବୁ ଯୋଗ ମୁଦ୍ରା ସେମାନେ କରିପାରିବେ?
1: ଆମର ଯେମିତି ରହିଲା ଆଣ୍ଠୁ ଯନ୍ତ୍ରଣା, ଆଣ୍ଠୁ ପାଇଁକା ଆମର ସବୁ ନି କଣ୍ଟାକ୍ଟ ଅଛି, କିଛି ଏକ୍ସରସାଇଜ୍ ଅଛି ଯେଉଁଟାକି ମୁଁ ନାଁ ନେଉଛି, ନି କଣ୍ଟାକ୍ଟ ରହିଲା, ବାକି ସାଇକ୍ଲିଂ ରହିଲା, ଶୋଇକିରି ସେମାନେ ସାଇକ୍ଲିଂ କରିପାରିବେ, ଆଉ ଯେଉଁ ଜଙ୍ଘ ପାଖରୁ ହାତ ଦୁଇ ହାତରେ ଫୋଲ୍ଡ କରି ଛାତି ପାଖକୁ ଲଗେଇକିରି ଅପ୍ ଡାଉନ୍ କରିପାରିବେ ଗୋଡ଼କୁ ଆଣ୍ଠୁ ଠାରୁ, ରୋଟେସନ୍ କ୍ଲକ୍ ୱାଇଜ୍ ଆଣ୍ଟି କ୍ଲକ୍ ୱାଇଜ୍ ବୁଲେଇ ପାରିବେ, ଏଇଭଳି ନିର ଏକ୍ସରସାଇଜ୍ କିଛି କଲେ ନି ପେନ୍ଟା ତାଙ୍କର କମିଥାଏ। ଆଉ ବାକି ରହିଲା ଯେଉଁ ପିଠି ପେନ୍ ରହିଲା, ତା ଦ୍ୱାରା ଆମେ ଯେମିତିକି ଉଷ୍ଟ୍ରାସନ, ଭୁଜଙ୍ଗାସନ ଏଇଗୁଡ଼ାକ ସବୁ ଦେଇଥାଉ, ଯେଉଁଥିରେ କି ତାଙ୍କର ପିଠିର ପେନ୍ ମଧ୍ୟ ଯନ୍ତ୍ରଣା ମଧ୍ୟ କମିଥାଏ।
0: ଅନେକ ମହିଳାଙ୍କ ପାଖରେ ମଧ୍ୟ ପିରିୟଡ଼ ସମୟରେ ବା ଋତୁସ୍ରାବ ସମୟରେ ଦେଖାଯାଏ ସେମାନଙ୍କର ବାନ୍ତି ହୋଇଯାଏ, ମାନେ ଅଧିକ କଷ୍ଟ ପାଇକି ସେମାନେ ବାନ୍ତି କରିଦିଅନ୍ତି, ବା ଅନେକଙ୍କର ମୁଣ୍ଡ ବିନ୍ଧା ହୋଇଥାଏ ବା ମାଇଗ୍ରେନ୍ ହୋଇଥାଏ, ଏସବୁ ସମସ୍ୟାରୁ କେମିତି ରକ୍ଷା ପାଇପାରିବା?
1: ହଁ, ଆମେ ଯେତେବେଳେ ସେମାନଙ୍କର ବାନ୍ତି ହୁଏ ସେତେବେଳେ ଆମେ ତାଙ୍କୁ ବେଶୀ ହେଭି ଖାଇବାକୁ ନ ଦେଇକି ଲାଇଟଲି ଖାଉ, ଆଉ ବହୁତ ଥର ଖାଉ, ସେଇଟା ବି ଗୋଟେ ଆଡ଼ଭାଇସ୍ କରିଥାଉ। ସେଇଟା କଲେ ମଧ୍ୟ କିଛି କମିଥାଏ ମାତ୍ରାରେ। ଆମର ବାକି ରହିଲା ମୁଦ୍ରା, ଯେମିତିକି ଆମର ରହିଲା ଶୀତଳି ପ୍ରାଣାୟାମ, ଏଗୁଡ଼ାକ ଟିକେ କଲେ ସେଇ ଜିନିଷଟା ଟେଣ୍ଡେନ୍ସଟା ଟିକେ କମେ। ବାକି ରହିଲା ତାଙ୍କର ଯେଉଁ ମାଇଗ୍ରେନ୍ ହେଉଛି, ସେଥିପାଇଁ ଆମେ ଦେଖିବୁ ଯଦି ତାଙ୍କର ବିପି ହାଇ ନାହିଁ, କାରଣ ଆମେ ପୋଶ୍ଚର ଦେଲା ପୂର୍ବରୁ ବହୁତ ଗୁଡ଼ାଏ ଦେଖୁ କି ଯେକୌଣସି ବି ଆମେ ଡିଜିଜ୍ ପାଇଁକା ପୋଶ୍ଚର ଆଭଏଡ୍ କରୁ, ତା ପୂର୍ବରୁ କଣ୍ଟ୍ରାଇଣ୍ଡିକେସନରେ ଆମେ ଦେଖୁ ଯଦି ପୋଶ୍ଚର ଦେଲା ପୂର୍ବରୁ ତାଙ୍କର ଆଉ କ'ଣ ଡିଜିଜ୍ ଅଛି, ସେଇ ଡିଜିଜ୍ ଅନୁସାରେ ଆମେ ପୋଶ୍ଚର ଆଡ଼ଭାଇସ୍ ବା କପାଳଭାତି ଅଙ୍ଗ ସମୁଖ ଆଡ଼ଭାଇସ୍ କରୁ। ଯଦି ବିପି ହାଇ ଅଛି ତାହେଲେ କପାଳଭାତି ସେ ଲୋକ କରିପାରିବ ନାହିଁ, ତେଣୁ ଯଦି ବିପି ହାଇ ନାହିଁ ତାହେଲେ ମାଇଗ୍ରେନ୍କୁ କଣ୍ଟ୍ରୋଲ କରିବା ପାଇଁ ଆମେ ତାଙ୍କୁ କପାଳଭାତି ଦେଇଥାଉ, ଅନୁଲୋମ ବିଲୋମ ଦେଇଥାଉ, ବାକି ଏଗୁଡ଼ାକ ସବୁ ଦେଇଥିଲେ ସେଟା ଉଡ଼ିଆନ ବନ୍ଧ ମଧ୍ୟ ଆମେ କିଛିଟା ୟୁଜ୍ କରିଥାଉ, ଉଡ଼ିଆନ ବନ୍ଧ, ମୂଳ ବନ୍ଧ ଏଇସବୁ ବନ୍ଧ ମଧ୍ୟ ଏଇ ସମୟରେ ୟୁଜ୍ କରିକି ତାଙ୍କୁ ଦିଆଯାଇଥାଏ।
0: ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଆମକୁ ସମୟ ନାହିଁ, କେଉଁ ମୁଖ୍ୟ ତିନୋଟି ଆସନ ରହିଛି, ଯେଉଁ ମୁଖ୍ୟ ତିନୋଟି ଆସନ ପ୍ରତ୍ୟେକ ମହିଳାଙ୍କୁ କରିବା ଉଚିତ?
1: ଆପଣ ମୁଁ ତ କହିବି କି ଆପଣ ଯେଉଁ ବଟରଫ୍ଲାଏଟା ଯେଉଁଟା ରହୁଛି ଆମର ଭଦ୍ରାସନ କୁହାଯାଏ, ବଟରଫ୍ଲାଏଟା ଯେଉଁ ରହୁଛି ସେଇ ଆସନଟା ଆପଣ ସମସ୍ତେ କରିବେ, ସେତୁବନ୍ଧ ଆସନଟା ବି ମଧ୍ୟ ସମସ୍ତେ କରିବେ, ଅର୍ଦ୍ଧହଳା ଆସନ, ଏଇ ତିନୋଟି ଆସନ ଆପଣ ରେଗୁଲାର କରିବେ। ତା ସହିତ ଆପଣଙ୍କର ଯଦି ବିପି ହାଇ ନାହିଁ ତାହେଲେ କପାଳଭାତି କରିବେ, ଯଦି ବିପି ହାଇ ଅଛି କି ହାର୍ଟ ପ୍ରୋବ୍ଲେମ୍ ଅଛି ତାହେଲେ କି ପ୍ରେଗନାଣ୍ଟ ଅଛନ୍ତି ତାହେଲେ କପାଳଭାତିକୁ ଆଭଏଡ଼ କରିକି ଅନୁଲୋମ ବିଲୋମ ପ୍ରାଣାୟାମ କରିବେ, ମୂଳବନ୍ଧ କରିପାରିବେ, ଯଦି କିଛି ପେଟ ଜନିତ ସମସ୍ୟା ନାହିଁ ତାହେଲେ ଆପଣ ତା ଦେହରେ ଉଡ଼ିଆନ ବନ୍ଧ ମଧ୍ୟ କରିପାରିବେ ଆପଣଙ୍କର। ଆଉ ଯଦି ଆପଣଙ୍କର କ୍ରିୟା ରହିଲା ଆମର ତାହେଲେ ଅଗ୍ନିସାର କ୍ରିୟାଟା ମଧ୍ୟ ଆପଣ କରିପାରିବେ, ଆଉ ବାକି ରହିଲା ଯୋଗ ନିଦ୍ରା ଆପଣ କରିବେ, ଏତିକି କଲେ ଆପଣ ଆରାମସେ ସୁସ୍ଥ ରହିବେ।
0: ତେବେ ଆପଣ ଯେଉଁ ଯୋଗ ନିଦ୍ରାଟି କହୁଛନ୍ତି ସେଇଟା ଟିକେ ବ୍ୟାଖ୍ୟା କରି କହିବେ, ମାନେ ସେ ମାନେ ସେଇ ଯୋଗଟି କିପରି କରାଯାଏ?
1: ସେଇଟା ଯୋଗ ନୁହେଁ ଆମର, ସେଇଟା ଯୋଗ ଯେଉଁଗୁଡ଼ାକ ରହିଲା ଆମର ପୋଶ୍ଚର, ମୁଁ ଯେମିତି କହିଲି କି ଆପଣଙ୍କୁ ଯେଉଁ ଅର୍ଦ୍ଧହଳାସନ ବା ଭୁଜଙ୍ଗାସନ ଏଗୁଡ଼ାକ ସବୁ ଯୋଗରେ ଯାଉଛି। ଆମର ଅଷ୍ଟାଙ୍ଗ ଯୋଗ ରହୁଛି, ଯମ ନିୟମ ଆସନ ପ୍ରାଣାୟାମ ପ୍ରତ୍ୟାହାର ଧାରଣା ଧ୍ୟାନ ସମାଧି, ସେ ଅଷ୍ଟାଙ୍ଗ ଯୋଗ ଭିତରେ ଆସନଟା ଆମର ହେଉଛି ଥାର୍ଡ ଷ୍ଟେପ୍ରେ ରହୁଛି। ଆସନ ପରେ ଆମର ପ୍ରାଣାୟାମ ଆସୁଛି, ଆମର କିଛି କ୍ରିୟା ରହିଛି ତାକୁ ଆମେ ସଟକ୍ରିୟା କହୁ, ସେମିତି ଆମର ବନ୍ଧ ମୁଦ୍ରା ସବୁ ରହୁଛି ଆସନ ଭିତରେ, କେବଳ ଆସନ ନୁହେଁ ଆମେ ଆସନ ବନ୍ଧ ମୁଦ୍ରା ସବୁ ମିଶିକିରି ଆମର ଗୋଟେ ସିଏ ରହୁଛି ପୁରା ଗୋଟେ ପୁରା ପ୍ୟାକେଜ୍ ଟାଇପ୍ର। ତେଣୁ ଆମର ଯେଉଁ ଯୋଗ ନିଦ୍ରା ଏଇଟା ଗୋଟେ ରିଲାକ୍ସେସନ ପୋଶ୍ଚର, ଏଇ ସମୟରେ ବହୁତ ଯେଉଁ ସେମାନେ ମେଣ୍ଟାଲ ଟେନସନରେ ରୁହନ୍ତି ନା, ତେଣୁ ତାକୁ ରିଲାକ୍ସ କରିବା ପାଇଁକା ଯୋଗ ନିଦ୍ରାଟି ଦିଆଯାଏ, ଯେଉଁଟାକି ସେମାନେ ଧୀରେ ସେ ପୁରା ଶୋଇବେ, ପୁରା ଚିତ୍ ହେଇକିରି ମାନେ ପିଠି ମାଡ଼ିକିରି ଶୋଇବେ, ଦୁଇ ହାତକୁ ରିଲାକ୍ସ କରିଦେବେ, ଦୁଇ ଗୋଡ଼କୁ ରିଲାକ୍ସ କରିଦେବେ, ସହଜ ଭାବରେ ଆଖିଟିକୁ ବନ୍ଦ ରଖିବେ, ପୁରା ରିଲାକ୍ସ କରିକିରି ପୁରା ପୁରା ଲାଇଟ୍ ବି ଅଫ୍ କରିବେ, ଯଦି ଲଗେଇ ପାରିବେ କେବଳ ଜିରୋ ଲାଇଟ୍ ଲଗେଇବେ, ସେଇଟା ଆମେ ଦୁଇ ତିନି ପ୍ରକାରର ଆପଣ ମଧ୍ୟ କରିପାରିବେ। ସେଇଟା ହେଉଛି ପୁରା ସ୍ଲୋ ମୋସନରେ ଆପଣ କିଛି ମ୍ୟୁଜିକାଲ ଇନ୍ଷ୍ଟ୍ରୁମେଣ୍ଟ ବଜେଇବେ, ଯେମିତିକି ଆପଣଙ୍କର ରହିଲା ବଇଁଶୀର ଧ୍ୱନି ହଉ କିମ୍ବା ନଈର କିଛି କୁଳୁକୁଳୁ ସାଉଣ୍ଡ ହଉ କିମ୍ବା ଚଢ଼େଇର କିଛି ସାଉଣ୍ଡ ହଉ, ଧୀରେ ସାଉଣ୍ଡ ଆପଣ ଗୋଟେ ଦେଇକିରି ଆରାମସେ ସେ ସାଉଣ୍ଡକୁ ଶୁଣିବାକୁ ଚେଷ୍ଟା କରିବେ, ଯାହାଦ୍ୱାରା କି ଆପଣଙ୍କର ମାଇଣ୍ଡ ପୁରା ରିଲାକ୍ସ ହେଇଯିବ, ସେଇଟା ଗୋଟେ ଟାଇପ୍ରେ କରିପାରିବେ। ଆଉ ଯଦି ଆପଣଙ୍କ ପାଖରେ ସେମିତି କିଛି ମ୍ୟୁଜିକାଲ ଇନ୍ଷ୍ଟ୍ରୁମେଣ୍ଟ ନାହିଁ ବଜେଇବା ପାଇଁ, ଆପଣ ଧୀରେ ସେ ଶୋଇକିରି ନିଜର ବ୍ରିଥ୍କୁ କାଉଣ୍ଟିଂ କରିବେ, ଧୀରେ ସେ ବ୍ରିଥ୍ ଇନହେଲ୍ କଲେ ଏକ୍ସହେଲ୍ କଲେ ଆପଣ ତାକୁ କାଉଣ୍ଟିଂ କଲେ, ସେଇଟା ମଧ୍ୟ ଗୋଟେ ଆପଣଙ୍କର ଯୋଗ ନିଦ୍ରାରେ ଯିବ, ସେଇଟା ୱାନ୍ ଟାଇପ୍ ଅଫ୍ ମେଡ଼ିଟେସନରେ ମଧ୍ୟ ଯାଉଛି, ଯେଉଁଟାକି ମେଡ଼ିଟେସନ ଏମିତି ବସିବା ପାଇଁ ବି କେତେ ଲୋକଙ୍କୁ ଭଲ ଲାଗେନି, ବେଶୀ ସମୟ ବସିପାରନ୍ତିନି, ଆଣ୍ଠୁ ଫାଣ୍ଠୁ ପେନ୍ ହୁଏ, ତେଣୁ ଏଇଟା ଆମର ଯୋଗ ନିଦ୍ରା ଆଉ ମେଡ଼ିଟେସନ ବହୁତର ରେଜଲ୍ଟ ମଧ୍ୟ ଆପଣ ଏଇଠି ପାଇପାରିବେ। ଏଇଟା।

0: ଆମେ କରୁ, ଆଉ କେତେଟା ରହିଲା ଆମେ ବଡି ମଧ୍ୟ ରିଲାକ୍ସେସନ, ବଡି ପାର୍ଟକୁ ରିଲାକ୍ସେସନ କରେଇ କରେଇକିରି ମଧ୍ୟ ଯୋଗ ନିଦ୍ରାଟାକୁ କରିଥାଉ। ଏହା ବହୁତ ପ୍ରକାରର ଅଛି, କିନ୍ତୁ ଏଇଟା ନର୍ମାଲ ଭାବରେ ମୁଁ ତିନି ପ୍ରକାରର ଆପଣଙ୍କୁ କହିଲି, ଆପଣ ଏଇଟାକୁ କରିପାରିବେ। ମୁଁ ଅନୁଲୋମ ବିଲୋମଟା କହିବି, ଯେଉଁଟାକି ଆପଣ ଯାହା ବି ପୋଶ୍ଚର କରିବେ, ସବୁ ପୋଶ୍ଚର ପାଇଁକା ବା ସବୁ କ୍ରିୟା ପାଇଁକା ଆମର କିଛି କିଛି କଣ୍ଟ୍ରାଇଣ୍ଡିକେସନ ଥାଏ, କିନ୍ତୁ ଅନୁଲୋମ ବିଲୋମ ଗୋଟେ ଏପରି ପ୍ରାଣାୟାମ ଯେଉଁଟାକି ସମସ୍ତେ କରିପାରିବେ। ଆକ୍ଚୁଆଲି ଆମର ନାଡ଼ି ଶୋଧନ ବୋଲି ଗୋଟେ ପ୍ରାଣାୟାମ ଅଛି, ଯେଉଁଠିକି 72,000 ନାଡ଼ିକୁ ଆକ୍ଟିଭ କରିବା ପାଇଁକା ଆମେ ଗୋଟେ ନାଡ଼ି ଶୋଧନ ପ୍ରାଣାୟାମ କରିଥାଉ, ଯାହାଦ୍ୱାରା କି ଟକ୍ସିନ୍ ସବୁ ବାହାରକୁ ବାହାରିବ, ଇଏ ହବ, ବହୁତ କିଛି କାରଣ ପାଇଁ ତାର ଚାରିଟା ପ୍ରୋସେସରେ ସେଇଟା କରାଯାଏ। ପ୍ରଥମ ପ୍ରୋସେସଟାକୁ ଆମେ ଷ୍ଟେପ୍ ୱାନ୍, ସେକେଣ୍ଡ ପ୍ରୋସେସକୁ ଷ୍ଟେପ୍ ଟୁ, ଥାର୍ଡକୁ ଷ୍ଟେପ୍ ଥ୍ରୀ, ଫୋର୍ଥକୁ ଷ୍ଟେପ୍ ଫୋର୍, ଏହିଭଳି ଭାବରେ କାଟାଗୋରିଜ କରିକି ବିଭକ୍ତ କରାଯାଇଛି। ତାର ଯେଉଁ ସେକେଣ୍ଡ ଷ୍ଟେପ୍ଟା ଆମର ଥାଏ, ଯେଉଁଟାକୁ ଆମେ ଅନୁଲୋମ ବିଲୋମ ପ୍ରାଣାୟାମ ବୋଲି କହିଥାଉ, ସାଧାରଣତଃ ସବୁ ଲୋକ ଏହାକୁ ଜାଣିଥାନ୍ତି, ସେଇଟା କିନ୍ତୁ ନାଡ଼ି ଶୋଧନର ସେକେଣ୍ଡ ଷ୍ଟେପ୍ରେ ଯାଉଛି। ଏହି ପ୍ରାଣାୟାମଟା କରିବା ପାଇଁକା କୌଣସି ପ୍ରକାର କଣ୍ଟ୍ରାଇଣ୍ଡିକେସନ ରଖାଯାଇ ନାହିଁ, ସବୁ ପ୍ରକାରର ଡିଜିଜ୍ ପର୍ସନ୍ ଏଇଟାକୁ କରିପାରିବେ। ତେଣୁ ମୁଁ ମୁଖ୍ୟତଃ କହିବି କି ସମସ୍ତେ ଏହି ପ୍ରାଣାୟାମଟାକୁ ଆଡପ୍ଟ କରନ୍ତୁ, ଆଉ ନିଜର ସବୁ ପ୍ରକାରର ଡିଜିଜ୍କୁ କଣ୍ଟ୍ରୋଲରେ ଏହି ପ୍ରାଣାୟାମଟା ରଖିବ। ତେଣୁ ଏଇଟା ପ୍ରତିଦିନ ଆପଣ କରନ୍ତୁ। ମୁଁ ତାର ପ୍ରସେସଟା କହିଦେଉଛି, ଆପଣ ଯେକୌଣସି କମ୍ଫର୍ଟେବୁଲ ପୋଶ୍ଚରରେ ବସିଲେ ପ୍ରଥମେ ରାଇଟ୍ ନୋଷ୍ଟିଲକୁ ରାଇଟ୍ ହ୍ୟାଣ୍ଡ ଥମ୍ରେ ବନ୍ଦ କରିବେ, ଆଉ ଲେଫ୍ଟ ନୋଷ୍ଟିଲକୁ ଓପନ୍ କରିକିରି ଧୀରେ ଧୀରେ ଲେଫ୍ଟ ନୋଷ୍ଟିଲରେ ଶ୍ୱାସକୁ ନେବେ, ଆଉ ଲେଫ୍ଟ ନୋଷ୍ଟିଲକୁ ପୁଣି ବନ୍ଦ କରିକି ରାଇଟ୍ରେ ଧୀରେ ଧୀରେ ଶ୍ୱାସକୁ ଛାଡ଼ିବେ, ପୁଣି ରାଇଟ୍ ନୋଷ୍ଟିଲରେ ଧୀରେ ଧୀରେ ଶ୍ୱାସ ନେବେ, ପୁଣି ଲେଫ୍ଟରେ ତାକୁ ଛାଡ଼ିବେ। ଏଇଟା ହେଲା ଗୋଟେ ରାଉଣ୍ଡ। ଏଇଭଳି ଆପଣ ଆପଣଙ୍କର କାପାସିଟି ଅନୁସାରେ 10 ରାଉଣ୍ଡ 20 ରାଉଣ୍ଡ କରିବେ।
1: କଥାରେ ଅଛି ଆମର ମନ ଶାନ୍ତ ରହିଲେ ସବୁ ଆମକୁ ଶାନ୍ତ ଲାଗେ, ଏବଂ ସବୁ କାମ କରିବା ପାଇଁ ମଧ୍ୟ ଆମ ମନ ପ୍ରଫୁଲ୍ଲିତ ରହିଲେ ସବୁ କାମ କରିବା ପାଇଁ ଆମକୁ ଇଚ୍ଛା ହୁଏ। ତେବେ ଯୋଗ ତାର ଗୋଟେ ସୁନ୍ଦର ମାଧ୍ୟମ ଆମ ମନକୁ ଆଉ ଶରୀରକୁ ଶାନ୍ତ ରଖିବା ପାଇଁ ଏବଂ ରୋଗଠାରୁ ଦୂରୀଭୂତ ରଖିବା ପାଇଁ। ବହୁତ ବଢ଼ିଆ କଥା, ଏବଂ ଅତି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଗୁଡ଼ିଏ ଆଜି ଆପଣ ଆମ ସହିତ ବାଣ୍ଟିଲେ, ସେଥିପାଇଁ ଆକାଶବାଣୀ ପୁରୀ ତରଫରୁ ଆପଣଙ୍କୁ ଅନେକ ଧନ୍ୟବାଦ।
0: ଆପଣଙ୍କୁ ବି ମ୍ୟାଡ଼ାମ ବହୁତ ବହୁତ ଧନ୍ୟବାଦ।
1: ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମ ଶୁଣୁଛନ୍ତି ମୁକ୍ତା, ପ୍ରସାରିତ ହେଉଛି 103.4 ମେଗାହର୍ଜ ମାଧ୍ୟମରେ। ବର୍ତ୍ତମାନର ଜୀବନଶୈଳୀରେ ନାରୀମାନଙ୍କ କ୍ଷେତ୍ରରେ PCOS ବା PCOD ଏକ ସାଧାରଣ ସମସ୍ୟା ଭାବେ ଦେଖାଯାଇଛି, ଯେଉଁଥିପାଇଁ ଅନେକ ନାରୀ ନିଜର ଋତୁସ୍ରାବ ସମୟରେ ଅନେକ ପୀଡ଼ା ମଧ୍ୟ ପାଉଛନ୍ତି ବା ଅନିୟମିତତା ମଧ୍ୟ ଭୋଗୁଛନ୍ତି। ତେବେ ଏ ବିଷୟରେ ଆୟୁର୍ବେଦରେ କ'ଣ ରହିଛି ଚିକିତ୍ସା, ଚାଲନ୍ତୁ ଜାଣିବା। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟରତ ଡକ୍ଟର ସୁଦେଶନା ମେହେରଙ୍କ ଠାରୁ। ମ୍ୟାଡ଼ାମ ନମସ୍କାର।
2: ନମସ୍କାର।
1: ତ ମ୍ୟାଡ଼ାମ, PCOS ବା PCOD ବର୍ତ୍ତମାନ ଗୋଟେ ପ୍ରମୁଖ ସମସ୍ୟା ମହିଳାମାନଙ୍କ କ୍ଷେତ୍ରରେ, ତେବେ ଏଇ ବିଷୟରେ ଆମ ଆୟୁର୍ବେଦରେ କ'ଣ ରହିଛି ଆର ସମାଧାନ?
2: ଆମେ ସମସ୍ତେ ଜାଣିଛନ୍ତି ଯେ PCOS ବା PCOD ପ୍ରାୟତଃ ଲାଇଫ୍ଷ୍ଟାଇଲ୍ ଡିଜର୍ଡର୍ ଭାବରେ ନିଆ ହେଉଛି। ତ ଆମର ଡାଏଟ୍ ଆଉ ଲାଇଫ୍ଷ୍ଟାଇଲ୍ ପ୍ରଥମେ ନିହାତି ଆମେ ଚେଞ୍ଜ କରିବା। ତା ଛଡ଼ା ତାର ଆଉ ଗୋଟେ ସମାଧାନ ଆମ ନିଜ ନିଜର କିଚେନ୍ରେ ହିଁ ରହୁଛି, ଯେମିତିକି ରସୁଣ, ମେଥି, ଜୁଆଣି, ପାନମଧୁରୀ, ରାଶି, ଗୋଲମରିଚ, ଜିରା, ଅଦା, ଏଇସବୁ ଜିନିଷର ମାନେ ବ୍ୟବହାର ଯେମିତି ଆମର ଖାଦ୍ୟରେ ସବୁବେଳେ ରହିବା ଦରକାର। ଅନ୍ୟ ସବୁ ବାହ୍ୟ ଲକ୍ଷଣକୁ ଛାଡ଼ିଦେଲେ, ଯେମିତିକି ରୋମ ଉଠିଯିବା, ସେଗୁଡ଼ାକ ସହିତ ହେୟାର ଫଲ୍ ହେବା, ପେଟରେ ଚର୍ବି ଜମିଯିବା, ତା ଛଡ଼ା ସବୁଠୁ ଇମ୍ପୋର୍ଟାଣ୍ଟ ହେଲା ଆମର ଋତୁସ୍ରାବ। କିଛି PCOS ବା PCOD ମହିଳାଙ୍କ ପାଖରେ ଜଲ୍ଦି ଜଲ୍ଦି ମାନେ ଶୀଘ୍ର ଶୀଘ୍ର ଆସେ, କିଛି ଲୋକଙ୍କ ପାଖରେ ଲେଟ୍ ହେଇଯାଏ, ବହୁତ ଗଡ଼ିଯାଏ। ତା ପାଇଁ ଆମର ଭଲ ଜିନିଷକୁ ବ୍ୟବହାର କରିବା, ଯେମିତିକି ମୁଁ ଯେମିତି କହିଲି ରସୁଣ ହେଲା, ମେଥି ହେଲା, ଏଗୁଡ଼ାକ ସବୁ ପ୍ରବର୍ତ୍ତକ ମାନେ ରଜ ପ୍ରବର୍ତ୍ତକ, ସେଗୁଡ଼ାକ ପିରିୟଡ୍ସ କରେଇବାରେ ହେଲ୍ପ କରେ। କୋଳଥ, ରାଶି, ଏଗୁଡ଼ାକ ପିରିୟଡ୍ସକୁ ରେଗୁଲାର କରିବାରେ ହେଲ୍ପ କରେ। ଆଉ ତା ଛଡ଼ା ଯେ ମନେକର ବି ଜଲ୍ଦି ବି ହେଇଯାଉଛି, ତା ପାଇଁ ବି ଆମର ମେଡ଼ିସିନ୍ସ ଅଛି ବହୁତ ସାରା, ଯେମିତିକି କାଞ୍ଚନାର ଗୁଗୁଳୁ, ଗନ୍ଧର୍ବ ହସ୍ତାଦି କ୍ୱାଥ, ବରୁଣାଦି କ୍ୱାଥ, ତାପରେ କାଙ୍କାୟନ ବଟି, ରଜ ପ୍ରବର୍ତ୍ତନୀ ବଟି, ଯେଉଁଟାକି ଜଲ୍ଦି କରାଏ ମାନେ ଟାଇମ୍ରେ କରାଇବ, ତା ସହିତ ହିମୋଗ୍ଲୋବିନ୍ ବି ବଢ଼ାଏ। ତ ଏମିତି ଆମର ବହୁତ ପ୍ରକାର ମେଡ଼ିସିନ୍ ଅଛି। ଆଉ ଗୋଟେ ଶାଖଟକ ବଟି, ସାହାଡ଼ା ଗଛର ଯେଉଁ ଛାଲିଟା, PCOS ସେଥିରେ କ'ଣ ହୁଏ ନା ଗୋଟେ ଗ୍ରନ୍ଥି ଭଳିଆ ହେଇଯାଏ, ଓଭୁଲେସନ୍ ହେଇପାରେନି। ତ ସେଇଗୁଡ଼ାକ କେମିତି ନହବ, କିମ୍ବା ଯେଉଁଟା ହେଇଛି ସେ ଧୀରେ ଧୀରେ ଡିଜେନେରେଟ୍ ହେଇଯିବ, ଆମକୁ ସେ ଦୁଇଟା ଉପରେ କାମ କରିବାକୁ ପଡ଼େ। ହଁ, ଆୟୁର୍ବେଦର ୟୋଗା ହେଉଛି ଗୋଟେ ପାର୍ଟ, ଯେଉଁଥିରେ କି ଆମେ ଯେଉଁଟା ଆମର ରିପ୍ରଡକ୍ଟିଭ୍ ଅର୍ଗାନ୍ସ ପାଇଁ ଯେଉଁ ୟୋଗା ବା ଆସନ ଗୁଡ଼ାକ ବହୁତ ଭଲ।

0: ସେଇ ଗୁଡ଼ାକ କରିବାକୁ କହିଥାଉ, ଯେଉଁ ଭିତରେ କି ଆମର ସୂର୍ଯ୍ୟ ନମସ୍କାର ହେଲା, ପଶ୍ଚିମ ଉତ୍ତାସନ ହେଲା, ଏ ଦୁଇଟା ମାନେ ମୁଖ୍ୟ ଭାବରେ ମୁଁ କହେ ପେସେଣ୍ଟମାନଙ୍କୁ ସବୁବେଳେ କହେ। ପଶ୍ଚିମ ଉତ୍ତାସନଟା ମୋଷ୍ଟ ଅଫ୍ ଦି ଟାଇମ୍ ଆମର ରିପ୍ରଡକ୍ଟିଭ୍ ଅର୍ଗାନ୍ସକୁ ବହୁତ ହେଲ୍ଦି ରଖିବାରେ ହେଲ୍ପ କରେ। ତା ଛଡ଼ା ମୁଁ ଯେତେ ପ୍ରକାର ମେଡ଼ିସିନ୍ ବି କହିଲି, କାଙ୍କାୟନ ବଟି ହେଲା, ରଜପ୍ରବର୍ତ୍ତନୀ ବଟି, ଆମର କୁମାର୍ଜିଆ ଶବ, ଅଶୋକାରିଷ୍ଟ, ଏସବୁ ମେଡ଼ିସିନ୍ ସହିତ ଗୋଟେ ହେଲ୍ଦି ଲାଇଫ୍ ଷ୍ଟାଇଲ୍, ସନ୍ତୁଳିତ ଖାଦ୍ୟ, ଏସବୁ ଗ୍ରହଣ କଲେ ନିହାତି ଭାବରେ ସେମାନେ ମାନେ ରିଲିଫ୍ ପାଇପାରିବେ। ପିରିୟଡ଼ର ପ୍ରଥମ ଦିନ ଯେଉଁ ପେନ୍ଟା ହୁଏ ସେଇଟା ବହୁତ ଭଲ, ଜାଣି ରଖିବା ଉଚିତ ଯେ ଫାର୍ଷ୍ଟ ଡେ ସେକେଣ୍ଡ ଡେ କି 2 ଦିନ ଯେଉଁ ପେନ୍ ହୁଏ ସେଇଟା ତା ଅର୍ଥ ସେ ପିଲାର ହରମୋନ୍ ସେତେ ଭଲ ଅଛି। ତାପରେ ବି ବହୁତ ଦିନ ଧରି ପେନ୍ ହେଉଛି ସେଇଟା ଭଲ ନୁହଁ। ଆଉ ଯେଉଁମାନଙ୍କର ଅଧିକା ହେଉଛି ତାଙ୍କୁ ହିଁ ଆମେ, ଯେଉଁମାନେ ମାନେ ଡେ ଟୁ ଡେ ଆକ୍ଟିଭିଟିଜ୍ ଯାହାଙ୍କର କରିବାକୁ ଅସମର୍ଥ ହୋଇଯାଆନ୍ତି ତାଙ୍କୁ ଆମେ କିଛି ମେଡ଼ିସିନ୍ ଦେଉ, ଯେମିତିକି ଆମର ରଜପ୍ରବର୍ତ୍ତନୀ ବଟି ହେଲା, ମହାଶଙ୍ଖ ବଟି ହେଲା, ଆମର ସପ୍ତସାର କଷାୟ ହେଲା। ତା ଛଡ଼ା ସେମାନେ ବି ଶୁଣ୍ଠି ଏବଂ ମହୁ, ଶୁଣ୍ଠି ପାଉଡର୍କୁ ଟିକେ ମହୁରେ ମିଶେଇକିରି ଚାଟି ଦେଇକିରି ତାପରେ ଟିକେ ନଖ ଉଷୁମ ପାଣି ମଧ୍ୟ ଦିନକୁ 2-3 ଥର ନେଇପାରିବେ।
1: ବହୁତ ବଢ଼ିଆ ତଥ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ। ଯାହା ଆପଣ କହିଲେ ସେଗୁଡ଼ିକ ନିହାତି ଆମକୁ ଶୁଣୁଥିବା ଆମ ଶ୍ରୋତା ଭଉଣୀମାନଙ୍କ ଦୈନନ୍ଦିନ ଜୀବନରେ ବହୁତ କାମରେ ଆସିବ। ଆପଣଙ୍କୁ ଧନ୍ୟବାଦ। ଆଜି ତ ପ୍ରାୟ ସମୟ ହେଲାଣି କାର୍ଯ୍ୟକ୍ରମକୁ ସମାପ୍ତ କରିବା ପାଇଁ। ଆଜିର କାର୍ଯ୍ୟକ୍ରମରେ ବୀତିକା ମ୍ୟାଡ଼ାମଙ୍କ ଠାରୁ ଶୁଣିଥିବା ଯୋଗମୁଦ୍ରାଗୁଡ଼ିକୁ ଆପଣ ନିହାତି ନିଜର ଦୈନନ୍ଦିନ ଜୀବନରେ ଉପଯୋଗ କରିବେ। ତା ସହିତ ଡକ୍ଟର ସୁଦେଶନା ମେହେରଙ୍କ ଠାରୁ ଶୁଣିଥିବା ଆୟୁର୍ବେଦୀୟ ଟିପ୍ସଗୁଡ଼ିକ ନିହାତି ଆପଣଙ୍କ ଜୀବନୀଶୈଳୀକୁ ଆହୁରି ପ୍ରଭାବିତ କରିବ ଏବଂ PCOS ଓ PCOD ଭଳି ପ୍ରମୁଖ ସମସ୍ୟାଠାରୁ ଆପଣଙ୍କୁ ଅନେକ ମାତ୍ରାରେ କମ୍ ହୋଇପାରିବ ବୋଲି ଆଶା କରୁଛି। ତେବେ ଆସନ୍ତୁ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସଂକଳ୍ପ ନେବା, ଯୋଗକୁ ଆପଣେଇବା, ରୋଗମୁକ୍ତ ଓ ସୁସ୍ଥ ନାରୀ ସମାଜ ଗଠନ କରିବା। ତେବେ ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିଭଳି ଲାଗିଲା ନିଜର ମତାମତ ଜଣାଇବା ପାଇଁ ଭୁଲିବେ ନାହିଁ। ଆମ ଫୋନ୍ ନମ୍ବର 9437037892। ଆପଣ ଚାହିଁଲେ ନିଜର ମତାମତ ଆମକୁ ଚିଠି ମାଧ୍ୟମରେ ମଧ୍ୟ ପଠାଇ ପାରିବେ। ଆମ ଠିକଣା ମୁକ୍ତ କାର୍ଯ୍ୟକ୍ରମ ମାର୍ଫତ ସହକାରୀ ନିର୍ଦ୍ଦେଶକ ଆକାଶବାଣୀ ପୁରୀ, ପିନ୍ 752001। ରହୁଛି, ନମସ୍କାର।

ପ୍ରଜର୍କଲୁ ନାରୀଭିତ୍ତିକ କାର୍ଯ୍ୟକ୍ରମ ମୁକ୍ତା ଉପସ୍ଥାପନା କରିଥିଲେ ସଂଘମିତ୍ରା ପଟ୍ଟନାୟକ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

ବଂଶଲ ବୈଠକରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଶ୍ରୀ କଂସଲ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷେତ୍ରୀୟ ଯାଞ୍ଚକୁ ସୁଦୃଢ଼ କରିବା, ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ସମୟ ଅନୁଯାୟୀ କାର୍ଯ୍ୟ ଶେଷ ଏବଂ ରକ୍ଷଣାବେକ୍ଷଣ ପାଇଁ ଇ ମାର୍ଗ ପ୍ଲାଟଫର୍ମର ବ୍ୟବହାରକୁ ସୁନିଶ୍ଚିତ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି। ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ତୃଣମୂଳ କଂଗ୍ରେସ ବିଧାୟକ ଋତୁବ୍ରତ ବାନାର୍ଜୀଙ୍କ ନିଷ୍ପଭିକୁ ବିରୋଧ କରି ଆଗତ ଆବେଦନ ଉପରେ କୌଣସି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେବାକୁ କୋଲକାତା ହାଇକୋର୍ଟ ମନା କରିଛନ୍ତି। ଟିଏମ୍ସି ବିଧାୟକ ଶୋଭନ ଦେବ ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ଆଗତ ଏହି ଆବେଦନର ଆଜି ପ୍ରାଥମିକ ଶୁଣାଣି କରି ଜଷ୍ଟିସ୍ କୃଷ୍ଣ ରାଓଙ୍କ ଖଣ୍ଡପୀଠ ବିଧାନସଭା ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ପ୍ରାର୍ଥନାକୁ ନାକଚ କରିଛନ୍ତି। ଶ୍ରୀ ଚଟ୍ଟୋପାଧ୍ୟାୟ ବିରୋଧୀ ଦଳ ନେତା ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ, ଯାହାକି ବାଚସ୍ପତିଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇଥିଲା। ତେବେ କୋର୍ଟ ପ୍ରତିପକ୍ଷଙ୍କୁ ଜବାବ ଦାଖଲ କରିବାକୁ 3 ସପ୍ତାହ ସମୟ ପ୍ରଦାନ କରିଛନ୍ତି। ଆସନ୍ତା ମାସ 28 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ବିଧାନସଭା ବାଚସ୍ପତି ରଥୀନ୍ଦ୍ର ବୋଷ ଟିଏମ୍ସି ବିଧାୟକ ଋତୁବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଗତକାଲି ଏକ ସଡ଼କ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ଘଟିଛି। 4 ଜଣ ପୁରୁଷ ଓ 3 ଜଣ ମହିଳା ମୃତକଙ୍କ ମଧ୍ୟରେ 3 ଜଣ ଭାଇ ଓ ଗୋଟିଏ ଦମ୍ପତି ଅଛନ୍ତି। ଛୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଖରୀ ମସରୁନ୍ଦ ରାସ୍ତାରେ ଗୋଟିଏ ଯାତ୍ରୀବାହୀ ଗାଡ଼ି 500 ମିଟର ଖାତକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ 7 ଜଣଙ୍କର ମୃତ୍ୟୁ ଘଟିଥିଲା। ହିମାଚଳ ପ୍ରଦେଶ ପୁଲିସର ପ୍ରାଥମିକ ତଦନ୍ତରୁ ଚାଳକ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆମେରିକା ଏବଂ ଇରାନ ମଧ୍ୟରେ ଏକ 14 ସୂତ୍ରୀ ଚୁକ୍ତିନାମା ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ସ୍ୱାକ୍ଷରିତ ହୋଇଛି। ସ୍ୱିଜରଲ୍ୟାଣ୍ଡଠାରେ ଆନୁଷ୍ଠାନିକ ଭାବେ ଆସନ୍ତାକାଲି ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଇତିମଧ୍ୟରେ ବୁଝାମଣାପତ୍ର କାର୍ଯ୍ୟକାରୀ ହେବା ସହ ପ୍ରାୟ 4 ମାସ ଧରି ଦୁଇ ଦେଶ ମଧ୍ୟରେ ଚାଲିଥିବା ପ୍ରତ୍ୟକ୍ଷ ସଂଘର୍ଷ ବର୍ତ୍ତମାନ ପାଇଁ ବନ୍ଦ ରହିଛି। ସମ୍ପୂର୍ଣ୍ଣ ଶାନ୍ତି ସମାଧାନ ପାଇଁ 60 ଦିନ ଭିତରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା କରାଯିବ। ଏହି ବୁଝାମଣାପତ୍ର ଅନୁଯାୟୀ ଇରାନ ଚାରିପାଖରେ ଆମେରିକା ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ନୌସେନା ଅବରୋଧ ପ୍ରତ୍ୟାହାର ହେବା ଆରମ୍ଭ ହୋଇଛି। 30 ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ଦେଇ ସାଧାରଣ ସାମଗ୍ରିକ ଯାତାୟତ ପୁନଃ କାର୍ଯ୍ୟକ୍ଷମ ହେବାର ଆଶା ରହିଛି। ବାଣିଜ୍ୟିକ ପରିବହନ ପାଇଁ ସୁରକ୍ଷିତ ପଥ ପ୍ରଦାନ କରିବାକୁ ଇରାନ ପ୍ରତିଶ୍ରୁତି ଦେଇଛି। ଏହି ଚୁକ୍ତିନାମା ସମଗ୍ର ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଗତ 12 ବର୍ଷ ବିକାଶ ଓ ଐତିହ୍ୟର ସୁବର୍ଣ୍ଣ ଯୁଗ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା କହିଛନ୍ତି, ଏହି 12 ବର୍ଷରେ ରାମ ଜନ୍ମଭୂମି ମନ୍ଦିର, କାଶୀ ବିଶ୍ୱନାଥ କରିଡର, ଉଜ୍ଜୟିନୀ ମହାକାଳ ଲୋକ ନିର୍ମାଣ କରାଯାଇଥିଲା। ଏହା ସହିତ ବିଶ୍ୱସ୍ତରୀୟ ଯୋଗାଯୋଗ ବ୍ୟବସ୍ଥା, ଭିତ୍ତିଭୂମି ପ୍ରକଳ୍ପ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ଅଭିଯାନ ଦ୍ୱାରା ଦେଶ ବିକାଶ ଯାତ୍ରାରେ ଉଲ୍ଲେଖନୀୟ ବିକାଶ ହୋଇଛି। 1 କୋଟିରୁ ଅଧିକ ରେକର୍ଡର ଡିଜିଟାଇଜେସନ୍, 668 ପୁରାତନ କଳାକୃତିର ପୁନରୁଦ୍ଧାର, 11 ଆଦିବାସୀଙ୍କ ସ୍ୱାଧୀନତା ସଂଗ୍ରାମ ସଂଗ୍ରହାଳୟ ନିର୍ମାଣ କରାଯାଇଛି। ଏହା ବ୍ୟତୀତ 11 ଭାରତୀୟ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଛି। ସରକାରଙ୍କ ଏହି ଆଭିମୁଖ୍ୟ ଉଭୟ ଐତିହ୍ୟ ବିକାଶ କିପରି ପରସ୍ପର ସହିତ ଜଡ଼ିତ ତାହା ଦର୍ଶାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ନାଗପୁରର ଅମ୍ବାଝରିସ୍ଥିତ ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ ଗୋଳାବାରୁଦ କାରଖାନାଠାରେ 10,000 ଟନ୍ ବିଶିଷ୍ଟ ଏକ ଆଲୁମିନିୟମ୍ ଏକ୍ସଟ୍ରୁଜନ୍ ପ୍ରେସ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏହି ପ୍ରେସ୍ ଏକ ପ୍ରମୁଖ ଜାତୀୟ ସମ୍ପତ୍ତି ହେବ। ଏହି ପ୍ରେସ୍ ପ୍ରତିରକ୍ଷା ଏବଂ ମହାକାଶ କ୍ଷେତ୍ରର ଆବଶ୍ୟକତା ପୂରଣ କରିବା ପାଇଁ ବୃହତ୍ ଉଚ୍ଚଶକ୍ତି ସମ୍ପନ୍ନ ଏବଂ ସଠିକ୍ ଆଲୁମିନିୟମ୍ ମିଶ୍ରିତ ଏକ୍ସଟ୍ରୁଜନ୍ ଉତ୍ପାଦନ କରିବାରେ ଦେଶର ସାମର୍ଥ୍ୟକୁ ମଜବୁତ କରିବ। ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଆଲୁମିନିୟମ୍ ଉପକରଣର ଆମଦାନୀ ଉପରେ ଦେଶର ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବ। ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଏହା ସ୍ୱଦେଶୀ ଉତ୍ପାଦନକୁ ପ୍ରୋତ୍ସାହିତ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଚେନ୍ନାଇରୁ ଚମଡ଼ା ସାମଗ୍ରୀ ଓ ମୋଟର ଉପକରଣ ଧରି ଏକ ମାଲବାହୀ ବିମାନ ପ୍ରଥମ ଥର ପାଇଁ ନୋଇଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ମନ୍ତ୍ରୀ କହିଛନ୍ତି, ଚେନ୍ନାଇ ବିମାନ ବନ୍ଦରରୁ ମେଡ୍ ଇନ୍ ଭାରତର ମୋବାଇଲ୍ ଫୋନ୍, ମୋଟର ଯନ୍ତ୍ରାଂଶ ଓ ଅନ୍ୟାନ୍ୟ ଉପକରଣ ପଠାଯାଇଛି। ଏହା ସ୍ଥାନୀୟ ଶିଳ୍ପକୁ ପ୍ରୋତ୍ସାହିତ କରିବା ସହିତ ଯୋଗାଣ ଶୃଙ୍ଖଳକୁ ଦୃଢ଼ କରିବ ବୋଲି ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ନୋଇଡା ଆନ୍ତର୍ଜାତିକ ବିମାନ ବନ୍ଦର 2 ଦିନ ପୂର୍ବେ ପ୍ରଥମ ଥର ପାଇଁ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିଛି। ଜାତିସଂଘର ଖାଦ୍ୟ ଏଜେନ୍ସି ପକ୍ଷରୁ ଜଳବାୟୁ ସଙ୍କଟ, ଦେଶ ମଧ୍ୟରେ ବିବାଦ ଓ ଅର୍ଥାଭାବ ହେତୁ ଆସନ୍ତା ମାସରେ ବିଶ୍ୱର 13 ସ୍ଥାନରେ କ୍ଷୁଦା ବୃଦ୍ଧି ପାଇବ ବୋଲି କୁହାଯାଇଛି। ବିଶ୍ୱ ଖାଦ୍ୟ ଏବଂ କୃଷି ସଂଗଠନ ଓ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ରିପୋର୍ଟରେ ଏବେ ବିଶ୍ୱର ପ୍ରାୟ 266 ନିୟୁତ ଲୋକ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଥିବା କୁହାଯାଇଛି। ରିପୋର୍ଟରେ ସୁଦାମନ, ଦକ୍ଷିଣ ସୁଦାନ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ କମିଟି ଗଠିତ, 7 ଦିନ ଭିତରେ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ଶୀତଳଷଷ୍ଠୀ ପାଇଁ ସମ୍ବଲପୁରରେ ବ୍ୟାପକ ପ୍ରସ୍ତୁତି। ଆଜି ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ। ବିସ୍ତୃତ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତ କରିବା ସହ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ହିତାଧିକାରୀ ଓ ଡାକ୍ତରମାନଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହାବ୍ୟତୀତ ହାଟଭଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ ଚିଲ୍ଲାର ଉଦ୍ଘାଟନ କରିବେ। ଶନିବାର ଦିନ ରାଷ୍ଟ୍ରପତି ପାହାଡ଼ପୁର ଗସ୍ତ କରିବା ସହିତ ଗୋଷାଣୀ ପୀଠ, ସାନ୍ତାଳୀ ଜାହେରା ଏବଂ ହୋ ଜାହେରାରେ ପ୍ରାର୍ଥନା ମଧ୍ୟ କରିବେ। ସେ ଏକ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିବା ସହିତ ହିତାଧିକାରୀମାନଙ୍କ ସହ ଆଲୋଚନା କରିବେ। ସେହିପରି ଏସ୍ଏଲ୍ଏସ୍ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନଗୁଡ଼ିକ କାର୍ଯ୍ୟର ଅଗ୍ରଗତି ଉପରେ ମଧ୍ୟ ରାଷ୍ଟ୍ରପତି ସମୀକ୍ଷା କରିବେ।

ପରଦିନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମିଳିତ ଭାବେ କେତେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଅର୍ଥ ପ୍ରଦାନ କେନ୍ଦ୍ର ସରକାରଙ୍କର ପ୍ରମୁଖ ନିଯୁକ୍ତି ଭିତ୍ତିକ ପ୍ରୋତ୍ସାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ଗତବର୍ଷ ଅଗଷ୍ଟ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 49,446 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସମ୍ବଲପୁରରେ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏଥିରେ ଯୋଗଦେଇ ରାଜ୍ୟ ସରକାରଙ୍କର 2 ବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲା ସଂସ୍କୃତି ଭବନଠାରେ ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ ଏକ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ଲକ୍ଷ୍ୟପତି ଦିଦି, ପିଏମ୍ ସୂର୍ଯ୍ୟଘର, ଭିତ୍ତିଭୂମି ବିକାଶ ଓ ରୋଜଗାର କ୍ଷେତ୍ରରେ ରାଜ୍ୟ ବିଶେଷ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ବୋଲି ଆଲୋଚନାଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ତଥା ବିକାଶମୂଳକ ପ୍ରକଳ୍ପର ସଫଳତା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକରେ ରାଜ୍ୟ କୃଷି ବିଭାଗର ଉପଲବ୍ଧି ନେଇ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ କୃଷି ଓ କୃଷକଙ୍କ ବିକାଶ ପାଇଁ ନିଆଯାଇଥିବା ଜନକଲ୍ୟାଣକାରୀ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ କମିଟି ଗଠନ କରାଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ ଏବଂ ସାଧାରଣ ପ୍ରଶାସନ ବିଭାଗର ଉପସଚିବ ସ୍ମିତା ପାଣି ସଦସ୍ୟ ରହିଛନ୍ତି। ଏହି କମିଟି ମୁଦ୍ରଣଜନିତ ତ୍ରୁଟିର ତଦନ୍ତ କରି ଏଥିପାଇଁ ଦାୟୀ ଅଧିକାରୀ ଏବଂ ସଂସ୍ଥା ବିଷୟରେ ଅନୁଧ୍ୟାନ କରିବା ସହ ଆସନ୍ତା 7 ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାକୁ ନେଇ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶିକା ମଧୁସ୍ମିତା ସାହୁ କହିଛନ୍ତି, ଆସନ୍ତା ବର୍ଷରୁ ଏହା ଉପରେ ଗୁରୁତ୍ୱ ଦିଆଯିବ। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଶିକ୍ଷକମାନଙ୍କୁ ପୁସ୍ତକରେ ଥିବା ତ୍ରୁଟି ସଂଶୋଧନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। 2027-28 ଶିକ୍ଷାବର୍ଷରୁ ନୂଆ ବହିରେ ଏପରି ତ୍ରୁଟି ଆଉ ଦୃଷ୍ଟିଗୋଚର ହେବ ନାହିଁ ବୋଲି ଶ୍ରୀମତୀ ସାହୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆଜିଠାରୁ 22 ଜିଲ୍ଲାରେ ବିଦ୍ୟାଳୟ ଖୋଲିଛି। ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 8 ଜିଲ୍ଲାରେ ଖରା ଛୁଟି ଅବଧିକୁ ଶନିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା 40 ଡିଗ୍ରୀ ପର୍ଯ୍ୟନ୍ତ ରହୁଥିବାରୁ ଖରା ଛୁଟି ଅବଧିକୁ ସାମୟିକ ଭାବେ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ କେତେକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ଆଜିଠାରୁ 20 ପର୍ଯ୍ୟନ୍ତ ସକାଳ 6 ପୂର୍ବାହ୍ନ 11 ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢ଼ା ହେବ। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଭର୍ଚୁଆଲ ଏକାଡେମୀର କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାହିତ୍ୟ, ସଂସ୍କୃତି, ଲୋକକଳା ଓ ଗବେଷଣା ଆଦି କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହଭାଗିତା ସୁନିଶ୍ଚିତ କରିବା ନେଇ ଆଲୋଚନା ହୋଇଥିଲା। ବୌଦ୍ଧ ଜିଲ୍ଲାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯୋଗ ଦିବସ ପାଳନ ଅବସରରେ ଜିଲ୍ଲା ଷ୍ଟାଡିୟମରେ ଏକ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଗଜପତି ଜିଲ୍ଲାର ପାରାଳାଖେମୁଣ୍ଡି ସ୍ଥିତ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ 2026 ପାଳନ ଉପଲକ୍ଷେ ଆଭାସୀ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା ଜୁନ୍ 21 ତାରିଖରେ ଜିଲ୍ଲାର ସମସ୍ତ ବ୍ଲକ ଏବଂ ସହରାଞ୍ଚଳରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବା ନେଇ ଆଲୋଚନା କରାଯାଇଛି। ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ ବାର୍ତ୍ତାକୁ ନେଇ କାର୍ଯ୍ୟକ୍ରମ ପାଳନ କରିବାକୁ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହର ଉତ୍ସବମୁଖର ହୋଇଉଠିଛି। ଦେବଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତୁତି ଜାରି ରହିଛି। ଦେବୀ ପାର୍ବତୀ ଆଜି କନ୍ୟାଳୟକୁ ଆଗମନ କରିଛନ୍ତି। ଗତବର୍ଷ କନ୍ୟା ପିତାମାତାଙ୍କ ଗଇଁଠାଳ ଫିଟା ପରେ ଚଳିତ ବର୍ଷ କନ୍ୟା ପିତାମାତା ମନ୍ଦିର ଯାଇ ଦେବୀ ପାର୍ବତୀଙ୍କୁ ଘରକୁ ଆଣିଛନ୍ତି। ନନ୍ଦପଡ଼ାର ବମ୍ ବରାଡ଼ ବାବା ବାଲୁଙ୍କେଶ୍ୱର, ମୋଦିପଡ଼ାର ଜାଗେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ବୁଢ଼ାରାଜାର ପାହାଡ଼େଶ୍ୱର ବାବାଙ୍କ ସମେତ ସବୁଠି ପ୍ରସ୍ତୁତି ଶେଷ ହୋଇଛି। ରାତ୍ରିର ଶୁଭଲଗ୍ନରେ ବରାନୁଗମନ ଓ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଶୀତଳଷଷ୍ଠୀ ଅବସରରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଶୀତଳଷଷ୍ଠୀ ରାଜ୍ୟର କେବଳ ଏକ ପର୍ବ ନୁହେଁ, ବରଂ ଏହା ଆମ ଓଡ଼ିଆ ସଂସ୍କୃତିର ଅନନ୍ୟ ଗାରିମା ଓ ଭାବମୟ ପରିଚୟ। ଏହା ଆଧ୍ୟାତ୍ମିକ ଧର୍ମଧାରା ଓ ସଂସ୍କୃତିର ବିରଳ ସମାହାର ଅଟେ। ଶୀତଳଷଷ୍ଠୀ ପର୍ବରେ ଥାଳ ଉଠା, ପତର ପେଣ୍ଡି, ଗୁଆ ଗୁଣା, ବେଦ ନିମନ୍ତ୍ରଣ, ଦେବ ବିବାହ ଏବଂ ନଗର ପରିକ୍ରମା ଭଳି ପ୍ରତିଟି ପାରମ୍ପରିକ ନୀତିକାନ୍ତି ସମଗ୍ର ବିଶ୍ୱରେ ଏହି ପର୍ବକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ମା ପାର୍ବତୀ ଓ ଦେବଦେବ ପ୍ରଭୁ ଶିବଙ୍କର ଏହି ବିବାହ ଅବସରରେ ସମଗ୍ର ଜଗତ କଲ୍ୟାଣର ଚେତନା ଉଜ୍ଜୀବିତ ହୋଇ ରହିଛି ବୋଲି ଶ୍ରୀ ପ୍ରଧାନ ଆଲୋକପାତ କରିଛନ୍ତି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ସର୍ବାଧିକ 58 ମିଲିମିଟର ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ କମିଟି ଗଠିତ, 7 ଦିନ ଭିତରେ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ଶୀତଳଷଷ୍ଠୀ ପାଇଁ ସମ୍ବଲପୁରରେ ବ୍ୟାପକ ପ୍ରସ୍ତୁତି। ଆଜି ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥା ଚିତ୍ର।
2: लता मंगेशकर हैं, रचनाकार राजेंद्र कृष्ण और धुन हंसराज पहल की।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ NCERT ଏବଂ CIET ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ପ୍ରଥମେ ଶୁଣନ୍ତୁ ଆମର ଚଳିତ ଅଧିବେଶନ ସମ୍ପର୍କରେ। ଚଳିତ ଅଧିବେଶନରେ ଆଜି ସନ୍ଧ୍ୟା 6:10 ପ୍ରଚାର କରିବ ସଭି କାଶୀନାଥ ପୂଜାପଣ୍ଡା ଗାଇଥିବା ଭକ୍ତିଗୀତ। ସନ୍ଧ୍ୟା 6:15 ଶୁଣିପାରିବେ ମିଳିତ କଣ୍ଠରେ ଦେଶବନ୍ଧନା। ଓଡ଼ିଆ ଆଧୁନିକ ଗୀତ ପ୍ରଚାର କରିବ ସନ୍ଧ୍ୟା 6:20।

କିଷାନବାଣୀ କାର୍ଯ୍ୟକ୍ରମ ପ୍ରଚାର କରିବ ସନ୍ଧ୍ୟା 7:30। ଆଜି ଏଥିରେ ଆଲୋଚନାର ବିଷୟ ରହିଛି ଧାନ ଚାଷରେ ମହିଳା।

କିଷାନବାଣୀ କାର୍ଯ୍ୟକ୍ରମ ପ୍ରଚାର କରିବ ସନ୍ଧ୍ୟା 7:30। ଆଜି ଏଥିରେ ଆଲୋଚନାର ବିଷୟ ରହିଛି ଧାନ ଚାଷରେ ମହିଳା କୃଷକଙ୍କ ଭୂମିକା। ଆଲୋଚିକା ଆଜି ଏଥିରେ ଆଲୋଚନା କରିବା ପାଇଁ ଆଲୋଚିକା ଅଛନ୍ତି ଭୁବନେଶ୍ୱର OUAT କ୍ଷେତ୍ର ବିଜ୍ଞାନ ବିଭାଗର ପ୍ରାଧ୍ୟାପିକା ସହକାରୀ ପ୍ରାଧ୍ୟାପିକା ଡକ୍ଟର ଇପ୍ସିତା କର। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ରାତି 8।

କେନ୍ଦ୍ର ସରକାରଙ୍କର 12 ବର୍ଷ କାର୍ଯ୍ୟକାଳର ପ୍ରମୁଖ କାର୍ଯ୍ୟଗୁଡ଼ିକ ଉପରେ ଆଧାରିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଜିର ବିଷୟ ରହିଛି ବିରାସତ। ଶୁଣିପାରିବେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 10ଟାରେ। ରାତି 10:30ରେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରୁ ପ୍ରଚାର କରିବୁ କେତୋଟି ଶ୍ରୀଜଗନ୍ନାଥ ଭଜନ। ଏ ଥିଲା ଆମର ଚଳିତ ଅଧିବେଶନ ସମ୍ପର୍କରେ। ଏଥର ଶୁଣନ୍ତୁ ଆମର ଆସନ୍ତାକାଲି ସକାଳ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ କହି ରଖୁଛୁ। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସକାଳ 6:05ରେ। ସକାଳ 6:40ରେ ପ୍ରଚାର କରିବୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ। କାଲି ରହିଛି ଏହାର 101ତମ ଭାଗ।

ପୁରୀ ପରିକ୍ରମା ଶୁଣିପାରିବେ ଆସନ୍ତାକାଲି ସକାଳ 7:25, ସକାଳ 7:55 କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଆସନ୍ତାକାଲି ଦିନ 8:30, ଦିନ 9:30। ଆପଣମାନଙ୍କର ପସନ୍ଦର କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ଶ୍ରୀକ୍ଷେତ୍ର ସୁର ବି ଶୁଣିପାରିବେ ଦିନ 10।

ଶୁଣିଲେ କାର୍ଯ୍ୟକ୍ରମର ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ସୂଚନା କେନ୍ଦ୍ରରୁ ମିଳିଥିବା ସୂଚନାରୁ ଯାହା ଜଣାଯାଏ, ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶାର ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଅଳ୍ପ କେତେକ ସ୍ଥାନମାନଙ୍କରେ ଘଡ଼ଘଡ଼ି ସହିତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଶୁଣିଲେ ପାଣିପାଗର ସୂଚନା। ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ ଏହି ବିଜ୍ଞାପନ ପରେ।

ଶୁଣୁଥିଲେ ଭକ୍ତିଗୀତ ଶିଳ୍ପୀ ଥିଲେ କାଶୀନାଥ ପୂଜା ପଣ୍ଡା। ଶିଳ୍ପୀ ଗାଇଥିଲେ ପାରମ୍ପରିକ ରଚନାରୁ। ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରଚାରିତ ହେଉଛି 103.4 FM ଯୋଗେ। ପ୍ରଚାର କରୁଛୁ ମିଳିତ କଣ୍ଠରେ ଦେଶାତ୍ମବୋଧକ ଗୀତ। ପରିବେଷଣ କରିଛନ୍ତି ଆକାଶବାଣୀର ଶିଳ୍ପୀମାନେ। ଗୀତ ରଚନା କରିଛନ୍ତି ସ୍ନେହଲତା ମହାନ୍ତି।

0: ପ୍ରଚାର କଲୁ। ମିଳିତ କଣ୍ଠରେ ଦେଶଭକ୍ତି ଗୀତ ପରିବେଷଣ କରିଥିଲେ ଆକାଶବାଣୀର ଶିଳ୍ପୀମାନେ। ଗୀତ ରଚନା କରିଥିଲେ ସ୍ନେହଲତା ମହାନ୍ତି। ଆପଣମାନେ ଏ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରଚାରିତ ହେଉଛି 103.4 FM ଯୋଗେ।
1: ବକୁଳବନ ମହିଳା କୃଷକ ଉତ୍ପାଦକ ସଂଗଠନ, ଏଠାରେ ସମସ୍ତ ପ୍ରକାର ସାମଗ୍ରୀ ଯଥା ବଡ଼ି, ନାଡ଼ି, ନାଲି ଚାଉଳ, କୋଳଥ ଡାଲି, ମୁଗ ଡାଲି, ଚିନାବାଦାମ, ମାଣ୍ଡିଆ, ନଡ଼ିଆ ତେଲ ଏବଂ ଫିନାଇଲ ଇତ୍ୟାଦି ସୁଲଭ ଦରରେ ମିଳେ। ଏଥିପାଇଁ ଯୋଗାଯୋଗ କରିବାର ଠିକଣା ହେଲା ବକୁଳବନ ମହିଳା କୃଷକ ଉତ୍ପାଦକ ସଂଗଠନ, ବୀର ରାମଚନ୍ଦ୍ରପୁର, ସାକ୍ଷୀ ଗୋପାଳ ପୁରୀ। ମୋବାଇଲ ନମ୍ବର 9861980979।

0: ପ୍ରଚାର କଲୁ କେତୋଟି ଆଧୁନିକ ଗୀତ। ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ।

0: ସାର୍ ନମସ୍କାର। ନମସ୍କାର ସାର୍, ଆପଣଙ୍କର ପରିଚୟ। ମୋ ନାଁ ହେଲା ସୁବ୍ରତ କୁମାର ତ୍ରିପାଠୀ, ଜନଶିକ୍ଷଣ ସଂସ୍ଥାନ କଳାହାଣ୍ଡିର ଡାଇରେକ୍ଟର।
1: ଆଜ୍ଞା ସାର୍, ଆପଣ ସ୍କିଲ୍ ଇଣ୍ଡିଆ ଉପରେ କାମ କରୁଛନ୍ତି, ତେବେ ସ୍କିଲ୍ ଇଣ୍ଡିଆ ଅଭିଯାନ କ'ଣ ସାର୍, ଏହାର ଉଦ୍ଦେଶ୍ୟ ସବୁ କ'ଣ ରହିଛି?
0: ଜନଶିକ୍ଷଣ ସଂସ୍ଥାନ ଏଇଟା ହେଲା ଗୋଟେ କେନ୍ଦ୍ର ସରକାର ଦ୍ୱାରା ଅନୁମୋଦିତ ପ୍ରୋଜେକ୍ଟ, ଯେଉଁ ଜାଗାରେ ଆମେ ଡ୍ରପ୍ ଆଉଟ୍ କିମ୍ବା ଯେଉଁମାନେ ସେମି ସ୍କିଲ୍ଡ ଲେବର ଫୋର୍ସ ଯୋଉ ରୁରାଲ ଏରିଆରେ ଟ୍ରାପ୍ ହେଇକି ରହିଯାଇଛନ୍ତି, ଆମେ ତାଙ୍କ ଡୋର୍ ଷ୍ଟେପ୍କୁ ଯାଇକି ତାଙ୍କୁ ଟ୍ରେନିଂ ଦେଇଥାଉ। ଯେମିତିକି ଫର୍ମାଲ ଏଜୁକେସନ ITI ଅଛି କିମ୍ବା ଅନ୍ୟ ସଂସ୍ଥା ଅଛି, ସେଇ ଜାଗାରେ ସେମାନେ ଆସିକି ଯେହେତୁ ଶିକ୍ଷା ନେଇପାରିବେ ନାହିଁ ସମୟ ଅଭାବରୁ ହଉ କିମ୍ବା ଅନ୍ୟ କୌଣସି ରିଜନରୁ, ତ ସେଇ ଜିନିଷକୁ ଆଖିରେ ରଖିକି କେନ୍ଦ୍ର ସରକାର ଏଇ ସ୍କିମ୍ଟା ଲଞ୍ଚ କରିଛନ୍ତି, ଯେଉଁ ଜାଗାରେ ଆମେ ପ୍ରତ୍ୟେକ ଗାଁକୁ ପ୍ରତ୍ୟେକ ବ୍ଲକକୁ ଯାଇକି ତାଙ୍କ ଏରିଆରେ ତାଙ୍କ ଘର ପାଖରେ ତାଙ୍କୁ ଟ୍ରେନିଂ ଦେଇଥାଉ।
1: ତେବେ ସାର୍, ଏଇ ଯେଉଁ ସ୍କିଲ୍ ଇଣ୍ଡିଆ ଅଭିଯାନ ଚାଲିଛି, ଆମ କଳାହାଣ୍ଡି ଜିଲ୍ଲାରେ ପର୍ଯ୍ୟନ୍ତ ପାଖାପାଖି କେତେ ଜଣ ତାଲିମ ନେଇ ସାରିଛନ୍ତି ସାର୍?
0: ସ୍କିଲ୍ ଇଣ୍ଡିଆରେ ଆକ୍ଚୁଆଲି ଦୁଇ ତିନିଟା ଅନ୍ୟ ବି ସ୍କିମ୍

0: କିନ୍ତୁ ଜନଶିକ୍ଷଣ ସଂସ୍ଥାନ ଦେଖନ୍ତୁ 2021ରୁ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ କାମ କରିବା ଆରମ୍ଭ କଲା, ଆଉ 2021 ସେସନରୁ ଆମେ କାମ କରିକି ଏପର୍ଯ୍ୟନ୍ତ ଆମେ ପାଖାପାଖି 7000 ଲୋକଙ୍କୁ ଆମେ ଅଲରେଡି ଟ୍ରେନ୍ କରିସାରିଛୁ। 7000 ପାଖାପାଖି 6500 ଖାଲି ମହିଳା, ଆଉ ବାକି 500 କିମ୍ବା 600 ସେଇଟା ପୁରୁଷ ହେଇଥିବେ। ତ ଆମର ଏଇ ଟ୍ରେନିଂର ମୁଖ୍ୟ ଉଦ୍ଦେଶ୍ୟ ଥାଏ ଅନ୍ସ୍କିଲ୍ ଲେବର, ସେମାନେ ଯୋଉ ଘରେ ରହିଯାଇଛନ୍ତି ତାଙ୍କୁ କେମିତିକି ଆମେ ମେନ୍ ଷ୍ଟ୍ରିମ୍ରେ କାମରେ ଆମେ ତାଙ୍କୁ ଅପରଚୁନିଟି ଯୋଗାଇ ପାରିବୁ।
1: ତେବେ ସାର, ସ୍କିଲ୍ ଇଣ୍ଡିଆ ଅଧୀନରେ କେଉଁ କେଉଁ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ତାଲିମ ଦେଉଛନ୍ତି?
0: ଏଥିପାଇଁ ଆକ୍ଚୁଆଲି ଆମର 50 କୋର୍ସର ଗୋଟେ ଲିଷ୍ଟ ଅଛି। ଆମର ଯୋଉ 50 ଲିଷ୍ଟ ଅଛି ସେ ଭିତରୁ ଆମେ ଆମ ଦରକାର ଅନୁସାରେ ଆମେ ଟ୍ରେଡ୍ ବାଛିଥାଉ। ଆଉ ମୁଖ୍ୟତଃ ଆମେ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ସିଲେଇ ହେଲା, ବିୟୁଟି କେୟାର ଆସିଷ୍ଟାଣ୍ଟ ହେଲା, ତାପରେ ଇଲେକ୍ଟ୍ରିକାଲ ଟେକ୍ନିସିଆନ ହେଲା, ୱେୟାରମ୍ୟାନ ହେଲା, ଫୁଡ୍ ପ୍ରୋସେସିଂ ଆଇଟମ, ବଡି ପାମ୍ପଡ଼, ଆଚାର, ଏଇ ଟାଇପ୍ର ଜିନିଷ ବନେଇବାଟା ହେଲା। ଆମ ଏରିଆରେ ବହୁତ ଲୋକ ବ୍ୟାମ୍ବୋ ଉପରେ କାମ କରନ୍ତି, ତ ବ୍ୟାମ୍ବୋ କ୍ରାଫ୍ଟ ଆମେ ଦେଇଥାଉ, କମ୍ପ୍ୟୁଟର ଟ୍ରେନିଂ ଦେଇଥାଉ, ହ୍ୟାଣ୍ଡ ଏମ୍ବ୍ରଏଡରୀ ଦେଇଥାଉ। ଏଇ ଟାଇପ୍ର ପାଖାପାଖି ଆମେ 10-12 ଟ୍ରେଡ୍ ଆମେ ଦେଇଥାଉ। ପ୍ଲମ୍ବିଂ ଦେଇଥାଉ, କନଷ୍ଟ୍ରକ୍ସନ୍ ଦେଇଥାଉ, ମିସ୍ତ୍ରୀ କାମ ଯୋଉଟା ସେଇଟା ବି ଆମେ ଦେଇଥାଉ। ଆମର ଯୋଉ ଫିଲ୍ଡ ଷ୍ଟାଫ୍ ଅଛନ୍ତି, ଆମର ଯୋଉ ପ୍ରୋଗ୍ରାମ୍ର ଷ୍ଟାଫ୍ ଯୋଉମାନେ ଅଛନ୍ତି, ସେମାନେ ବିଭିନ୍ନ ବ୍ଲକ, ବିଭିନ୍ନ ଗାଁକୁ ଯାଇକି ସେ ଜାଗାରେ ସେମାନେ ସରପଞ୍ଚ ହେଲା କିମ୍ବା ଟିକେ ଆକ୍ଟିଭ୍ ଥାନ୍ତି ଏଇ କାମ ପାଇଁ, ତାଙ୍କ ସହିତ କଣ୍ଟାକ୍ଟ କରିକି ପ୍ରଥମେ ଆମେ ଆଦାୟ କରୁ ଯେ ସେ ଜାଗାରେ କଣ ହେଇପାରିବ, ସେ ଜାଗାରେ କୋଉଥିପାଇଁ ଲୋକ ଇଣ୍ଟରେଷ୍ଟେଡ୍ ଅଛନ୍ତି, କୋଉ କୋଉ ଟ୍ରେଡ୍। ମାନେ ଜେନେରାଲି ସିଲେଇ ପାଇଁ ସବୁ ଜାଗାରେ ଇଣ୍ଟରେଷ୍ଟେଡ୍ ଥାନ୍ତି, କିନ୍ତୁ ସିଲେଇ ଛାଡ଼ିକି ଆଉ କୋଉଥିପାଇଁ ସେମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି, ଆଉ ସେଥିପାଇଁ ସେଇ ଏରିଆରେ ଶିଖେଇବା ପାଇଁ ଟିଚର ଅଛନ୍ତି କି ନାହିଁ, ଏ ଦୁଇଟା ଜିନିଷ ହେଲା ପରେ ଆମେ ଗୋଟେ ମିଟିଂ କରିଥାଉ ଯୋଉ ଜାଗାରେ ବେନିଫିସିଆରୀ ମାନଙ୍କୁ ଆମେ ଏଇ ଜିନିଷର କଣ ସୁବିଧା ହେବ, ସେମାନେ ଟ୍ରେନିଂ ନେଲା ପରେ କୋଉ କୋଉ ବେନିଫିଟ୍ ପାଇବେ।
1: ତେବେ ସାର, ତାଲିମ ନେଲା ପରେ ତାଙ୍କର ନିଯୁକ୍ତି କିମ୍ବା ଆତ୍ମନିଯୁକ୍ତି ପାଇଁ କଣ ସବୁ ବ୍ୟବସ୍ଥା କରନ୍ତି?
0: ଜନଶିକ୍ଷଣ ସଂସ୍ଥାନ ଏଇଟା ହେଲା ଆପଣଙ୍କର ଆତ୍ମନିଯୁକ୍ତିର ଗୋଟେ ସ୍କିମ୍, ତ ଏଇ ଜାଗାରେ ଏମ୍ପ୍ଲୟମେଣ୍ଟ ଲିଙ୍କେଜ୍ କିଛି ଡାଇରେକ୍ଟଲି ନାହିଁ, କିନ୍ତୁ ଆମେ ଡିଷ୍ଟ୍ରିକ୍ଟ ଲେଭେଲରେ ଯୋଉ DIC ଅଛନ୍ତି, ଡିଷ୍ଟ୍ରିକ୍ଟ ଇଣ୍ଡଷ୍ଟ୍ରିଆଲ ସେଣ୍ଟର କିମ୍ବା ଆମର ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଛନ୍ତି, ତାଙ୍କ ସହିତ କୋଡିନେଟ୍ କରିକି ତାଙ୍କୁ ପ୍ଲେସମେଣ୍ଟ ବି ଦେବା ପାଇଁ ଆମେ ଟ୍ରାଏ କରିଥାଉ। ୟା ବାଦ ସେମାନେ ବିଭିନ୍ନ ସ୍କିମ୍, ଗଭର୍ଣ୍ଣମେଣ୍ଟର ଯୋଉ ଯୋଉ ସ୍କିମ୍ ଗୁଡାକ ଆସୁଥାଏ, ସେ ଜାଗାରେ ସେମାନେ କେମିତିକି ଲୋନ୍ ନେଇକି ନିଜେ ଗୋଟେ ଷ୍ଟାର୍ଟଅପ୍ ଷ୍ଟାର୍ଟ କରିପାରିବେ, ସେଇଥିପାଇଁ ବି ଆମେ ଚେଷ୍ଟା ଆମେ କରିଥାଉ। ସ୍କିଲ୍ ଇଣ୍ଡିଆର ଇକୋସିଷ୍ଟମ୍ରେ ଦେଖନ୍ତୁ ସମସ୍ତଙ୍କର କିଛି ନା କିଛି ରୋଲ୍ ରହିଛି, ତ ଏଇ ଜାଗାରେ ଆମ ରୋଲ୍ ରହିଛି ତାଲିମ ଦେବାଟା। ଆମେ ତାଲିମ ଦେଲା ପରେ ସେମାନେ ଅନ୍ୟ ଏଜେନ୍ସି ଯୋଉ ଗୁଡାକ ଅଛନ୍ତି ତାଙ୍କ ପାଖକୁ ଯାଇକି କେମିତିକି ଏଇ ତାଲିମର ଆଉଟକମ୍ଟା ସେମାନେ ପାଇପାରିବେ ସେଇଟା ଚେଷ୍ଟା କରିବା କଥା। ତ ବେନିଫିସିଆରୀ ଯାଇକି ସେ ଜାଗାରେ ଲୋନ୍ ନେଇକି ତାଙ୍କ ଗାଇଡେନ୍ସ ନେଇକି ସେମାନେ ଷ୍ଟାର୍ଟ କରୁଛନ୍ତି।
1: ତେବେ ଏଇ କାର୍ଯ୍ୟକ୍ରମକୁ ନେଇକି ଆପଣଙ୍କର ଏଭଳି କିଛି ଅନୁଭୂତି ଅଛି କି ଯାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ?
0: ଦେଖନ୍ତୁ, ଯେତେବେଳେ ଜଣେ ଟିଚର ଷ୍ଟୁଡେଣ୍ଟକୁ ପଢାଏ ତ ସେ ଡେଫିନେଟଲି ଷ୍ଟୁଡେଣ୍ଟରୁ କିଛି ବେଟର ଆଉଟକମ୍ ଆଶା କରିଥାଏ, ଠିକ୍ ସେମିତି ଆମେ ବି ଯେତେବେଳେ ଗୋଟେ ଦକ୍ଷତା ଟ୍ରେନିଂ ଦଉଛୁ, ଆମେ ବି ଆଶା କରୁଛୁ ଯେ ଆମ ବେନିଫିସିଆରୀ ସେଇ ଦକ୍ଷତାକୁ ନେଇକି ଆକୁ କିଛି କରନ୍ତୁ, କିଛି ନିଜ ପାଇଁ ହଉ, ସମାଜ ପାଇଁ ହଉ, କିଛି ଭଲ କରିପାରନ୍ତୁ, ସେଇଟା ହିଁ ଆମର ଚେଷ୍ଟା ଥାଏ। ଆଉ ଏଇ ଦିଗରେ ବହୁତ ଗୁଡ଼ାଏ ଆମର ବେନିଫିସିଆରୀ ଅଛନ୍ତି ଯେଉଁମାନେ ନିଜ ଷ୍ଟାର୍ଟଅପ୍ ସେମାନେ ଷ୍ଟାର୍ଟ କରିଛନ୍ତି, ନିଜର ଗୋଟେ ବ୍ୟୁଟି ପାର୍ଲର ହେଲା କିମ୍ବା ନିଜର ଗୋଟେ ଟେଲରିଂ ସପ୍ ସେମାନେ ଷ୍ଟାର୍ଟ କରିଛନ୍ତି। ଆଉ ନିଜେ ଷ୍ଟାର୍ଟ କରିବା ସାଙ୍ଗେ ସାଙ୍ଗେ ସେମାନେ ତାଙ୍କ ସାଙ୍ଗରେ ଯେଉଁମାନେ ପଢୁଥିଲେ, ତାଙ୍କ ସାଙ୍ଗରେ ଯେଉଁମାନେ ବେନିଫିସିଆରୀ ତାଲିମ ନେଉଥିଲେ, ତାଙ୍କୁ ବି ସେମାନେ ସେ ଜାଗାରେ ଏନଗେଜ୍ କରିପାରିଛନ୍ତି। ଏଇଟା ଗୋଟେ ବୋଲି ନୁହେଁ, କଳାହାଣ୍ଡି ଡିଷ୍ଟ୍ରିକ୍ଟର ବିଭିନ୍ନ ଏରିଆରେ, ଜୟପାଟଣା ଏରିଆରେ ଗୋଟେ ବେନିଫିସିଆରୀ ଆମର ଜଣେ ସେ ଗୋଟେ ତାଙ୍କ ନିଜ ବ୍ୟୁଟି ପାର୍ଲର ଷ୍ଟାର୍ଟ କରିପାରିଲେ, ବେହେରା ଏରିଆରେ ଆମର କିଛି ଭଉଣୀମାନେ ସେମାନେ ତାଙ୍କର ଗୋଟେ ପ୍ରଡକ୍ସନ ଗ୍ରୁପ ଗୋଷ୍ଠୀ ରେଜିଷ୍ଟର କରିକି ସ୍କୁଲର ଡ୍ରେସ୍ ଆଉ ଅନ୍ୟାନ୍ୟ ଜିନିଷ ସେମାନେ ପ୍ରସ୍ତୁତ କରିକି ସେମାନେ ଜୀବିକା ମାନେ ଆର୍ନ କରିପାରିଲେ। ତ ଏଇ କିଛିଟା ଜିନିଷ ଦେଖିଲା ପରେ ଆମକୁ ବହୁତ ଖୁସି ଲାଗେ, ଆଉ ଏଇଟା ହିଁ ଆମର ସନ୍ତୁଷ୍ଟି।
1: ତେବେ ସ୍କିଲ୍ ଇଣ୍ଡିଆ ଯୋଜନାକୁ ଆହୁରି ଲୋକାଭିମୁଖୀ କରିବା ପାଇଁ କଣ ସବୁ ଆଉ ଆପଣଙ୍କର ଯୋଜନା ରହିଛି ସାର?
0: ସ୍କିଲ୍ ଇଣ୍ଡିଆ କଣ ହଉଛି ନା, ବହୁତ ଲୋକ ଜାଣିପାରୁନାହାନ୍ତି, ଆଉ ସେ ଦିଗରେ ହିଁ ଆକ୍ଚୁଆଲି ମୁଁ ଭାବୁଛି ଯେ ପ୍ରଚାର ପ୍ରସାର ହେବା କଥା। ବହୁତ ଗୁଡ଼ାଏ ଲୋକ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି ଯେ ମାନେ ଗଭର୍ଣ୍ଣମେଣ୍ଟ ତାଙ୍କୁ ଆତ୍ମନିର୍ଭର କରିବା ପାଇଁ କୋଉ କୋଉ ଜିନିଷ ଗୁଡାକ ସେ ଷ୍ଟାର୍ଟ କରିଛି। ନୋ ଡାଉଟ୍ ଗଭର୍ଣ୍ଣମେଣ୍ଟ ଚେଷ୍ଟା କରୁଛି, ବ୍ଲକ ଲେଭେଲ କାଉନସିଲିଂ କ୍ୟାମ୍ପ ଏବେ ଜଷ୍ଟ ହେଇଥିଲା, ତ ବିଭିନ୍ନ ପ୍ରକାର ଚେଷ୍ଟା ଚାଲିଛି, କିନ୍ତୁ ଏଇ ଦିଗରେ ଆଉ କିଛି ଅଧିକା କାମ ହେବା ଦରକାର ଯୋଉ ଜାଗାରେ କି ଗ୍ରାସରୁଟ ଲେଭେଲ ତକ ଏଇ ମେସେଜଟା ଯାଇପାରିବ ଯେ ସେମାନଙ୍କୁ ଗାଁ ସେଇ ଟ୍ରେଡିସନାଲ କାମ ଛାଡ଼ିକି କିଛି ଅନ୍ୟ ଜିନିଷ କରିବାକୁ ପଡିବ ଯୋଉ ଜାଗାରେ ସେମାନେ କିଛି ଅଧିକା ଉପାର୍ଜନ କରିପାରିବେ।
1: ତେବେ ଏଥିପାଇଁ ଯୁବପିଢ଼ିକୁ ଆପଣ କିଛି କହିବାକୁ ଚାହିଁବେ ସାର?
0: ଯୁବପିଢ଼ି ପାଇଁ ଗୋଟେ ହିଁ ମୋର କଥା ରହିବ ଯେ ସମସ୍ତେ ଆଜିକାଲି କଣ ହଉଛି ନା, ଜବ୍ କଥା ଚିନ୍ତା କରୁଛନ୍ତି ଯେ ସେମାନେ କେମିତିକି ଗଭର୍ଣ୍ଣମେଣ୍ଟ କିମ୍ବା ସେମି ପ୍ରାଇଭେଟ କିମ୍ବା ପ୍ରାଇଭେଟର ଯାଇକି ଏନଗେଜ୍ ହେଇକି

0: ଗୋଟେ 10ରୁ 4 ସେଇଠି ରହିକି କାମ କରିକି ପଳେଇ ଆସିବେ, ସେଇଟା ଯେ ସେତେ ଦୂର ସନ୍ତୁଷ୍ଟି ନୁହେଁ। ଯୁବପିଢ଼ିକୁ ମୋର ଗୋଟେ ସଜେସନ୍ ଏଟା ରହିବ ଯେ ସେମାନେ ନିଜ ଆଡୁ କିଛି ଗୋଟେ ଷ୍ଟାର୍ଟ କରନ୍ତୁ। ପ୍ରତ୍ୟେକ ଡିଷ୍ଟ୍ରିକ୍ଟରେ କିଛି ସ୍କିଲର ରିକ୍ୱାରମେଣ୍ଟ ଥାଏ, କିଛି ମାର୍କେଟର ମାନେ ନିଡ୍ ଥାଏ, ସେଇଟାକୁ ସେମାନେ ଟିକେ ନିଜେ ଧ୍ୟାନ ଦେଇକି କିମ୍ବା ୱିଥ୍ ଦ ହେଲ୍ପ ଅଫ୍ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ୍, ଡିଷ୍ଟ୍ରିକ୍ଟ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଛି, DIC ଅଛନ୍ତି, ତାଙ୍କ ସହିତ କଣ୍ଟାକ୍ଟ କରିକି ସେମାନେ କୋଉ ଜିନିଷ କଲେ ବେଟର ହେଇପାରିବ ସେଇଟା ଚିନ୍ତା କରିକି ନିଜେ ଗୋଟେ ଷ୍ଟାର୍ଟଅପ୍ କରିବା ପାଇଁ ଚିନ୍ତା କରନ୍ତୁ। ସେଇଟା ହିଁ ମୋ ହିସାବରେ ଗୋଟେ ବେଟର ଅପରଚୁନିଟି ହେବ, ତାଙ୍କ ପାଇଁ ନୁହେଁ ବଟ୍ ସୋସାଇଟି ପାଇଁ। ସେମାନେ ନିଜ ସାଙ୍ଗେ ସାଙ୍ଗେ ଆଉ କିଛି ଲୋକଙ୍କୁ ନିଯୁକ୍ତି ଦେଇପାରିବେ, ତ ସେଇ ଜାଗାରେ ହିଁ ଆମ ସନ୍ତୁଷ୍ଟି ମିଳିବ।
1: ତେବେ ଏଇ ଯୋଜନା କାର୍ଯ୍ୟକାରୀ କରିବାରେ କଣ ବିଶେଷ ଆହ୍ୱାନର ସମ୍ମୁଖୀନ ହେଲା ଭଳି ଆପଣଙ୍କୁ ଲାଗୁଛି କି ସାର୍?
0: ଦେଖନ୍ତୁ, ଲୋକଙ୍କ ଯୋଉ ମାଇଣ୍ଡସେଟ୍ଟା ଥାଏ, କେହି ବି ତାଙ୍କ ନିଜ ଏରିଆରୁ ବାହାରିକି ଯିବା ପାଇଁ ଚାହୁଁନାହାନ୍ତି। ଏଇ ଜାଗାରେ ଆମେ ଯୋଉଟା ଗୋଟେ ମେଜର ପ୍ରୋବ୍ଲେମ ଆମେ ଫେସ୍ କରୁଛୁ, ଆମେ ଇଣ୍ଟରାକ୍ଟ ହେଲା ଟାଇମ୍ରେ ଆମକୁ ବହୁତ କନ୍ଭିନ୍ସ କରିବାକୁ ପଡୁଛି ଲୋକଙ୍କୁ। ସେମାନେ ତାଙ୍କ ଏରିଆ ଶିଖି ସାରିଲା ପରେ ବି ସେମାନେ ନିଜ ଏରିଆ ଛାଡ଼ିକି ଅନ୍ୟ ଏରିଆରେ ଅପରଚୁନିଟି ଥିଲେ ବି ସେମାନଙ୍କୁ ଯିବା ପାଇଁ ସେମାନେ ଇଣ୍ଟରେଷ୍ଟେଡ୍ ହଉନାହାନ୍ତି। ତ ସେଇ ଗୋଟେ ହିଁ ଜିନିଷ ଟିକେ ଲୋକେ ନିଜ ଆଡୁ ଚିନ୍ତା କରିକି ଟିକେ ମାଇଣ୍ଡସେଟ୍ ଚେଞ୍ଜ କରିବା ପାଇଁ ଯୋଉ ଚେଷ୍ଟା ହେବା କଥା, ସେଇଟା ଗୋଟେ ହିଁ ଜିନିଷ ଲ୍ୟାକ୍ ରହିଯାଉଛି ଏଇ ଜାଗାରେ।
1: ତେବେ କଣ ବାର୍ତ୍ତା ଦେବାକୁ ଚାହିଁବେ ଆମ ଶ୍ରୋତା ବନ୍ଧୁମାନଙ୍କୁ?
0: ମୁଁ ସମସ୍ତଙ୍କୁ ଏଇଟା ହିଁ କହିବାକୁ ଚାହୁଁଛି ଯେ ଏଇ ସମୟରେ ଭାରତ ମେକ୍ ଇନ୍ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ ଉପରେ ବହୁତ କାମ କରୁଛି, ଆଉ ସମସ୍ତେ ତାର ଗୋଟେ ପାର୍ଟ ହେବା ପାଇଁ ଚେଷ୍ଟା କରନ୍ତୁ। ନିଜେ ଟ୍ରେନିଂ ନେବା ସଙ୍ଗେ ସଙ୍ଗେ ଗୋଟେ ଛୋଟ ଷ୍ଟାର୍ଟଅପ୍, କୌଣସି ଗୋଟେ ପ୍ରୋଜେକ୍ଟ ନେଇକି ଆରମ୍ଭ କରିବା ପାଇଁ ଟ୍ରାଏ କରନ୍ତୁ, ସୋ ଦେଟ୍ ଆମର ଏଇ ଯୋଉ ଚେଷ୍ଟାଟା ଅଛି ସେଇଟା ସଫଳ ହେଇପାରିବ।
1: ବହୁତ ସୁନ୍ଦର ବାର୍ତ୍ତା ସାର୍, ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆପଣ ସ୍କିଲ୍ ଇଣ୍ଡିଆ ସମ୍ପର୍କରେ ଆମ ସହ ଆଲୋଚନା କଲେ। ଏଇ ଆଲୋଚନାରୁ ନିଶ୍ଚିତ ଭାବରେ ଆମର ଯୁବପିଢ଼ି ପ୍ରେରଣା ପାଇବେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ, ନମସ୍କାର।
2: ମୋର ନାମ ଦୁର୍ଲଭୀ ହଂସ, ବେହେରା ଗ୍ରାମ କଲାହାଣ୍ଡିରେ ମୋର ଘର। ଏବେ ମୁଁ ଯୁକ୍ତ 3 ଶେଷ ବର୍ଷ ପଢିବା ସହ ସିଲେଇ କାମ କରୁଛି। ଏଥିପାଇଁ ଭାରତ ସରକାରଙ୍କ ସ୍କିଲ ଇଣ୍ଡିଆ ମିଶନ ମୋତେ ସାହାଯ୍ୟ କରିଛି। ଦନପାଟ ଯୁବ ସେବା ସଂଗଠନ ବେହେରା, ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ମୁଣ୍ଡ୍ରାଗୁଡ଼ା ଏବଂ ଜନଶିକ୍ଷଣ ସଂସ୍ଥା ଭବାନୀପାଟନା ସହଯୋଗରେ ସ୍କିଲ ଇଣ୍ଡିଆ ମିଶନ ଅଧୀନରେ ଆମ ଅଞ୍ଚଳର ଯୁବତୀ ଓ ମହିଳାଙ୍କୁ ସିଲେଇ ତାଲିମ ପ୍ରଦାନ କରାଯାଇଛି। ଏଥିରେ ତାଲିମ ଗ୍ରହଣ କରି ଆମେ ସଶକ୍ତ, ଆତ୍ମନିର୍ଭର, ସଂଗଠିତ ଓ ସ୍ୱାବଲମ୍ବୀ ହୋଇପାରିଛୁ। ଆମେ ପ୍ରାକ୍ ବିଦ୍ୟାଳୟ ପୋଷାକ, ବିଦ୍ୟାଳୟ ପୋଷାକ, ରେଡିମେଡ୍ ପୋଷାକ ଓ ବ୍ୟାଗ୍ ତିଆରି କରି ରୋଜଗାରକ୍ଷମ ହୋଇପାରିଛୁ। ସଂଗଠିତ ଭାବେ କାମ କରିବାକୁ ଆମେ ଦନପାତ ଉତ୍ପାଦକ ଗୋଷ୍ଠୀ ଗଠନ କରିଛୁ, ଏଥିପାଇଁ ସରକାର ସହାୟତା ବି ମିଳିଛି। ବର୍ତ୍ତମାନ ଆମ ଗୋଷ୍ଠୀରେ 300 ଜଣ ମହିଳା କାର୍ଯ୍ୟରତ ଅଛନ୍ତି। ଧର୍ମଗଡ଼ ବ୍ଲକର 21 ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୋଷାକ ସିଲେଇ କରି ବଣ୍ଟନ କରିଥିଲୁ। ସ୍ଥାନୀୟ ବଜାରରେ ମଧ୍ୟ ଆମ ସିଲେଇ ବ୍ୟାଗ୍ର ଚାହିଦା ରହିଛି। ମୋଟାମୋଟି ଭାବେ ସ୍କିଲ ଇଣ୍ଡିଆ ମିଶନ ଆମକୁ ସଶକ୍ତ, ସ୍ୱାବଲମ୍ବୀ କରିଛି। ଏଣୁ ସରକାରଙ୍କୁ ଧନ୍ୟବାଦ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପରବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: यार कोई ऐसी लाइफ इंश्योरेंस पॉलिसी बताओ जिसमें कम प्रीमियम हो, बोनस भी अच्छा मिले और भरोसे वाला भी हो।
4: PLI है ना?
5: सरकारी कर्मचारी के साथ साथ सभी प्रोफेशनल, ग्रेजुएट और डिप्लोमा होल्डर्स ले सकते हैं PLI पॉलिसी का फायदा, और साथ में पोस्टल डिपार्टमेंट का भरोसा भी। अपने नजदीकी पोस्ट ऑफिस से आज ही संपर्क करें या लॉग इन करें indiapost.gov.in पर।
6: नमस्कार, आकाशवाणी कटक आंचलिक संवाद पढ़ुंट सत्यव्रत बेहरा। मुख्य संवाद, मयूरभंज जिले में विभिन्न कार्यक्रम में जोगदेवाई आसंता काली ओडिशा गस्तर आसवे राष्ट्रपति। कार्य अवहेलाई 128 जन डाक्तर विरोध में श्रृंखलागत कार्यानुष्ठान निम्ते मुख्यमंत्री निर्देश। सहरांचल पीएनजी व्यवस्था को त्वरान्वित करने राज्य सरकार पदक्षेप, ଏବଂ ଶୀତଳଷଷ୍ଠୀ ଯାତ୍ରାରେ ଆଜି ସମ୍ପନ୍ନ ହେବ ଦେବଦମ୍ପତିଙ୍କ ବିବାହ ଉତ୍ସବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତ କରିବା ସହ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ହିତାଧିକାରୀ ଓ ଡାକ୍ତରମାନଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହା ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଉଦ୍ଘାଟନ କରିବେ। ଶନିବାର ଦିନ ରାଷ୍ଟ୍ରପତି ପାହାଡ଼ପୁର ଗସ୍ତ

0: ଭେଟିବା ସହିତ ଗୋଷାଣୀପୀଠ ସାନ୍ତାଳୀ ହାଜି ଜାହେରା ଏବଂ ହୋ ଜାହେରାରେ ପ୍ରାର୍ଥନା କରିବେ। ରାଷ୍ଟ୍ରପତି ଏକ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀମାନଙ୍କ ସହ ଆଲୋଚନା କରିବେ। ସେହିପରି SLS ଟ୍ରଷ୍ଟ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନଗୁଡ଼ିକର କାର୍ଯ୍ୟର ଅଗ୍ରଗତି ଉପରେ ମଧ୍ୟ ରାଷ୍ଟ୍ରପତି ସମୀକ୍ଷା କରିବେ। ପରଦିନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମିଳିତ ଭାବେ କେତେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ଗତ ବର୍ଷ ଅଗଷ୍ଟ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 99,446 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରାଜ୍ୟରେ ବିଭିନ୍ନ ଡାକ୍ତରଖାନାରେ ଦୀର୍ଘ 5 ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଥିବା 128 ଜଣ ମେଡିକାଲ ଅଫିସରଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କନ୍ଧମାଳ ପୁଲିସ ହସ୍ପିଟାଲର ପୂର୍ବତନ ମେଡିକାଲ ଅଫିସର ଡାକ୍ତର ବିଚକ୍ଷଣା ପାଣିଗ୍ରାହୀଙ୍କୁ ମୁଖ୍ୟମନ୍ତ୍ରୀ ସରକାରୀ ସେବାରୁ ବହିଷ୍କାର କରିଛନ୍ତି। ଡାକ୍ତର ପାଣିଗ୍ରାହୀ 2012 ପରଠାରୁ ଅନଧିକୃତ ଭାବେ କାର୍ଯ୍ୟରେ ଅନୁପସ୍ଥିତ ରହିବା ସହ ନିର୍ଦ୍ଦେଶ ଅନୁପାଳନ କରିନଥିଲେ। ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ନୂତନ ଡାକ୍ତରଖାନା ଖୋଲିବା ସହିତ ଏହାର ଆଧୁନିକୀକରଣ କରୁଛନ୍ତି। ନିଯୁକ୍ତି ପାଇବା ପରେ କାର୍ଯ୍ୟରେ ଅନୁପସ୍ଥିତ ରହିବା ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର 24 ଜିଲ୍ଲାର 707 ଦୁର୍ଗମ ଅଞ୍ଚଳରେ 4G ମୋବାଇଲ୍ ଟାୱାର ସ୍ଥାପନ ନିମନ୍ତେ ଜମି ହସ୍ତାନ୍ତର ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଡିଜିଟାଲ୍ ଭାରତ ନୀତି ଯୋଜନା ଅଧୀନରେ ଦୁର୍ଗମ ଅଞ୍ଚଳରେ ଡିଜିଟାଲ୍ ସଂଯୋଗକୁ ସୁଦୃଢ଼ କରିବା ପାଇଁ BSNLକୁ 2,000 ବର୍ଗଫୁଟ ଜମି ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ 294 ସ୍ଥାନରେ ଟାୱାର ସ୍ଥାପନ ପାଇଁ ଅନୁମତି ମିଳିସାରିଥିବା ଜଣାପଡ଼ିଛି। ସହରାଞ୍ଚଳ ଗ୍ୟାସ୍ ଯୋଗାଣ ବ୍ୟବସ୍ଥା ଅଧୀନରେ ପାଇପ୍ ଯୋଗେ ଗ୍ୟାସ୍ ସଂଯୋଗ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ପୌର କମିଶନର ଓ ସାଧାରଣ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ପରାମର୍ଶ ଅନୁଯାୟୀ ରାଜ୍ୟ ସରକାର ଘରୋଇ PNG ସଂଯୋଗ ବ୍ୟବସ୍ଥା ଉପଲବ୍ଧ ଥିବା ଅଞ୍ଚଳରେ ଉପଭୋକ୍ତାଙ୍କୁ LPG ବଦଳରେ PNG ବ୍ୟବହାର ଲାଗି ସୁବିଧା ଯୋଗାଇ ଦିଆଯିବ। ଓଡ଼ିଶା ସହରାଞ୍ଚଳ ଗ୍ୟାସ୍ ବିତରଣ ନୀତି 2026କୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଉପରେ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହର ଉତ୍ସବମୁଖର ହୋଇଉଠିଛି। ଦେବଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତୁତି ଜାରି ରହିଛି। ଦେବୀ ପାର୍ବତୀ ଆଜି କନ୍ୟାଳୟକୁ ଆଗମନ କରିଛନ୍ତି। ଏ ସମ୍ପର୍କରେ ଶୁଣନ୍ତୁ ଏକ ରିପୋର୍ଟ।
1: ପରମ୍ପରା ଓ ସଂସ୍କୃତିର ଅନନ୍ୟ ସମିଶ୍ରଣ ଶୀତଳଷଷ୍ଠୀ ପାଇଁ ସମ୍ବଲପୁର ସହରର କୋଣ ଅନୁକୋଣ ମୁଖରିତ ହୋଇଉଠିଛି। ଗତବର୍ଷର କନ୍ୟା ପିତାମାତାଙ୍କ ଗଇଁଠାଳ ଫିଟା ପରେ ଚଳିତ ବର୍ଷ କନ୍ୟା ପିତାମାତା ମନ୍ଦିର ଯାଇ ଦେବୀ ପାର୍ବତୀଙ୍କୁ ଘରକୁ ଆଣିଛନ୍ତି। ନନ୍ଦପଡ଼ାର ବମ୍ବରାଡ଼ ବାବା ବାଲୁଙ୍କେଶ୍ୱର, ମୋଦିପଡ଼ାର ଜାଗେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ବୁଢ଼ା ରାଜାର ପାହାଡ଼େଶ୍ୱର ବାବାଙ୍କ ସମେତ ସବୁଠି ପ୍ରସ୍ତୁତି ଶେଷ ହୋଇଛି। ରାତ୍ରି ଶୁଭଲଗ୍ନରେ ବରାନୁଗମନ ଓ ବିବାହ ସମ୍ପର୍କ ସମ୍ପନ୍ନ ହେବ। ଶୀତଳଷଷ୍ଠୀ କେବଳ ଏକ ପର୍ବ ନୁହେଁ, ବରଂ ଓଡ଼ିଆ ସଂସ୍କୃତିର ଅନନ୍ୟ ପରିଚୟ। ଶୀତଳଷଷ୍ଠୀରେ ଥାଳ ଉଠା, ପତର ପିଣ୍ଡି, ଗୁଆଗୁଣା, ବେଦ ନିମନ୍ତ୍ରଣ, ଦେବ ବିବାହ ଏବଂ ନଗର ପରିକ୍ରମା ଭଳି ପାରମ୍ପରିକ ନୀତିକାନ୍ତି ଏହି ପର୍ବକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ଭଦ୍ରକ ଜିଲ୍ଲା ଆରଡ଼ି ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ହରଗୌରୀଙ୍କ ବିବାହ ପାଇଁ ମଙ୍ଗଳକୃତ୍ୟ ଓ ହଳଦୀ ସ୍ନାନ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ହରଗୌରୀଙ୍କ ବିବାହ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ଶିକ୍ଷକମାନେ ସଂଶୋଧନ କରି ଶ୍ରେଣୀଗୃହରେ ଶିକ୍ଷାଦାନ କରିବେ ବୋଲି ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁ କହିଛନ୍ତି। ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଛି।

0: ହୋଇଥିବାରୁ ଚଳିତ ବର୍ଷ ନୂଆ ବହି ପ୍ରକାଶିତ ହେବ ନାହିଁ। ଶିକ୍ଷକମାନେ ପାଠ୍ୟପୁସ୍ତକରେ ସଂଶୋଧନ କରି ଶିକ୍ଷାଦାନ କରିବେ। ଆସନ୍ତା ବର୍ଷ ସଂଶୋଧିତ ପୁସ୍ତକ ଛପାଯାଇ ଛାତ୍ରଛାତ୍ରୀମାନଙ୍କୁ ଦିଆଯିବ। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଅବଗତ କରାଯାଇଥିବା ନିର୍ଦ୍ଦେଶିକା କହିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆଜିଠାରୁ 22 ଜିଲ୍ଲାରେ ବିଦ୍ୟାଳୟ ଖୋଲିଛି। ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 8 ଜିଲ୍ଲାରେ ଖରା ଛୁଟି ଅବଧିକୁ ଶନିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହୁଥିବାରୁ ଖରା ଛୁଟି ଅବଧିକୁ ସାମୟିକ ଭାବେ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ କେତେକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ସକାଳ ସ୍କୁଲ କରିବା ଲାଗି ନିଷ୍ପତ୍ତି ହୋଇଛି। ଜିଲ୍ଲାର ଶିଶୁବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ସକାଳ 6:30ରୁ 10:30 ପର୍ଯ୍ୟନ୍ତ ଚାଲିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା 20 ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ଆସନ୍ତା 22 ଦିନ ବିଦ୍ୟାଳୟଗୁଡ଼ିକ ଖୋଲିବ ବୋଲି ଜଣାପଡ଼ିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟର ଭାଲୁଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଗସ୍ତ କରିଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପରାମର୍ଶ ଦେବା ସହ ଶିକ୍ଷକମାନଙ୍କ ସହ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରାପଡ଼ାରେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀକୁ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦ୍ଘାଟନ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି, ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶମୂଳକ କାର୍ଯ୍ୟକ୍ରମରେ ଅଗ୍ରଗତି ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା, କ୍ରୀଡ଼ା, ଜନଜାତି କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ପରିବହନ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଅଗ୍ରଗତି କରିଥିବା ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି। ଦେଶରେ ଆସନ୍ତା 21 ହେବାକୁ ଥିବା ନିଟ୍ ପୁନଃ ପରୀକ୍ଷା ପାଇଁ ନବରଙ୍ଗପୁର ଜିଲ୍ଲାସ୍ତରୀୟ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜିଲ୍ଲାରେ 2 ଶିକ୍ଷାନୁଷ୍ଠାନକୁ ନିଟ୍ ପରୀକ୍ଷା ପରିଚାଳନା ଦାୟିତ୍ୱ ମିଳିଛି। ମାଲକାନଗିରି ଜିଲ୍ଲାରେ ମଧ୍ୟ ନିଟ୍ ପରୀକ୍ଷା ନିମନ୍ତେ ସ୍ୱତନ୍ତ୍ର ବୈଠକରେ ପରୀକ୍ଷା ଦିନ ମାଲକାନଗିରି ବସ୍ଷ୍ଟାଣ୍ଡରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ସ୍ୱତନ୍ତ୍ର ବସ୍ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଛି। ଏଥର କିଛି ସମ୍ବାଦ ସଂକ୍ଷେପରେ। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦରଗା ବଜାରସ୍ଥିତ ନେତାଜୀ ସଂସ୍କୃତି ଭବନଠାରେ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ସମ୍ପର୍କରେ ଜିଲ୍ଲାସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ପୁରୁଣା ସହରରେ ହେଉଥିବା ରଥଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଢେଙ୍କାନାଳ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ସୁପରିଚାଳନା ନେଇ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ, ଗଜପତି ଓ ବରଗଡ଼ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଟେବୁଲ୍ ଟପ୍ ଏକ୍ସରସାଇଜ୍ ମାଧ୍ୟମରେ ଅଭ୍ୟାସ ଓ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି। ବରଗଡ଼ ଜିଲ୍ଲାରେ ଜୈବିକ ଓ ପ୍ରାକୃତିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଛି। ନୟାଗଡ଼ ଜିଲ୍ଲାରେ ଆଗାମୀ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ପାଣିପାଗ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। କାର୍ଯ୍ୟର ଅବହେଳା ପାଇଁ 128 ଡାକ୍ତରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ସହରାଞ୍ଚଳରେ PNG ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଏବଂ ଶୀତଳଷଷ୍ଠୀ ଯାତ୍ରାରେ ଆଜି ସମ୍ପନ୍ନ ହେବ ଦେବଦମ୍ପତିଙ୍କ ବିବାହ ଉତ୍ସବ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ, ଦେବଦମ୍ପତିଙ୍କ ବିବାହ, ଆଲେଖ୍ୟ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଦେବଦେବ ମହାଦେବ ହେଉଛନ୍ତି ମଙ୍ଗଳମୟ ଠାକୁର। ମହାଦେବଙ୍କର ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ମାତା ପାର୍ବତୀଙ୍କ ସହିତ ବିବାହ ଉତ୍ସବ ଏକ ଶ୍ରେଷ୍ଠ ପାର୍ବଣ ରୂପରେ ସ୍ୱୀକୃତ। ଶିବ ପାର୍ବତୀଙ୍କର ଏହି ବିବାହ ଉତ୍ସବ ପାଳନ ପଶ୍ଚାତରେ ଗୋଟିଏ ପୌରାଣିକ ଭିତ୍ତିଭୂମିକୁ ଆଧାର ଭାବରେ ଗ୍ରହଣ କରାଯାଇଥାଏ। ଶୈବ ପ୍ରଣୟିନୀ ଦକ୍ଷ କନ୍ୟା ସତୀ ଦକ୍ଷ ଯଜ୍ଞ ଅନଳରେ ଝାସ ଦେବା ପରେ ଭଗବାନ ଶିବ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଦକ୍ଷ ଯଜ୍ଞ ଧ୍ୱଂସ କଲେ। ତାପରେ ସତୀଙ୍କ ବିଚ୍ଛେଦ କାରଣରୁ କୈଳାସକୁ ଯାଇ ହିମବନ୍ତ ଶିଖରରେ ବାସ କରି ଯୋଗ ସାଧନରେ ନିମଗ୍ନ ହେଲେ। ଅନ୍ୟପକ୍ଷରେ ମାତା ସତୀ ପର୍ବତରାଜ ହିମାଳୟଙ୍କର ଘରେ ଜନ୍ମ ନେଲେ। ପର୍ବତରାଜଙ୍କ ଘରେ ଜନ୍ମ ହୋଇଥିବାରୁ ହିଁ ସେ ପାର୍ବତୀ ନାମରେ ପରିଚିତ। ତାଡ଼କାସୁର ବିନାଶ ନିମନ୍ତେ ଶିବ ପାର୍ବତୀଙ୍କର ବିବାହ ଅନିବାର୍ଯ୍ୟ ବୋଲି ଦେବତାମାନେ କାମଦେବଙ୍କୁ ମହାଦେବଙ୍କର ଯୋଗଭଙ୍ଗ ପାଇଁ ଅନୁରୋଧ କରି ତାଙ୍କୁ ପଠାଇଦେଲେ। କିନ୍ତୁ ପ୍ରଭୁ ଶିବ କ୍ରୋଧିତ ହୋଇ ତ୍ରିନେତ୍ରରେ କାମଦେବଙ୍କୁ ଧ୍ୱଂସ କରିଦେଲେ। କିନ୍ତୁ ମାତା ପାର୍ବତୀ ଶିବଙ୍କୁ ପତି ରୂପରେ ବରଣ କରିବାକୁ

0: ପ୍ରଚାର କଲୁ ଓଡ଼ିଆ କଥା ଚିତ୍ର ଗୀତ ଆକାଶବାଣୀ ପୁରୀ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ କଡ଼ିରେ ସନ୍ଧ୍ୟା 7:15 ହେବା ପାଇଁ ଯାଉଛି। ରେଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିଭିନ୍ନ କ୍ଷେତ୍ରରେ ନବସୃଜନ ମାଧ୍ୟମରେ ସମାଧାନର ପନ୍ଥା ଉନ୍ମୁକ୍ତ ହୋଇପାରିବ କହିଲେ ପ୍ରଧାନମନ୍ତ୍ରୀ। ପ୍ୟାରିସରେ ଆଜି ପ୍ରମୁଖ ଫରାସୀ ଶିଳ୍ପ ନେତୃତ୍ୱଙ୍କ ସହ କଲେ ଆଲୋଚନା। ସମବାୟ ବ୍ୟାଙ୍କିଂ, ଜୈବ ଉତ୍ପାଦ ଏବଂ ରପ୍ତାନୀ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ହୋଇଛି ଉଚ୍ଚସ୍ତରୀୟ ବୈଠକ। PMVBRY ଯୋଜନା ଅଧୀନରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପ୍ରଦାନ କରିବେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି। ନିଟ୍ UG ପୁନଃ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କଲେ ଶିକ୍ଷାମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଚେକ୍ ଗଣରାଜ୍ୟ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପାରମ୍ପରିକ ପଦ୍ଧତିଗୁଡ଼ିକ ବିଫଳ ହେଉଥିବା କ୍ଷେତ୍ରରେ ନବସୃଜନ ସମାଧାନର ପନ୍ଥା ପ୍ରଦାନ କରିପାରିବ। ପ୍ୟାରିସରେ ଭିଭାଟେକ୍ 2026 ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ମୋଦି ଡିଜିଟାଲ ଆର୍ଥିକ କାରବାର, ଆର୍ଥିକ ସମାବେଶୀ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ କୃଷି ଭଳି କ୍ଷେତ୍ରରେ ଭାରତର ଦ୍ରୁତ ପ୍ରଯୁକ୍ତି ଆଧାରିତ ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ଭାରତର ମହାକାଶ ପ୍ରଯୁକ୍ତି ଏବଂ ପରମାଣୁ ଶକ୍ତି କ୍ଷେତ୍ରର ସଫଳତା ମାଧ୍ୟମରେ ମାନବ ଦକ୍ଷତାର ସୀମା ବ୍ୟାପକ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଯୁକ୍ତିବିଦ୍ୟା ସମସ୍ତଙ୍କ ପାଇଁ ସୁଗମ ହେବା ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି, କୃତ୍ରିମ ବୁଦ୍ଧିମତା ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ଦୃଷ୍ଟିକୋଣ ନେଇ ଭାରତ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ କାର୍ଯ୍ୟ କରୁଛି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ବାଣିଜ୍ୟ ନିବେଶ, ପ୍ରଯୁକ୍ତି ଆଦାନ ପ୍ରଦାନ ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ଏହା ଅଧିକ ଗତିଶୀଳ କରିବ। ବିଶ୍ୱସ୍ତରୀୟ ଗବେଷକ ଏବଂ ନିବେଶକଙ୍କୁ ଭାରତ ସହିତ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ୟାରିସରେ ପ୍ରମୁଖ ଫରାସୀ ଶିଳ୍ପ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି। ସାମୁଦ୍ରିକ ଭିତ୍ତିଭୂମି, ଉତ୍ପାଦନ, କୃତ୍ରିମ ବୁଦ୍ଧିମତା ଏବଂ ସ୍ଥାୟିତ୍ୱ ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହୋଇଛି। ବୈଠକ ପରେ ଆକାଶବାଣୀ ସହ ଆଲୋଚନା କାଳରେ କେତେକ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାରତରେ ବୃଦ୍ଧି ପାଉଥିବା ସୁଯୋଗ ଉପରେ ଆଲୋକପାତ କରିବା ସହ ସମ୍ପର୍କ ବୃଦ୍ଧି ନେଇ କମ୍ପାନୀ ତରଫରୁ ଗ୍ରହଣ କରାଯିବାକୁ ଥିବା ଯୋଜନା ଉପରେ ସୂଚନା ପ୍ରଦାନ କରିଛନ୍ତି। ବେନୋଇଟ୍ ବାଜିନ୍ର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସେନ୍ଥ ଗୋବେନ୍ କହିଛନ୍ତି, ଏସୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ଭାରତ ଏକ ପ୍ରମୁଖ ଉତ୍ପାଦନ ରପ୍ତାନୀ କେନ୍ଦ୍ର ଭାବେ ପ୍ରତିଷ୍ଠା ଲାଭ କରିଛି। ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ଶକ୍ତି ଦକ୍ଷତା ବିକାଶ କ୍ଷେତ୍ରରେ ତାଙ୍କ କମ୍ପାନୀ ନିବେଶ କରିବା ପାଇଁ ବିଚାର କରୁଛି ବୋଲି ସେ ସୂଚନା ଦେଇଛନ୍ତି। ମିଷ୍ଟ୍ରାଲ AIର CEO ଆର୍ଥର ମେନକ୍ସ କହିଛନ୍ତି, ଭାରତୀୟ ଭାଷା କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଏବଂ କୃତ୍ରିମ ବୁଦ୍ଧିମତା ଆଧାରିତ ଗବେଷଣା କ୍ଷେତ୍ରକୁ ଅଧିକ ବ୍ୟାପକ କରିବାରେ ସହଭାଗୀ ହେବାକୁ ତାଙ୍କ କମ୍ପାନୀ ଆଗ୍ରହ ପ୍ରକାଶ କରିଛି। CMA CGMର

ଅଧ୍ୟକ୍ଷ ତଥା ସିଇଓ ରୋଜଲ୍ଡ ସାଦେ କହିଛନ୍ତି ଭାରତ ଜାହାଜ ନିର୍ମାଣ କ୍ଷେତ୍ରରେ ଦ୍ରୁତ ବିକାଶ କରୁଛି ଭାରତୀୟ ଜାହାଜ ନିର୍ମାଣ କ୍ଷେତ୍ର ସହ ମିଳିତ ଭାବେ ଛଅଟି ଏଲ୍ଏନ୍ଜି ଚାଳିତ ଜାହାଜ ନିର୍ମାଣ ପାଇଁ ତାଙ୍କ କମ୍ପାନୀ ନିଷ୍ପତ୍ତି ଗ୍ରହଣ କରିଥିବା ସେ ସୂଚନା ଦେଇଛନ୍ତି ବୈଠକରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ବୃଦ୍ଧି ପାଉଥିବା ଅର୍ଥନୈତିକ ଓ ପ୍ରଯୁକ୍ତିବିଦ୍ୟା ସହଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ଦେଶରେ ସମବାୟ ବ୍ୟାଙ୍କିଙ୍ଗ ଜୈବ ଉତ୍ପାଦ ଏବଂ ସମବାୟ ରପ୍ତାନୀକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା କରି ଏ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ସମୀକ୍ଷା କରିଛନ୍ତି କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବୈଠକରେ ପ୍ରସ୍ତାବିତ ଭାରତୀୟ ସମବାୟ ବ୍ୟାଙ୍କ ଏବଂ ଭବିଷ୍ୟତରେ ସମବାୟ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହାର ଭୂମିକା ଉପରେ ଆଲୋଚନା ହୋଇଛି ପ୍ରଯୁକ୍ତିବିଦ୍ୟା ଆଧାରିତ ପଦକ୍ଷେପ ଗୁଡ଼ିକର ଅଗ୍ରଗତିଗୁଡ଼ିକ ଉପରେ ବୈଠକରେ ସମୀକ୍ଷା କରାଯାଇଛି ସାଇବର ଠକେଇକୁ ପ୍ରତିହତ କରିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନେଇ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ସହ ସମ୍ମିଳିତ ମାଧ୍ୟମରେ କରାଯାଉଥିବା କାର୍ଯ୍ୟ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ମନ୍ତ୍ରଣାଳୟ କହିଛି ନିଶାମୁକ୍ତ ପରିସର ଅଭିଯାନ ଅଧୀନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଉପରାଷ୍ଟ୍ରପତି ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ସିପି ରାଧାକ୍ରିଷ୍ଣନ ଉଚ୍ଚ ପ୍ରଶଂସା କରିଛନ୍ତି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ନିଶାମୁକ୍ତ ଭାରତ ଗଠନରେ ଅଧିକରୁ ଅଧିକ ସାମିଲ ହେବା ସହ ନିଶା ବ୍ୟବହାର ବିରୁଦ୍ଧରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ଶ୍ରୀ ରାଧାକ୍ରିଷ୍ଣନ ଚଳିତ ବର୍ଷ ଆରମ୍ଭରେ ବିଶ୍ୱବିଦ୍ୟାଳୟରେ ନିଶାମୁକ୍ତ କ୍ୟାମ୍ପସ୍ ଅଭିଯାନ ଏବଂ ଇ ପ୍ରତିଜ୍ଞା ପ୍ଲାଟଫର୍ମର ଶୁଭାରମ୍ଭ ଉପରେ ଏହି ଅବସରରେ ଲୋକପାତ କରିଛନ୍ତି 53,000 ଅଧିକ ଛାତ୍ରଛାତ୍ରୀ ଏଥିପାଇଁ ସାମୂହିକ ପଦକ୍ଷେପ ମାଧ୍ୟମରେ ନିଶାମୁକ୍ତ ପରିସର ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିବା ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି ଏଭଳି ପଦକ୍ଷେପ ଏକ ସୁସ୍ଥ ସଶକ୍ତ ଏବଂ ସମୃଦ୍ଧ ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଉପରାଷ୍ଟ୍ରପତି କହିଛନ୍ତି ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅର୍ଥ ପ୍ରଦାନ କେନ୍ଦ୍ର ସରକାରଙ୍କ ପ୍ରମୁଖ ନିଯୁକ୍ତିଭିତ୍ତିକ ପ୍ରୋତ୍ସାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15,00,000 ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ ଗତବର୍ଷ ଅଗଷ୍ଟ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 99,446 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି 2 ବର୍ଷ ମଧ୍ୟରେ 3,50,00,000 ଉର୍ଦ୍ଧ୍ୱ ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରହିଛି ଯେଉଁଥିରେ କର୍ମକ୍ଷେତ୍ରରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ 1,92,00,000 ନୂତନ କର୍ମଚାରୀ ସାମିଲ ଅଛନ୍ତି ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଛି ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା ସଚ୍ଚୋଟତା ଏବଂ ଦକ୍ଷତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱ ପ୍ରଦାନ କରିଛନ୍ତି ମୁକ୍ତ ଓ ନିରପେକ୍ଷ ପରୀକ୍ଷା ପରିଚାଳନା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ସୁନିଶ୍ଚିତ କରିବାକୁ ଶ୍ରୀ ପ୍ରଧାନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପରୀକ୍ଷାର୍ଥୀଙ୍କୁ ଚାପମୁକ୍ତ ପରିବେଶ ତଥା ପରୀକ୍ଷା କେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ପ୍ରଦାନ ସୁନିଶ୍ଚିତ କରିବାକୁ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦିଆଯାଇଛି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ନିର୍ଦ୍ଦେଶକ ଜେନେରାଲ ଅଭିଷେକ ସିଂ ବୈଠକରେ ସୂଚନା ଦେଇ କହିଛନ୍ତି ପରୀକ୍ଷାର ସୁଗମ ପରିଚାଳନାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ରାଜ୍ୟ ପୁଲିସ୍ ବିଭାଗ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହିତ ଏନ୍ଟିଏ ସମନ୍ୱିତ ଭାବେ କାର୍ଯ୍ୟ କରୁଛି ଶିକ୍ଷା ମନ୍ତ୍ରଣାଳୟ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରତିନିଧି ଜାତୀୟ ପରୀକ୍ଷଣ ସଂସ୍ଥା ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ ଆସନ୍ତା 21 ତାରିଖରେ ନିଟ୍ ୟୁଜି ପୁନଃ ପରୀକ୍ଷା ଅନୁଷ୍ଠିତ ହେବ ଦେଶବ୍ୟାପୀ ଜଙ୍ଗଲ ଏବଂ ପ୍ରାକୃତିକ ପରିସଂସ୍ଥାନର ସୁରକ୍ଷା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ପ୍ରଦାନ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଝାଡ଼ଖଣ୍ଡ ଭଳି ରାଜ୍ୟରେ ପ୍ରଚୁର ପ୍ରାକୃତିକ ସମ୍ପଦ ଭରି ରହିଛି ଏବଂ ଏହାର ସଂରକ୍ଷଣ କରାଯିବା ଉଚିତ ଜଙ୍ଗଲ ଅଞ୍ଚଳ ନିକଟରେ ପଥର ଖଣି ଏବଂ ପଥର କ୍ରସର ସ୍ଥାପନ ନେଇ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଆଦେଶ ବିରୁଦ୍ଧରେ ଆଗତ ଏକ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏହା କହିଛନ୍ତି ଝାଡ଼ଖଣ୍ଡ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ଆବେଦନ ଦାଖଲ କରାଯାଇଛି ଝାଡ଼ଖଣ୍ଡ ହାଇକୋର୍ଟ ଏହି ମାମଲାର ଯାଞ୍ଚ କରିଛନ୍ତି ହାଇକୋର୍ଟଙ୍କ ସାମ୍ବିଧାନିକ ଅଧିକାର ଉପରେ ଗୁରୁତ୍ୱ ପ୍ରଦାନ ସହ ଏହି ଆବେଦନ ଉପରେ ହସ୍ତକ୍ଷେପ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଆବେଦନ ପ୍ରତ୍ୟାହାର କରିବାକୁ ଖଣ୍ଡପୀଠ ଅନୁମତି ପ୍ରଦାନ କରିଛନ୍ତି ପରିବେଶ ସୁରକ୍ଷା ପାଇଁ ଝାଡ଼ଖଣ୍ଡ ହାଇକୋର୍ଟ ଜଙ୍ଗଲ

0: ପଶ୍ଚିମଠାରୁ ନିର୍ଦ୍ଦିଷ୍ଟ ଦୂରତ୍ୱ ପରେ ପଥର ଖଣି ଏବଂ ପଥର କ୍ରସର କାର୍ଯ୍ୟକୁ ସୀମିତ ରଖିଥିଲେ। ଚଳିତ ଆର୍ଥିକ ବର୍ଷରେ ଯୋଗ୍ୟ ଅନୁସୂଚିତ ଜାତି ଓ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ରେକର୍ଡ ପରିମାଣ ବୃଦ୍ଧି ପାଇଛି ବୋଲି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ କହିଛି। ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ଯୋଜନା ଅଧୀନରେ ଅନୁସୂଚିତ ଜାତିର 47 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ 6,208 କୋଟିରୁ ଅଧିକ ଟଙ୍କା ବୃତ୍ତି ପ୍ରଦାନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଅନୁସୂଚିତ ଜାତି ଏବଂ ଅନ୍ୟାନ୍ୟ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ମାଟ୍ରିକ୍ ପୂର୍ବବର୍ତ୍ତୀ ଛାତ୍ରବୃତ୍ତି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା 5,75,000କୁ ବୃଦ୍ଧି ପାଇଛି। ଏହି ବୃତ୍ତି ଯୋଜନା ଅଧୀନରେ ସରକାର 26 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ 562 କୋଟି ଟଙ୍କାରୁ ଅଧିକ ରାଶି ବୃତ୍ତି ବାବଦରେ ପ୍ରଦାନ କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ରୁଷର ମସ୍କୋ ସହରର ଦକ୍ଷିଣ ପୂର୍ବ ଅଞ୍ଚଳସ୍ଥିତ ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଥିବା ମସ୍କୋର ମେୟର ସର୍ଗେଇ ସୋବାୟାନିନ୍ କହିଛନ୍ତି। ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମସ୍କୋର ତୈଳ ବିଶୋଧନାଗାରକୁ ଲକ୍ଷ୍ୟ କରି ଏଭଳି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏପରିକି ରୁଷର ରୋସ୍ତବ ଅଞ୍ଚଳରେ ମଧ୍ୟ ୟୁକ୍ରେନ୍ ଆକ୍ରମଣ କରିଥିବା ସୂଚନା ମିଳିଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ୟୁକ୍ରେନ୍ର 555 ଡ୍ରୋନ୍କୁ ପ୍ରତିରୋଧ କରାଯାଇ ନଷ୍ଟ କରିଦିଆଯାଇଛି। ଆକ୍ରମଣ ପରେ ମସ୍କୋର 4 ବିମାନ ବନ୍ଦରକୁ ଉଡ଼ାଣରୁ ବନ୍ଦ ରଖାଯାଇଥିବା ରୁଷର ପରିବହନ ମନ୍ତ୍ରଣାଳୟ ସୂଚନା ଦେଇଛି। ରୁଷର ସରକାରୀ ଗଣମାଧ୍ୟମ କହିଛି ଚଳିତ ବର୍ଷର ଏହା ହେଉଛି ସବୁଠାରୁ ବଡ଼ ଆକ୍ରମଣଗୁଡ଼ିକ ମଧ୍ୟରୁ ଗୋଟିଏ। ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଗ୍ରୁପ୍ ଏ ପର୍ଯ୍ୟାୟ ମ୍ୟାଚ୍ରେ ଚେକ୍ ଗଣରାଜ୍ୟ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଖେଳାଯିବ। ଆମେରିକାର ଆଟଲାଣ୍ଟା ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଭାରତୀୟ ସମୟ 9:30 ଆରମ୍ଭ ହେବ। 12:30 ଗ୍ରୁପ୍ ବି ପର୍ଯ୍ୟାୟରେ ଏକ ମ୍ୟାଚ୍ରେ ଲସ୍ ଆଞ୍ଜେଲସ୍ଠାରେ ସ୍ୱିଜରଲ୍ୟାଣ୍ଡ ଏବଂ ବୋସ୍ନିଆ ହର୍ଜେଗୋବିନା ମଧ୍ୟରେ ମ୍ୟାଚ୍ ଖେଳାଯିବ। ପୂର୍ବରୁ ଗ୍ରୁପ୍ ଏ ପର୍ଯ୍ୟାୟରେ ଏକ ମ୍ୟାଚ୍ରେ କଲମ୍ବିଆ 3-1 ଉଜ୍ବେକିସ୍ତାନକୁ ପରାସ୍ତ କରିଛି। ଗ୍ରୁପ୍ ଏଲ୍ ପର୍ଯ୍ୟାୟରେ ଏକ ମ୍ୟାଚ୍ରେ ପାନାମାକୁ 1-0 ଘାନା ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଭିନ୍ନ କ୍ଷେତ୍ରରେ ନବସୃଜନ ମାଧ୍ୟମରେ ସମାଧାନର ପନ୍ଥା ଉନ୍ମୁକ୍ତ ହୋଇପାରିବ କହିଲେ ପ୍ରଧାନମନ୍ତ୍ରୀ। ପ୍ୟାରିସ୍ରେ ଆଜି ପ୍ରମୁଖ ଫରାସୀ ଶିଳ୍ପ ନେତୃତ୍ୱଙ୍କ ସହ କଲେ ଆଲୋଚନା। ସମବାୟ ବ୍ୟାଙ୍କିଂ, ଜୈବ ଉତ୍ପାଦ ଏବଂ ରପ୍ତାନୀ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ହୋଇଛି ଉଚ୍ଚସ୍ତରୀୟ ବୈଠକ। PMVBRY ଯୋଜନା ଅଧୀନରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପ୍ରଦାନ କରିବେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି। ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କଲେ ଶିକ୍ଷାମନ୍ତ୍ରୀ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଚେକ୍ ଗଣରାଜ୍ୟ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସମ୍ବାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ କର୍ମଶାଳା ଓ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଦୁର୍ଗାଚରଣ ତନ୍ତି ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। 3-ଦିନିଆ ଏହି ପ୍ରଦର୍ଶନୀରେ 35 ବିଭାଗୀୟ ଷ୍ଟଲ୍ ସ୍ଥାପନ କରାଯାଇଥିବା ବେଳେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ବିଭିନ୍ନ ଉତ୍ପାଦ ଓ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହୋଇଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧି ଉପରେ କହିଥିଲେ।
2: ପ୍ରଥମ ଥର ପାଇଁ 2 ବର୍ଷ ହବ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଚାଲିଛି। କେନ୍ଦ୍ର ସରକାରଙ୍କର ବ୍ୟାପକ ସହାୟତା ଏବଂ ଓଡ଼ିଶାରେ ଏକ ସମ୍ବେଦନଶୀଳ ସରକାର, ଏକ ବିକାଶ ଧର୍ମୀ ସରକାରର 2 ବର୍ଷ ପୂର୍ତ୍ତି ହେଇଛି। ବିଗତ ବର୍ଷ 1 ବର୍ଷ ପୂର୍ତ୍ତି ଅବସରରେ ମଧ୍ୟ ଆମମାନେ ଆସିଥିଲୁ ଆମର ପ୍ରୋଗ୍ରେସ୍ କାର୍ଡ ଧରିକରି। 2 ବର୍ଷ ପୂର୍ତ୍ତି ଅବସରରେ ମଧ୍ୟ ଆମେ ଆସିଛୁ। ଓଡ଼ିଶା ସରକାରଙ୍କର ପ୍ରୋଗ୍ରେସ୍ ରିପୋର୍ଟ ଆପଣମାନଙ୍କ ସାମ୍ନାରେ ଏବଂ ଆପଣମାନଙ୍କର ମାଧ୍ୟମରେ ଓଡ଼ିଶାବାସୀଙ୍କ ପାଖରେ ଉପସ୍ଥାପନା କରିବା ପାଇଁ ସେ କ୍ରମରେ ସୁନ୍ଦରଗଡ଼ର ମଧ୍ୟ ବିଗତ 2 ବର୍ଷରେ ବିଭିନ୍ନ ବିକାଶ ବିଭାଗର ଯୋଉ ବିକାଶ ତାର ମଧ୍ୟ ସାହିତ୍ୟ ତିଆରି ହେଇଛି। ରାଜସ୍ୱ ବିଭାଗ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମଧ୍ୟ ସ୍ୱତନ୍ତ୍ର ସାହିତ୍ୟ ଆମେ ପ୍ରସ୍ତୁତ କରିଛୁ। 2 ବର୍ଷର ଯୋଉ ଉପଲବ୍ଧି ସାଙ୍ଗରେ ଆମେ ଆବଣ୍ଟନ କରିବୁ। ଓଡ଼ିଶା ସରକାରଙ୍କ ମଧ୍ୟ 2 ବର୍ଷର ପୂର୍ତ୍ତିର କାର୍ଯ୍ୟାବଳୀ ତାର ମଧ୍ୟ ସାହିତ୍ୟ ଆପଣମାନଙ୍କ ସାମ୍ନାରେ ଉପସ୍ଥାପନା କରିବୁ। କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ଯୋଉ ସାହିତ୍ୟ ରଚନା ହେଇଛି ସେଟା ମଧ୍ୟ ଆପଣ

0: ସମସ୍ତଙ୍କୁ ଆବଣ୍ଟନ କରିବି। ଯେଉଁ ପ୍ରତିଶ୍ରୁତି ଆମେ ଦେଇଥିଲୁ ନିର୍ବାଚନ ପୂର୍ବରୁ, ଏକୋଇଶଟା ମୂଳ ପ୍ରତିଶ୍ରୁତି, ଯେଉଁ ପ୍ରତିଶ୍ରୁତି ଓଡ଼ିଶାର ଚାଷୀମାନଙ୍କୁ କ୍ୱିଣ୍ଟାଲ ପିଛା ଆହୁରି 800 ଟଙ୍କା ରାଜ୍ୟର ରାଜ୍ୟକୋଷରୁ ଦେଇକରି ଆମେ ବସ୍ତୁତ ଓଡ଼ିଶାରେ ଧାନ ବିକ୍ରିଟାକୁ 2300 ଟଙ୍କାରୁ ବଢ଼େଇକରି 3100 ଟଙ୍କାରେ ପହଞ୍ଚେଇଲୁ। ଏବଂ ଇଏ ନିଷ୍ପତ୍ତି ଭାରତ ବର୍ଷର ପ୍ରଥମ ରାଜ୍ୟ ହେଲା ଓଡ଼ିଶା, ଯେଉଁ ରାଜ୍ୟ 3100 ଟଙ୍କା ଲେଖା କ୍ୱିଣ୍ଟାଲ ପିଛା ଧାନର ଦର କରିବା ଏବଂ ତାକୁ କ୍ରୟ କରିବା ଉଭୟ ଖରିଫ ଏବଂ ରବିରେ ଓଡ଼ିଶା ହେଉଛି ସାରା ଭାରତ ବର୍ଷର ପ୍ରଥମ ରାଜ୍ୟ। ଦ୍ୱିତୀୟ ପ୍ରତିଶ୍ରୁତି ଥିଲା ମା ମାନଙ୍କୁ, ଭଉଣୀ ମାନଙ୍କୁ, ଯେଉଁମାନେ 18 ବର୍ଷରୁ ଅଧିକ ହୋଇଛନ୍ତି, ସୁଭଦ୍ରା ଯୋଜନା ମାଧ୍ୟମରେ 5 ବର୍ଷରେ 50,000 ଟଙ୍କା, ଗୋଟିଏ ବର୍ଷରେ 10,000 ଟଙ୍କା, 2 କିସ୍ତିରେ, ତାର ମଧ୍ୟ ଚତୁର୍ଥ କିସ୍ତି ଆମେ ମା ଭଉଣୀ ମାନଙ୍କୁ ପ୍ରଦାନ କରି ସାରିଲୁଣି।
1: ଆସନ୍ନ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ସଦର ବିଧାୟକ ଯୋଗେଶ କୁମାର ସିଂ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ବୈଠକରେ ବନ୍ୟା ପ୍ରଭାବ ହ୍ରାସ, ଜୀବନ ଓ ସମ୍ପତ୍ତିର ସୁରକ୍ଷା, ସମୟୋପଯୋଗୀ ପଦକ୍ଷେପ ଓ ଆନ୍ତଃବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଓର୍ମା, ସୁନ୍ଦରଗଡ଼ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ 10KFPO କାର୍ଯ୍ୟକ୍ରମ ଅଧୀନରେ କୃଷକଙ୍କ ଜୀବିକା ସୁଦୃଢ଼ କରିବା ଓ କୃଷିଜାତ ଉତ୍ପାଦର ବଜାର ସଂଯୋଗ ବୃଦ୍ଧି ପାଇଁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅବସରରେ ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ମ୍ୟାଙ୍ଗୋ ଅନ୍ ହ୍ୱିଲ୍ସ ରଥକୁ ସବୁଜ ପତାକା ଦେଖାଇବା ସହ ମଦର ଡେରୀ ଦିଲ୍ଲୀକୁ ଆମ୍ବ ରପ୍ତାନୀର ଶୁଭାରମ୍ଭ କରିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ସୁନ୍ଦରଗଡ଼ ଗସ୍ତରେ ଆସି ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରିଥିଲେ। ରାଉରକେଲାରେ ଅନୁଷ୍ଠିତ ବୈଠକରେ ସେ କହିଥିଲେ, ବିକଶିତ ଗାଁ, ବିକଶିତ ଓଡ଼ିଶା ସଂକଳ୍ପକୁ ସାକାର କରିବା ସହ ଗ୍ରାମାଞ୍ଚଳର ପ୍ରତ୍ୟେକ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା ରହିଛି। ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ବ୍ଲକ ଅନ୍ତର୍ଗତ ହାତୀବନ୍ଧା ଗ୍ରାମ ପଞ୍ଚାୟତ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଛି। ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର ବିତରଣ ଉତ୍ସବରେ 2023-24 ବର୍ଷ ପାଇଁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାରର ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ବର୍ଗରେ ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସୁନ୍ଦରଗଡ଼ ଜିଲ୍ଲା ତଥା ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଗର୍ବର ବିଷୟ ପାଲଟିଛି।
2: ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମୋଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି।
3: ବକୁଳବନ ମହିଳା କୃଷକ ଉତ୍ପାଦକ ସଂଗଠନ, ଏଠାରେ ସମସ୍ତ ପ୍ରକାର ସାମଗ୍ରୀ ଯଥା ବଡ଼ି, ନାଡ଼ି, ନାଲି ଚାଉଳ, କୋଳଥ ଡାଲି, ମୁଗ ଡାଲି, ଚିନାବାଦାମ, ମାଣ୍ଡିଆ, ନଡ଼ିଆ ତେଲ ଏବଂ ଫିନାଇଲ୍ ଇତ୍ୟାଦି ସୁଲଭ ଦରରେ ମିଳେ। ଏଥିପାଇଁ ଯୋଗାଯୋଗ କରିବାର ଠିକଣା ହେଲା ବକୁଳବନ ମହିଳା କୃଷକ ଉତ୍ପାଦକ ସଂଗଠନ, ବୀର ରାମଚନ୍ଦ୍ରପୁର, ସାକ୍ଷୀଗୋପାଳ ପୁରୀ। ମୋବାଇଲ୍ ନମ୍ବର 9861980979।
4: माननीय प्रधानमंत्री श्री नरेंद्र मोदी 20 जून को हुगली पश्चिम बंगाल से प्रधानमंत्री किसान सम्मान निधि की 23वीं किश्त जारी करेंगे। इसके तहत 9 करोड़ 44 लाख से अधिक किसानों के खातों में 18,880 करोड़ रुपए से अधिक की सम्मान राशि सीधे हस्तांतरित की जाएगी। पीएम किसान की इस किश्त के साथ ही किसानों को हस्तांतरित कुल राशि 4,46,000 करोड़ रुपए से अधिक हो जाएगी, जो करोड़ों किसान परिवारों को आर्थिक संबल प्रदान कर रही है। अन्नदाता का बढ़ता मान, पीएम
2: किसान। आकाशवाणी पुरी आरंभ करुछो कार्यक्रम किसान बाणी। प्रयोजना करिसंती दिलीप कुमार नायक, उपस्थापना रहछंती ସୋନାଲି ପଡ଼ିହାରି ଏବଂ ପ୍ରକାଶ କୁମାର ରଥ।
5: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ମାସିକ 3000 ଟଙ୍କା ପେନ୍ସନ୍ ହେବ ସୁନିଶ୍ଚିତ।
1: 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ମାସିକ କିସ୍ତି ଦେଇ ପ୍ରବେଶ କରିପାରିବେ 18 ରୁ 40 ବର୍ଷ ବୟସର କୃଷକ।
0: ଏହି ଅଂଶଦାୟକ ଯୋଜନାରେ ସରକାର ଦେବେ ସମାନ ଭାବରେ ଯୋଗଦାନ।
1: ସମସ୍ତ କୃଷକ ଭାଇ ଭଉଣୀ ଏହି ଲାଭଦାୟକ ଯୋଜନାରୁ ଲାଭ ପାଇ ଜନସୁବିଧା କେନ୍ଦ୍ରକୁ ଯାଆନ୍ତୁ
0: ଆଉ ନିଜର ନିଃଶୁଳ୍କ ନାମାଙ୍କନ କରନ୍ତୁ।
1: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅନ୍ନଦାତାର ପରିଶ୍ରମକୁ ସମ୍ମାନ, ପେନ୍ସନ୍ ଦ୍ୱାରା ସୁରକ୍ଷିତ ସେମାନଙ୍କ ଜୀବନ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜନହିତରେ ଜାରି।
2: ଓହୋ, ହେଇଗଲା କୋଠ ଘର। କଣ କରିବା, ଦିନ ସାରା ବିଲରେ ଖଟିବାକୁ ପଡୁଛି, କିନ୍ତୁ ସଞ୍ଜ ହେଲେ କୋଠ ଘର କଥା ଭୁଲି ହଉନି। ହେଇଟି ଦେଖ, ମୁଁ ଗୋଟାଏ ବୁଢ଼ା ଆସି ପହଞ୍ଚିଗଲେଣି, କାହାରି ଦେଖା ନାହିଁ। ସୋନାଲି ମା ଦେଖା ହେଇଥିଲା, କହିଥିଲି କେତେ କରି ଆସିବ ବୋଲି ମା ଶୀଘ୍ର। କୋଉଠି କାମରେ ବ୍ୟସ୍ତ ଥିବ?
3: ଇଏ ଜଗା ନା, ଏଇଠି ଆଗେ ଓଳିକି ହଉଛି।
2: ହେଇଟି ମା, କୋଟି ପରମାୟୁ ହେଇଥାଉ, ଏଇ ଲାଗେ ତୋରି ଉପରେ ରାଗୁଥିଲି।
3: ମୁଁ ଜାଣିଛି ଜଗା ନା, କଣ କରିବି, ଘର କାମ ସାରିକି ଆସିଲା ବେଳକୁ ଏଇ ଟିକେ ଡେରି ହେଇଗଲା। ଆଉ
2: ସବୁ କଥା ବୁଝୁଛି ମା, ଆଉ ଚାଷ କଥା ବୁଝିବାକୁ ପଡିବ, ଘର କଥା ବି ବୁଝିବାକୁ ପଡିବ।
3: ଠିକ କଥା ଯେ ଜଗା ନା, ଚାଷ କଥା ବି ମୁଁ ବୁଝୁଛି, ଘର କଥା ବି ବୁଝୁଛି, କିନ୍ତୁ ଆଉ ଗୋଟିଏ କାମ ରହିଯାଇଥିଲା, ତ ସେଇଥିପାଇଁ ପୁରା ଡେରି ହେଇଗଲା।
2: କାମ ରହିଯାଇଥିଲା, କଣ ସେ କାମ?
3: କାମ କଣ, ଆମର ଯୋଉ ଗାଁର ଯୋଉ କ୍ଲବ ଘର ଅଛି, ଏ ଆଜି ଆମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଡାକିକି ଏ ମହିଳା ସଶକ୍ତିକରଣ ଉପରେ ଆଜି ପୁରା ତାଲିମ ଦିଆଯାଉଥିଲା।
2: ଇଏ ତ ଗୋଟାଏ ଖୁସିର କଥା, ଆମର ବିଭିନ୍ନ ଗାଁରେ ଏଇଭଳି କାର୍ଯ୍ୟକ୍ରମ ସବୁ ଏବେ ହଉଛି। ବିଭିନ୍ନ ଗୋଷ୍ଠୀ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ସବୁ ତିଆରି କରି ଆମର ଭଉଣୀ ମାନେ ବହୁତ ଆଗକୁ ଯାଇପାରୁଛନ୍ତି, ନିଜେ ମଧ୍ୟ ବିଭିନ୍ନ ତା ଦ୍ୱାରା ଉତ୍ପାଦ ସବୁ ସୃଷ୍ଟି କରି ଆତ୍ମନିର୍ଭର ହେଇପାରୁଛନ୍ତି।
3: ହଁ, ଆଉ ତା ସାଙ୍ଗରେ ଜଗା ନା, ଏ ଯୋଉ ଆମର ଖାଦ୍ୟ ପ୍ରକ୍ରିୟାକରଣ ରହୁଛି ବା, ଯେମିତି ମାଣ୍ଡିଆ ହଉ, ଧାନ ହଉ, ଏସବୁରୁ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ଆମର ମହିଳାମାନେ ଆଗକୁ ଯାଉଛନ୍ତି। ଏଇ ଯୋଉ ସବୁ ମିଶନ ଶକ୍ତି ପଡୁନି, ସୁଭଦ୍ରା ଶକ୍ତି ହଉ, ଆମର ରଥଯାତ୍ରା ମାନଙ୍କରେ ଯେମିତି ସବୁ ବିଭିନ୍ନ ପ୍ରକାର ପ୍ରୋଗ୍ରାମ ପକେଇ କି ସବୁ ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ଖାଦ୍ୟ ପ୍ରସ୍ତୁତ କରି ବିକ୍ରି ବଟା କରିକି ସେମାନେ ମଧ୍ୟ ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି ଏବଂ ଲାଭବାନ ମଧ୍ୟ ହେଇପାରୁଛନ୍ତି।
2: ଯେମିତି ସେମାନେ ଆଗେଇ ଯାଇଛନ୍ତି, ତାଙ୍କୁ ଅନୁସରଣ କରିକି ଆମର ଯୋଉ ଭଉଣୀ ମାନେ ଆଗେଇ ପାରିନାହାନ୍ତି ସେମାନେ ମଧ୍ୟ ଆଗେଇ ଯିବା ଦରକାର।
3: ନିଶ୍ଚିତ ଭାବରେ ଜଗନ୍ନାଥ, ତେବେ ଏଇ ଉପରେ ଆମକୁ ସରକାରଙ୍କ ତରଫରୁ ତାଲିମ ଦିଆଯାଉଥିଲା ଏବଂ ଆମ ଗାଁର ଯେତକ ଭଉଣୀ ମାନେ ରହିଲେ ସମସ୍ତେ ସେଥିରେ ଯାଇ ଯୋଗ ଦେଇକି ଆମେ ତାଲିମ ସବୁ ନେଇକି ବିଭିନ୍ନ କାର୍ଯ୍ୟକୁ ଆମେ ହାତେଇ ପାରିଲୁ।
2: ବହୁତ ଭଲ କଥା, ଆମର ଭଉଣୀ ମାନେ ଗାଁର ଯେତେ ଆଗେଇ ଯିବେ ସେତେ ଆମ ଗାଁ ଆହୁରି ବିକଶିତ ହବ।
3: ଠିକ କଥା ଜଗାନା। ଇଏ ଜଗାନା, ଆମର ତ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ସବୁ ଯୋଜନା ରହୁଛି, ଆଉ ବାମ୍ବୋ ମିଶନ ଗୋଟେ ଅଛି, ଜାଣିଛ କି ନାହିଁ?
2: ଜାଣିଛି।
3: ହଁ,
2: ଆମର ବିଭିନ୍ନ ପ୍ରକାର ଏଇଭଳି ସବୁ ସରକାରଙ୍କ ତରଫରୁ ଉଦ୍ୟମ କରାଯାଉଛି, ଯାହା ମାଧ୍ୟମରେ ଆମେ ସେ କ୍ଷେତ୍ରରେ ମଧ୍ୟ ଆଗକୁ ଯାଇପାରିବା।
3: ହଁ, ହେଲେ ଏଇ ଦେଖୁନ, ଆମର ଭାରତରେ ଏଥିପାଇଁ ମଧ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦିଆଯାଉଛି ଚାଷୀ ଭାଇ ଭଉଣୀ ମାନଙ୍କୁ। ବାଉଁଶ ଚାଷ କରିକି ସେମାନେ ବେଶ ଆଗକୁ ଆସିପାରୁଛନ୍ତି ଏବଂ ସେଥିରୁ ଉତ୍ପାଦିତ ସାମଗ୍ରୀକୁ ସବୁ ବିକ୍ରି ବଟା କରିକି ମଧ୍ୟ ସେମାନେ ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି ଏବଂ ଏ ଦିଗରେ ଆମର ସରକାର ପ୍ରତ୍ୟେକଟି ଚାଷୀ ଭାଇ ଭଉଣୀ ମାନଙ୍କୁ ମଧ୍ୟ ସାହାଯ୍ୟ ସହଯୋଗ କରୁଛନ୍ତି।
2: ସତ କଥା, ଗୋଟାଏ ଲକ୍ଷ୍ୟ ଆମର ସରକାର ସ୍ଥିର କରିଛନ୍ତି ଯେ ଏହାର ପ୍ରଚାର ପ୍ରସାର କେମିତି ହବ, ଆଉ ଆମର ବିଭିନ୍ନ ଅଞ୍ଚଳରେ ଗ୍ରାମାଞ୍ଚଳରେ ମଧ୍ୟ ଅନେକ ପ୍ରଜାତିର ଯୋଉ ପ୍ରକାରର ବାଉଁଶ ସବୁ ଚାଷ ହଉଛି, ଆଉ ଆମ ଦେଶର ତ ବିଭିନ୍ନ ପ୍ରାନ୍ତରେ ବାଉଁଶ ବିଭିନ୍ନ ପ୍ରକାର ରହିଛି, ଆମର ବିଶେଷ କରି ପୁରୀ ଜିଲ୍ଲାରେ ମଧ୍ୟ ବାଉଁଶ ବିଭିନ୍ନ ସ୍ଥାନରେ ଚାଷ ହଉଛି, ତେଣୁ ତାକୁ ବାଉଁଶ ଏଇ ଯୋଉ ମିଶନ ଅଛି ସରକାରଙ୍କର ସେଥିରେ କଣ ସବୁ ସୁବିଧା ସୁଯୋଗ ଅଛି ତାକୁ ବୁଝି ସେମାନେ ଯଦି ଏଥିରେ ଆଗେଇ ଯିବେ ନିଶ୍ଚିତ ଭାବରେ ବାଉଁଶ ଉତ୍ପାଦନ ସେମାନେ ବୃଦ୍ଧି କରିପାରିବେ ବାଉଁଶ ଚାଷ କରି, ତା ସହିତ ବାଉଁଶରୁ ପ୍ରସ୍ତୁତ ଯୋଉ ବିଭିନ୍ନ ସାମଗ୍ରୀ ରହିଛି ତାର ମଧ୍ୟ ବିକ୍ରି ବଟା ହେଇପାରିବ, ଆଉ ତାର ମଧ୍ୟ ଭଲ ଚାହିଦା ରହିଛି ବଜାରରେ।
3: ଠିକ କଥା କହିଲେ ଜଗନ୍ନା। ତେବେ ହଉ, ଏମିତି ଗପୁଥିଲେ ଗପୁଥିବା ନା ଭଜନଟି ଶୁଣି ନବା?
2: ଶୁଣିବା ଭଜନ।
3: ହଁ, ଆମର କଣ୍ଠଶିଳ୍ପୀ ରହିଛନ୍ତି ସୁବାସ ଦାସ ଏବଂ ଗୀତିକାର ରହିଛନ୍ତି ଅଲେଖ ବିଶ୍ୱାଳ। ଆଉ ଡେରି ନ କରିକି ଜଗାନା, ଚାଲ ଧସି ଧସି ଭଜନଟି ଶୁଣି ନବା।
2: ହଉ।

0: ବୁଝିଲୁ ମା?
1: ହଁ ଜଗନ୍ନା।
0: ଗୀତଟି ପୁରା ମନକୁ ଛୁଇଁଲା, ଆମର କଣ୍ଠଶିଳ୍ପୀ ଆଉ ଗୀତିକାରଙ୍କୁ ଧନ୍ୟବାଦ ଦେଇଦବା। ଏବେ ଆମର ଆଲୋଚନା।
1: ହଁ, ତେବେ ଆଜିର ଆଲୋଚନା ରହିଛି ଜଗନ୍ନା, ଧାନ ଚାଷରେ ମହିଳା କୃଷକଙ୍କ ଭୂମିକା। ତେବେ ବର୍ତ୍ତମାନ ତ ଆମେ ଦେଖୁଛେ ମହିଳାମାନେ ମଧ୍ୟ ଚାଷ କାର୍ଯ୍ୟରେ ବେଶ ଆଗକୁ ଗଲେଣି। କହିବାକୁ ଗଲେ ସେମାନେ ଯଦି ଉଚିତ ପରିଶ୍ରମ କରିକି ଆଗକୁ ଯାଉଛନ୍ତି, ସେମାନେ ମଧ୍ୟ ଗୋଟେ ଭଲ ଭଲ ଉଦ୍ୟୋଗୀ ହେଇପାରୁଛନ୍ତି, ନୁହେଁ କି? ତେବେ ଆମର ଧାନ ଚାଷରେ ମହିଳାମାନେ କେମିତି ଆଗକୁ ଯାଇକି ସେମାନେ ଅଧିକ ଲାଭବାନ ହେଇପାରିବେ, ଆଜି ସେଇ ଉପରେ ଆଲୋଚନା କରିବା। ଏବଂ ଏଥିପାଇଁ ଆମର ବିଶେଷଜ୍ଞ ମହାଶୟ ଆସିକି ପହଞ୍ଚି ଗଲେଣି, ମୁଁ ତାଙ୍କ ସହିତ ଆଲୋଚନା କରୁଛି। ତେବେ ଟିକେ ଶୁଣ ଏବଂ ଆମର ଅନ୍ୟ ଚାଷୀ ଭାଇ ଭଉଣୀ ମାନେ ମଧ୍ୟ ଶୁଣନ୍ତୁ।
0: ଶୁଣିବା
1: ହଉ। ଶ୍ରୋତା ବନ୍ଧୁ, ଆଜି ଆମର ଆଲୋଚନାର ବିଷୟବସ୍ତୁଟି ରହିଛି ଧାନ ଚାଷରେ ମହିଳା କୃଷକଙ୍କ ଭୂମିକା। ତେବେ ଏ ସମ୍ପର୍କରେ ଅଧିକ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ରହିଛନ୍ତି ଡକ୍ଟର ଇପ୍ସିତା କର, ସହକାରୀ ପ୍ରାଧ୍ୟାପିକା, କ୍ଷେତ୍ର ବିଜ୍ଞାନ ବିଭାଗ, ଓୟୁଏଟି ଭୁବନେଶ୍ୱର। ତେବେ ଚାଲନ୍ତୁ ମ୍ୟାଡମ୍ଙ୍କୁ ସ୍ୱାଗତ କରିବା ଆମର ଏହି କାର୍ଯ୍ୟକ୍ରମକୁ। ମ୍ୟାଡମ୍ ନମସ୍କାର।
2: ନମସ୍କାର।
1: ଆପଣଙ୍କୁ ଆମର କିଷାନବାଣୀ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ତେବେ ଆଜି ଯାହା ଆମର ଆଲୋଚନାର ବିଷୟବସ୍ତୁଟି ରହିଛି ଯେ ଧାନ ଚାଷରେ ମହିଳା କୃଷକଙ୍କ ଭୂମିକା, ବର୍ତ୍ତମାନ ଆମେ ଯଦି ଦେଖିବା ଚାଷ କାର୍ଯ୍ୟରେ ମହିଳାମାନେ ବେଶ ଆଗକୁ ଗଲେଣି ଏବଂ ପୁରୁଷଙ୍କ ସହିତ କାନ୍ଧରେ ତାଳ ଦେଇକି ସେମାନେ ମଧ୍ୟ ପ୍ରତ୍ୟେକଟି କାର୍ଯ୍ୟକୁ ସହଜରେ ଏବଂ ସୁରୁଖୁରୁରେ କରିପାରୁଛନ୍ତି। ଆମେ ଯାହାକି କହିପାରିବା ମହିଳାମାନେ କୌଣସି ଗୁଣରେ କମ୍ ନୁହନ୍ତି, ପ୍ରତ୍ୟେକଟି କାର୍ଯ୍ୟରେ ସେମାନେ ସଫଳ ମଧ୍ୟ ପାଇପାରୁଛନ୍ତି। ତେବେ ମୋର ଏଇଠି ପ୍ରଶ୍ନ ରହିବ ଯେ ଓଡ଼ିଶାର କୃଷି କ୍ଷେତ୍ରରେ ମହିଳାମାନଙ୍କ ଭୂମିକା କେତେ ଆହୁରି ଅଧିକ ଗୁରୁତ୍ୱ ରହିଛି ଏବଂ ତା ସାଙ୍ଗରେ କେଉଁ କେଉଁ କାର୍ଯ୍ୟରେ ମହିଳାମାନେ ଖାସ କରିକି ଅଂଶଗ୍ରହଣ କରୁଛନ୍ତି, ସେ ବିଷୟରେ କୁହନ୍ତୁ।
2: ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ 61.8% କର୍ମଜୀବୀ ଲୋକ କୃଷି ସହ ଜଡ଼ିତ ଥିବାବେଳେ ମହିଳା କର୍ମଜୀବୀଙ୍କ ମଧ୍ୟରୁ ପ୍ରାୟ 87% କୃଷି ଶ୍ରମିକ ଭାବେ କାମ କରନ୍ତି। ଗ୍ରାମାଞ୍ଚଳର ଅଧିକାଂଶ ମହିଳା ଧାନ ଚାଷରେ ସିଧାସଳଖ ଭାବେ ଜଡ଼ିତ ଅଛନ୍ତି। ଧାନ ଚାଷର ପ୍ରାୟ ସମସ୍ତ କାର୍ଯ୍ୟରେ ମହିଳାଙ୍କ ଅବଦାନ ରହିଛି, ଯଥା ବିହନ ଚୟନ ଓ ବିହନ ବିଶୋଧନ, ତଳିଘର ପ୍ରସ୍ତୁତି, ତୃଣକ ନିୟନ୍ତ୍ରଣ, ସାର ଓ ଜୈବ ସାର ପ୍ରୟୋଗ, କୀଟ ଓ ରୋଗ ନିରୀକ୍ଷଣ, ଧାନ କଟା ଏବଂ ତାଙ୍କୁ ସହାୟତା କାର୍ଯ୍ୟ ମଧ୍ୟ।
1: ଠିକ ଅଛି ମ୍ୟାଡମ୍, ତେବେ ବିହନ ସଂଗ୍ରହ ଓ ଚୟନରେ ମହିଳାଙ୍କ ଭୂମିକା କେତେ ଅଧିକ ରହିଛି, ସେ ବିଷୟରେ କହିଲେ ଆମର ସବୁ ମହିଳାମାନେ ଏ ବିଷୟରେ ଟିକେ ଅଧିକ ଜାଣିପାରିବେ।
2: ଆଜ୍ଞା, ବିହନ ସଂଗ୍ରହ ଓ ସଂରକ୍ଷଣରେ ମହିଳାମାନେ ହେଉଛନ୍ତି କୃଷି ବ୍ୟବସ୍ଥାର ମୁଖ୍ୟ ମେରୁଦଣ୍ଡ। ସେମାନେ ପାରମ୍ପରିକ ବିହନ ଚୟନ, ସଂରକ୍ଷଣ ଏବଂ ପରିଚାଳନା କରି ବିହନର ରକ୍ଷାକର୍ତ୍ତା ଭାବେ କାର୍ଯ୍ୟ କରନ୍ତି। ଅମଳ ସମୟରେ ମହିଳାମାନେ ସେମାନଙ୍କର ଅଭିଜ୍ଞତା ଆଧାରରେ ଉନ୍ନତ ଗୁଣବତ୍ତା ସମ୍ପନ୍ନ ଶସ୍ୟ ବାଛନ୍ତି, ଯେଉଁଥିରେ ଜଳବାୟୁ ପରିବର୍ତ୍ତନ ସହଜରେ ସହ୍ୟ କରିବା ଶକ୍ତି, ଅଧିକ ପୋଷଣ ତତ୍ତ୍ୱ ଏବଂ ମରୁଡ଼ି ସହୁଥିବା ଏବଂ ପୁଷ୍ଟିସାର ଯୁକ୍ତ ଶସ୍ୟକୁ ଚିହ୍ନଟ କରନ୍ତି। ତାପରେ ସେମାନେ ପାରମ୍ପରିକ ଜ୍ଞାନକୌଶଳ ବ୍ୟବହାର କରି ବିହନକୁ ଖରାରେ ଶୁଖାଇ ସୁରକ୍ଷିତ ଭାବେ ସାଇତି ରଖନ୍ତି। ବିହନ ବିଶୋଧନ ମଧ୍ୟ ମହିଳାମାନେ ଖୁବ୍ ବେଶ ଭଲ ଭାବେ କରନ୍ତି। ସେମାନେ ତାଙ୍କ ପାରମ୍ପରିକ ଜ୍ଞାନ ଦ୍ୱାରା ଯେମିତି ଲୁଣ ପାଣିରେ ମଞ୍ଜିକୁ ଭିଜାଇ ତାକୁ ସେଥିରୁ ଧାନକୁ ଅଗାଡ଼ିରୁ ତାକୁ ଅଲଗା କରନ୍ତି, ଭଲ ଧାନକୁ ବାଛନ୍ତି, ଭଲ ବିହନକୁ ସେମାନେ ବ୍ୟବହାର କରନ୍ତି। ତାପରେ ଆମେ ବିହନ ବିଶୋଧନ ମଧ୍ୟ ବିଭିନ୍ନ ପ୍ରକାର ଯେମିତି ଆମର କାର୍ବେଣ୍ଡାଜିମ୍ ହଉ କିମ୍ବା ଆମ ଥିରାମ ହଉ ସଠିକ୍ ପଦ୍ଧତିରେ ତାକୁ ବ୍ୟବହାର କରନ୍ତି ଏବଂ ତାକୁ ଡ୍ରମ୍ ସିଡର୍ ମଧ୍ୟରେ ହଉ କିମ୍ବା ମାନେ ତାକୁ ଠିକ୍ ଭାବରେ ତାକୁ ରେଡି କରନ୍ତି। ଯଦି ଗଜା କରିବାରେ ଥାଏ ତେବେ ସେମାନେ ଗଜା ମଧ୍ୟ କରନ୍ତି, ଯେମିତି ସେମାନେ ବିହନକୁ ପାଣିରେ ଭିଜାଇ ରଖନ୍ତି, ତାପରେ ତାକୁ ବସ୍ତାରେ ବାନ୍ଧି ରଖି ତାକୁ ଗଜା ମଧ୍ୟ ପ୍ରସ୍ତୁତ କରନ୍ତି।
1: ତେବେ ମ୍ୟାଡମ୍, ଧାନ ଚାଷରେ ନର୍ସରୀ ପ୍ରସ୍ତୁତିର ଆରମ୍ଭ କରି ଚାରା ରୋପଣ କାର୍ଯ୍ୟରେ ମହିଳାମାନଙ୍କର ଭୂମିକା ଓ ଗୁରୁତ୍ୱ କେତେ ଅଧିକ ରହିଛି?
2: ଆଜ୍ଞା, ଆମେ ଜାଣିଛେ ଯେ ଆମର ଗୋଟେ ଏକର ଜମି ଚାଷ କରିବା ପାଇଁ ଧାନ ରୋଇବା ପାଇଁ 400 ବର୍ଗମିଟର ତଳିଘର ଦରକାର ହୁଏ। ତେବେ ତଳିଘର ପ୍ରସ୍ତୁତି ପାଇଁ ଆମର ଗୁଣ୍ଡ ଚାଷ କରାଯାଏ, ମାଟିକୁ ଭଲ ଭାବେ ଆମେ ଗୁଣ୍ଡ ଚାଷ କରୁ ଏବଂ ତାକୁ ପ୍ରସ୍ତୁତ କରିବା ପାଇଁ ପୁରୁଷମାନଙ୍କର ମୁଖ୍ୟ ଭୂମିକା ଥାଏ। ହେଲେ ତା'ପର କାର୍ଯ୍ୟ ଯେଉଁଟା ଯାହା ଆମର ମହିଳାମାନେ କରନ୍ତି, ଯେମିତି ତାକୁ ଆଗ ତା ଜମିକୁ ପୁରା ଭଲ ଭାବେ ତାକୁ

0: ଫୁଲ କରନ୍ତି ଏବଂ ତାପରେ ବିହନକୁ ସମାନ ଭାବେ ସେଥିରେ ବୁଣନ୍ତି। ଧାନ ବୁଣିବା ପରେ ତା ଉପରେ ଶୁଖିଲା ଗୋବର ଖତ ଏକ ପତଳା ଆସ୍ତରଣ ପକାନ୍ତି ଏବଂ ଜଳସିଞ୍ଚନ ମଧ୍ୟ କରନ୍ତି। ତଳି ଖରାରେ ଧାନ ଗଛ ସହ ଯେଉଁ ବାଳୁଙ୍ଗା ଘାସ ଉଠିଥାଏ ତେବେ ତାକୁ ମଧ୍ୟ ନିୟନ୍ତ୍ରଣ କରନ୍ତି। ତାକୁ ବେଶ ଭଲ ଭାବରେ ଅତି ଯତ୍ନର ସହିତ ତାକୁ ବାଛିଥାନ୍ତି ଯେପରି ଧାନ ଗଛକୁ କିଛି ଅସୁବିଧା ନ ହୁଏ। ତଳିଟି ଆମର 20-25 ଦିନର ହେବା ପରେ ତଳିକୁ ସେମାନେ ଖୁବ୍ ସାବଧାନତା ସହିତ ତାକୁ ଓପାଡ଼ି ତାକୁ ବିଡ଼ା ବାନ୍ଧି ମୁଖ୍ୟ ଜମିକୁ ମଧ୍ୟ ନେଇଥାନ୍ତି। ଆଜିକାଲି ତ ଆମେ ମେସିନ୍ ସାହାଯ୍ୟରେ ମଧ୍ୟ ଧାନ ରୋଉଛେ। ମେସିନ୍ ଟ୍ରାନ୍ସପ୍ଲାଣ୍ଟର ଆସିଗଲାଣି, ଆମର ମେସିନ୍ ଟ୍ରାନ୍ସପ୍ଲାଣ୍ଟର ଅଛି। ତା ପାଇଁ ଆମର ମ୍ୟାଟ୍ ନର୍ସରୀ ଗୋଟେ ପକେଇବାକୁ ଆମର ଦରକାର ହୁଏ। ତ ତା ପାଇଁ ଆମେ କଣ କରୁ, ମହିଳାମାନଙ୍କର ସେଥିରେ ମଧ୍ୟ ଭୂମିକା ରହୁଛି। ତେବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ପ୍ଲାଷ୍ଟିକ ଟ୍ରେ ବା ମ୍ୟାଟ୍ ଉପରେ ମାଟି ଓ ଖତ ଦେଇ ମ୍ୟାଟ୍ ତଳି ପ୍ରସ୍ତୁତ କରିଛନ୍ତି। ଅନେକ ଚାଷୀଙ୍କ ପାଖରେ ତଳି ପ୍ରସ୍ତୁତି କରିବାକୁ ସମୟ କିମ୍ବା ଶ୍ରମିକ ନଥାଏ, ସେହିପରି ଚାଷୀମାନଙ୍କୁ ମଧ୍ୟ ସେମାନେ ଏହିସବୁ ଜିନିଷର ସୁଯୋଗ ନେଇ ଗ୍ରାମୀଣ ମହିଳାମାନେ ବ୍ୟବସାୟିକ ଭାବେ ଧାନ ତଳି ପ୍ରସ୍ତୁତ କରି ଅନ୍ୟ ଚାଷୀମାନଙ୍କୁ ମଧ୍ୟ ଯୋଗାଇ ଦିଅନ୍ତି।
1: ତେବେ ମ୍ୟାଡମ୍, ଧାନ ଚାଷରେ ତୃଣକ ପରିଚାଳନା କିଭଳି ଭାବରେ କରିବା ଦରକାର?
0: ଧାନ ଚାଷରେ ତୃଣକ ପରିଚାଳନା ଏକ ଅତ୍ୟନ୍ତ ଜରୁରୀ କାର୍ଯ୍ୟ। ତୃଣକ ଫସଲ ସହିତ ପୋଷକ ତତ୍ତ୍ୱ, ଜଳ, ସୂର୍ଯ୍ୟାଲୋକ ଏବଂ ସ୍ଥାନ ପାଇଁ ପ୍ରତିଯୋଗିତା କରିଥାଏ, ଫଳରେ ଅମଳ ହ୍ରାସ ପାଏ। ତେବେ ମହିଳାମାନେ ରୋପଣ ପରେ ନିୟମିତ ଭାବରେ କ୍ଷେତ୍ର ନିରୀକ୍ଷଣ କରି ତୃଣକ ଚିହ୍ନଟ କରନ୍ତି। ସେମାନେ ହାତରେ ତୃଣକକୁ ଉପାଡ଼ନ୍ତି କିମ୍ବା ସେମାନେ କୋନୋବିଡର ବ୍ୟବହାର କରି ଏବଂ କ୍ଷେତ୍ରକୁ ତୃଣମୁକ୍ତ କରିବାରେ ସାହାଯ୍ୟ କରନ୍ତି। ବିଶେଷ କରି ଶ୍ରୀ ପଦ୍ଧତିରେ ଯେଉଁ ଆମେ ଧାନ ଚାଷ କରିଥାଉ ସେଥିରେ ମଧ୍ୟ ମହିଳାଙ୍କ ଅବଦାନ ଅଧିକ ରହିଛି। ତୃଣକ ଯୋଗୁଁ ଧାନର ଅମଳ 50% ପର୍ଯ୍ୟନ୍ତ ହ୍ରାସ ପାଇଥାଏ ଏବଂ ଧାନରେ ତୃଣକ ପରିଚାଳନା ପ୍ରାୟ 70-80% କାର୍ଯ୍ୟରେ ମହିଳାମାନେ ସମ୍ପାଦନ କରିଥାନ୍ତି।
1: ଆଚ୍ଛା, ତେବେ ସାର ଓ ଜୈବ ସାର ପ୍ରୟୋଗରେ ମହିଳାମାନଙ୍କ ଭୂମିକା କଣ ରହିଛି ମ୍ୟାଡମ୍?
0: ଗ୍ରାମାଞ୍ଚଳରେ ମହିଳାମାନେ ଗୋବର ଖତ, କମ୍ପୋଷ୍ଟ, ବର୍ମି କମ୍ପୋଷ୍ଟ, ଜୈବ ସାର ଏବଂ ଜୈବିକ ସାର ପ୍ରସ୍ତୁତିରେ ସକ୍ରିୟ ଭାବରେ ଅଂଶଗ୍ରହଣ କରନ୍ତି। ଜୈବିକ ସାର ବ୍ୟବହାର ଦ୍ୱାରା ପରିବେଶ ପ୍ରଦୂଷଣ କମିଥାଏ ଏବଂ ଉପକାରୀ ଅଣୁଜୀବ ବୃଦ୍ଧି ପାଇଥାଏ।
1: ମ୍ୟାଡମ୍, ଆପଣ ତ ବହୁତ କିଛି ଜିନିଷ କହିଲେ ଧାନ ଚାଷକୁ ନେଇକି, ଆଉ ସେଥିରେ ମହିଳାମାନଙ୍କର ଭୂମିକା କେତେ ଅଧିକ ରହିଛି। ତେବେ ଏଇଠି ସବୁଠାରୁ ମୁଖ୍ୟ ଜିନିଷ ହେଲା ଅମଳ କରିବା। ଧାନ ଅମଳ ସମୟରେ ମହିଳାମାନଙ୍କର ଭୂମିକା କେତେ ଅଧିକ ରହିଛି?
0: ଧାନ କାଟିବା, ଧାନ ବାନ୍ଧିବା, କ୍ଷେତ୍ରରୁ ସଂଗ୍ରହ କରିବା ଏବଂ ତାକୁ ପରବର୍ତ୍ତୀ ମୁହୂର୍ତ୍ତରେ ତାକୁ ମଳିବା କିମ୍ବା ଥ୍ରେସିଂ କରିବା, ତାକୁ ସଫା କରିବା, ଏହି ସବୁ ଜିନିଷରେ ମହିଳାମାନଙ୍କର ବହୁତ ଅବଦାନ ରହିଛି। ତାପରେ ଧାନକୁ ଭଲ ଭାବେ ଶୁଖାଇ ସଂରକ୍ଷଣ କରିବା, ପରବର୍ତ୍ତୀ ବର୍ଷ ପାଇଁ ବିହନ ଅଲଗା କରି ରଖିବା ଏବଂ ତାକୁ ସୁରକ୍ଷିତ ଭାବେ ରଖିବା। ସେମାନେ ଗୋଦାମ ଓ ଭଣ୍ଡାର ଘରରେ ଯେଉଁ ଆମର ଧାନକୁ ଆମେ ସଂଗ୍ରହ କରି ରଖୁ, ଗୋଦାମ ଘରକୁ ସଫା କରିବା ଦାୟିତ୍ୱ ଏବଂ ଆମ ଧାନକୁ ଭଲ ଭାବେ ଶୁଖାଇ ତାକୁ ପାରମ୍ପରିକ ମାଧ୍ୟମରେ ଘରୋଇ ପଦ୍ଧତିରେ ଯେମିତି ନିମ୍ବ ପତ୍ର, କରଞ୍ଜ ପତ୍ର ଏହିସବୁ ପକାଇ ମଧ୍ୟ ସେମାନେ ତାକୁ ଧାନକୁ ସଂରକ୍ଷଣ କରି ରଖନ୍ତି। ଆମେ ଜାଣିଛେ କି ଭାରତରେ ଅମଳ ପରବର୍ତ୍ତୀ କ୍ଷତି 5-10% ପର୍ଯ୍ୟନ୍ତ ହେବାର ସମ୍ଭାବନା ଥାଏ। ତେବେ ମହିଳାମାନଙ୍କର ସଠିକ୍ ଅମଳ, ସଫା ରଖିବା ଏବଂ ସଂରକ୍ଷଣ ପରିଚାଳନା ଦ୍ୱାରା ଏହି କ୍ଷତିକୁ ବହୁ ପରିମାଣରେ ଆମେ କମେଇ ପାରିଥାଉ।
1: ଆଚ୍ଛା, ତେବେ ମ୍ୟାଡମ୍, ଯେତେବେଳେ ଆମେ ଗୋଟେ ବିହନ ସଂଗ୍ରହ କରିଥାଏ, ବିହନ ସଂଗ୍ରହ ବା ବିହନ ବର୍ଦ୍ଧନ ଓ ବିହନ ଯୋଗାଣରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଭୂମିକା କେତେ ଅଧିକ ରହିଛି, ଯୋଉଟାକି ଉତ୍ତମ ମାନର ବିହନ?
0: ଆଜ୍ଞା, ବିହନ ସଂଗ୍ରହ କ୍ଷେତ୍ରରେ ମହିଳାମାନଙ୍କ ଭୂମିକା ଅନେକ ସମୟରେ ସାମାଜିକ ଏବଂ ଅର୍ଥନୈତିକ ଅସମାନତା ଯୋଗୁଁ ବାଧାପ୍ରାପ୍ତ ହୁଏ। ଏହି ସମସ୍ୟାର ସମାଧାନ ପାଇଁ ମିଳିତ ପ୍ରୟାସ ଏବଂ ସରକାରୀ ଯୋଜନା ଗୁଡ଼ିକ ବିହନ କ୍ଷେତ୍ରରେ ମହିଳାମାନଙ୍କର ନେତୃତ୍ୱକୁ ବୃଦ୍ଧି କରୁଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମହିଳା ଚାଷୀ ଉତ୍ପାଦକ ସଂଗଠନ ମାଧ୍ୟମରେ ମହିଳାମାନେ ବର୍ତ୍ତମାନ ବ୍ୟବସାୟିକ ସ୍ତରରେ ବିହନ ଉତ୍ପାଦନ କରି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଛନ୍ତି। ଭାରତ ସରକାରଙ୍କ କୃଷି ସଖୀ ଯୋଜନା, ଯାହା ମହିଳା ଚାଷୀମାନଙ୍କୁ ସଶକ୍ତ କରିବା ପାଇଁ ଆରମ୍ଭ କରାଯାଇଛି, ଏଥିରେ ସ୍ଥାନୀୟ ମହିଳାମାନଙ୍କୁ କୃଷି ସଖୀ ଭାବେ ପ୍ରଶିକ୍ଷଣ ଦିଆଯାଉଛି, ଯାହାଦ୍ୱାରା ସେମାନେ ଅନ୍ୟ ଚାଷୀମାନଙ୍କୁ ସାହାଯ୍ୟ କରିପାରିବେ। ବିଭିନ୍ନ ପ୍ରକାର ଯୋଜନା ଯେମିତି ଆମର प्रधानमंत्री फसल बीमा योजना एवं बीमा दाबी करिबा प्रक्रिया विषय रे महिला मानंकु सचेतन करा जाउची। तेबे एही योजना महिला मानंकु स्वावलंबी करिबा सह जलवायु परिवर्तन ओ आर्थिक संकट समय रे सेमानंक चासकु सुरक्षित रखिबारे सहाय्य करूची।
1: अच्छा, तेबे मैडम बहुत किछ कहिले एही धान चासरे महिला कृषक।

0: ଭୂମିକା। କିନ୍ତୁ ଏଇଠି ଆଉ ଗୋଟେ ଶେଷରେ କୁହନ୍ତୁ ଯେ ଆମର ମହିଳାମାନେ କିଭଳି ଭାବରେ ଅଧିକ ରୋଜଗାର କରିପାରିବେ ଏ ଦିଗରେ, ଏବଂ ନିଜେ ଅଧିକ ସକ୍ଷମ ହେଇପାରିବେ, ଏବଂ ସେମାନଙ୍କୁ ବାର୍ତ୍ତା ଅଧିକ କଣ ଦେବେ ଯେ ଘରେ ନ ବସିକି ସେମାନେ ପ୍ରତ୍ୟେକଟି କାର୍ଯ୍ୟରେ ଆଗକୁ ଯାଆନ୍ତୁ।
1: ମହିଳାମାନେ ବିଭିନ୍ନ କ୍ଷେତ୍ରରେ ସବୁଥିରେ, ସେମାନେ କିଛି ବି ଚାଷର ପ୍ରଥମରୁ ନେଇକି ଶେଷ ପର୍ଯ୍ୟନ୍ତ ସବୁଥିରେ ମହିଳାମାନଙ୍କ ଭୂମିକା ଥାଏ। ଯେମିତି ଆମେ ଆଜି ଧାନ ଚାଷ ବିଷୟରେ କଥା ହଉଛେ, ତେବେ ଧାନ ଚାଷରେ ମଧ୍ୟ ଆମର ନର୍ସରୀ ପ୍ରସ୍ତୁତିରୁ ନେଇକି ଧାନ କଟା ପର୍ଯ୍ୟନ୍ତ ଏବଂ ତା ପରବର୍ତ୍ତୀ ମୁହୂର୍ତ୍ତ ପର୍ଯ୍ୟନ୍ତ ବି ଆମେ ଯେଉଁଟା ଆମେ କରୁଛେ, ଯେଉଁ ଭାଲ୍ୟୁ ଆଡ଼େଡ଼୍ ପ୍ରଡକ୍ଟ ଯେମିତି ଆମର ଧାନର ହେଉଛି, ସେଇଟା ମୁଢ଼ି ହେଲା, ଖଇ ହେଲା, ସବୁ ଏଇଥିରେ ମଧ୍ୟ ସେମାନେ ମୁଆ ହେଲା, ବିଭିନ୍ନ ପ୍ରକାର ଜିନିଷ, ଆମର ଉଷୁନା ଚାଉଳ ହେଲା, ଅରୁଆ ଚାଉଳ ହେଲା, ବିଭିନ୍ନ ପ୍ରକାର ଜିନିଷ ବନେଇବା ପର୍ଯ୍ୟନ୍ତ ସବୁଥିରେ ଆମର ମହିଳାମାନଙ୍କର ହିଁ ଭୂମିକା ରହୁଛି। ଆମେ ଯଦି ସେମିତି ଦେଖିବା ତାହେଲେ ମହିଳାମାନଙ୍କ ଭୂମିକା କୋଉଥିରେ ନାହିଁ, ସବୁଥିରେ ଆମର ପ୍ରଥମରୁ ଆମେ ତଳି ପକେଇବା ଦିନରୁ ନେଇକି, ଆମେ ଧାନ ଜମିରେ ମଞ୍ଜି ପକେଇବା ଦିନରୁ ନେଇକି, ଆମର ଧାନ କଟାରୁ ତା ପରବର୍ତ୍ତୀ କ୍ଷେତ୍ରରେ ମଧ୍ୟ ମହିଳାମାନଙ୍କ ଭୂମିକା ରହୁଛି। ତେବେ ଧାନ ଚାଷରେ ନର୍ସରୀ ପ୍ରସ୍ତୁତି ଓ ଚାରା ରୋପଣ କାର୍ଯ୍ୟରେ ମହିଳାମାନଙ୍କ ଅବଦାନ ଅତୁଳନୀୟ। ସେମାନଙ୍କ ପରିଶ୍ରମ, ଦକ୍ଷତା ଓ ଅନୁଭବ ଧାନ ଉତ୍ପାଦନ ବୃଦ୍ଧି, ପରିବାରର ଆୟ ବୃଦ୍ଧି ନିଶ୍ଚିତ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତୃଣକ ପରିଚାଳନା କାର୍ଯ୍ୟରେ ମଧ୍ୟ ମହିଳାମାନେ ମୁଖ୍ୟ ଭୂମିକା ନିର୍ବାହ କରନ୍ତି, ଯାହାଦ୍ୱାରା ଫସଲ ଅଧିକ ପୋଷକ ତତ୍ତ୍ୱ ପାଇଥାଏ ଏବଂ ଅମଳ ବୃଦ୍ଧି ହୁଏ। ଧାନ ଅମଳ, ମଳିବା, ସଫା କରିବା ଏବଂ ସଂରକ୍ଷଣ ସମୟରେ ମୂଷା ଓ କୀଟ ତତ୍ତ୍ୱ ଏବଂ ଅନ୍ୟାନ୍ୟ ସବୁ ଅସୁବିଧାରୁ ନିୟନ୍ତ୍ରଣରେ ମହିଳାମାନଙ୍କର ଖୁବ୍ ଅବଦାନ ରହିଛି। ତେଣୁ ମହିଳା କୃଷକମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ, ଆଧୁନିକ ଯନ୍ତ୍ରପାତି ଓ ସାମାଜିକ ସ୍ୱୀକୃତି ପ୍ରଦାନ କରିବା ଆବଶ୍ୟକ। ତେବେ ଆମେ ଏହା କହିପାରିବା, ମହିଳା କୃଷକଙ୍କ ସଶକ୍ତିକରଣ ବିନା କୃଷିର ସ୍ଥାୟୀ ବିକାଶ ସମ୍ଭବ ନୁହେଁ।
0: ଆଜ୍ଞା, ତେବେ ନିଶ୍ଚିତ ଭାବରେ ଏଇଟା ବହୁତ ଭଲ କଥାଟିଏ କହିଲେ। ଆମର ଯେଉଁ ମହିଳାମାନେ ବା ଭାଇ ଭଉଣୀମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ନିଶ୍ଚିତ ଭାବରେ ଯାହା ଆଜି ମ୍ୟାଡ଼ାମ୍ କହିଲେ ଯେ ଧାନ ଚାଷରେ ମହିଳା କୃଷକଙ୍କର ଭୂମିକା ବହୁତ ମାତ୍ରାରେ ଅଧିକ ରହିଛି, ତେବେ ପୁରୁଷମାନଙ୍କ ସହ ତାଳ ଦେଇକି ଆମର ମହିଳାମାନେ ମଧ୍ୟ ଚାଷ କାର୍ଯ୍ୟରେ ବେଶ୍ ଆଗକୁ ଆସିପାରିଲେଣି। ଆଜିକାଲି ତ ଆମେ କହିପାରିବାନି ଯେ ଖାଲି ଚାଷ କରୁଛନ୍ତି, ପ୍ରତ୍ୟେକଟି ମହିଳା ନିହାତି ଭାବରେ ଭଲ ଭଲ ଉଦ୍ୟୋଗୀ ହେବା ଦରକାର, ନୁହେଁ କି? ଏଣ୍ଟରପ୍ରିନିୟର ଆମେ ଯାହାକୁ କହୁଛେ, ଏବଂ ଏଥିପାଇଁ ମଧ୍ୟ ସରକାରଙ୍କ ତରଫରୁ ସେମାନଙ୍କୁ ସହାୟତା ମିଳୁଛି ଏବଂ ସେମାନେ ମଧ୍ୟ ଭଲ ଲାଭ ପାଇପାରୁଛନ୍ତି, ଏବଂ ଯାହା ବି କିଛି ଯୋଜନା ରହିଛି ସରକାରଙ୍କର ସେସବୁକୁ ଆପଣାନ୍ତୁ, ନିଶ୍ଚିତ ଭାବରେ ଲାଭବାନ ହୁଅନ୍ତୁ। ଯଦି କିଛି ଚାଷ ବିଷୟରେ ସମସ୍ୟା ରହୁଛି ବା ଅସୁବିଧା ରହୁଛି ଜାଣିପାରୁନାହାନ୍ତି, ନିଶ୍ଚିତ ଭାବରେ ଆମର ସରକାରଙ୍କ ତରଫରୁ ତାଲିମ ରହୁଛି, ତା ସାଙ୍ଗରେ ଆମର ବିଶେଷଜ୍ଞ ମହାଶୟ ରହୁଛନ୍ତି, ସେମାନଙ୍କ ପାଖକୁ ଯାଆନ୍ତୁ ଏବଂ ଯାହା ବି କିଛି ସମସ୍ୟା ସବୁ ରହୁଛି ସେସବୁ ସମସ୍ୟାର ସମାଧାନ କରନ୍ତୁ। ତେବେ ମ୍ୟାଡ଼ାମ୍, ଯାହା ହଉ, ବହୁତ ଭଲ ଲାଗିଲା ଆଜି ଆପଣଙ୍କ ସହିତ ଏ ବିଷୟରେ ଅଧିକ ଆଲୋଚନା କରିକି, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ମ୍ୟାଡ଼ାମ୍।
1: ନମସ୍କାର।
2: ଆଲୋଚନାଟି ବହୁତ ସୁନ୍ଦର ଲାଗିଲା। ବାସ୍ତବରେ ଆମର ଭଉଣୀମାନେ ବିଭିନ୍ନ ଗ୍ରାମାଞ୍ଚଳରେ ଯେଉଁମାନେ କୃଷିଜୀବୀ ମହିଳା ଅଛନ୍ତି, ସେମାନଙ୍କର ବହୁତ ଭୂମିକା ରହିଛି ଏଇ ଧାନ ଚାଷ କ୍ଷେତ୍ରରେ। ତେଣୁ ଏଇଟା ନିଶ୍ଚିତ ପ୍ରଶଂସନୀୟ, ଆଉ ଆଲୋଚନାରୁ ମଧ୍ୟ ବହୁତ କଥା ସମସ୍ତେ ଜାଣିପାରିଥିବେ।
0: ହଁ, ତେବେ ହଉ ଜଗନା, ଏଥର ମହାଶୟଙ୍କୁ ଧନ୍ୟବାଦ ଦେଇକି, ଇଏ ଚାଷୀ ଭାଇଙ୍କର ଗୋଟିଏ ଅନୁଭୂତି ରହିଛି, ସେ କିଭଳି ଭାବରେ ନିଜ ଚାଷ କାର୍ଯ୍ୟରେ ଆଗକୁ ଆସିକି ସଫଳତା ପାଇପାରିଛନ୍ତି, ଚାଲ ତାଙ୍କର ଅନୁଭୂତିଟିଏ ଶୁଣି ନବା।
2: ଚାଲ ଶୁଣିବା।
0: ହଉ ଭାଇ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ଭାଇ, ଆପଣଙ୍କର ପରିଚୟ ଟିକେ ଦେଲେ।
3: ଆଜ୍ଞା ନମସ୍କାର, ମୋ ନାଁ କେଶବ ଚନ୍ଦ୍ର ବସ୍ତିଆ, ଆମ ଘର ହେଲା ପୁରୀ ଜିଲ୍ଲା ଅସ୍ତ୍ରଙ୍ଗ ବ୍ଲକର ଅସ୍ତ୍ରଙ୍ଗ ଗାଁ।
0: ଆଜ୍ଞା, ତେବେ ଭାଇ ଆପଣ କ'ଣ ସବୁ ଚାଷ କରୁଛନ୍ତି କହିଲେ?
3: ଆମର ଚାଷ ହେଉଛି, ମୁଖ୍ୟ ଚାଷ ହେଲା ବାଇଗଣ ଚାଷ, ତାପରେ ପୋଟଳ ଚାଷ, ତାପରେ କୋବି, ଏସବୁ ବିଭିନ୍ନ ପ୍ରକାର ଚାଷ ଆମେ କରୁ।
0: ଆଚ୍ଛା, ବିଭିନ୍ନ ପ୍ରକାର ପନିପରିବା ସବୁ ଚାଷ କରନ୍ତି?
3: ଆଜ୍ଞା।
0: କିନ୍ତୁ କୋଉ ଚାଷକୁ ବେଶୀ ପ୍ରାଧାନ୍ୟ ଦିଅନ୍ତି?
3: ଆମେ ବେଶୀ ବାଇଗଣକୁ ବେଶୀ ପ୍ରାଧାନ୍ୟ ଦେଉ।
0: ଆଚ୍ଛା, କିଭଳି ଭାବରେ ବାଇଗଣ ଚାଷ କରୁଛନ୍ତି?
3: ଆମେ ଗଲା ବର୍ଷ କରିଥିଲୁ ଗୋଟେ ନୂଆ ପଦ୍ଧତିରେ, କ'ଣ ଗ୍ରାଫ୍ଟେଡ୍ ଚାଷ। ସେ ବାଇଗଣ ଚାରା ମୁଁ ଆଣି 400 ଗଛ ଲଗେଇଥିଲି, 4 ଗୁଣ୍ଠ ବିଲ ଯାଇଥିଲା। ବାଇଗଣ ଧାଡ଼ିକି ଧାଡ଼ି ରୁହେ ଆମର 6 ଫୁଟରୁ 7 ଫୁଟ, ଆଉ ଗଛକୁ ଗଛ ରୁହେ ମିନିମମ୍ 3 ଫୁଟରୁ 4 ଫୁଟ। ଗଛ ଲଗେଇବା ପୂର୍ବରୁ ବିଲକୁ ଆଗ ଭଲ ଭାବରେ ହଳ କରାଯାଏ, ତା ଦେହରେ ଆମର ଜୈବିକ ସାର ଖତ ପକାଯାଏ, ତାପରେ ରସି ଦ୍ୱାରା ଆମେ କ'ଣ କରୁ, ବିଲକୁ ଲାଇନ୍ କରୁ, ତା ସେଇ ରସି ଯେଉଁ ସିଧାରେ ଥାଏ ସେଇ ସିଧାରେ ଆମେ ବିଲକୁ ପିଣ୍ଡି କରୁ। ପିଣ୍ଡି କଲା ପରେ ପିଣ୍ଡି ଭିତରେ ରୁହେ ଆମର ମିନିମମ୍ ଗୋଟେ ଗୁଣ୍ଠ ବିଲରେ ମିନିମମ୍ 40 ଟୋକେଇକି ରୁହେ ଜୈବିକ ଖତ। ସବୁ ଦେଇସାରିଲା ପରେ ତାକୁ କୁଡ଼ା ଖୁସା କରି ତା ଦେହରେ ଆମେ ଦିଅ କ'ଣ, ଲିମ୍ବ ପିଡ଼ିଆ, ସୋରିଷ ପିଡ଼ିଆ ଦେଇକି ଆମେ ଗଛକୁ ତା ଉପରେ ମଲ୍ଚିଂ ଜରି

0: ପକାଯାଏ, ତାପରେ ମୁଲଚିଞ୍ଜରି ପଡ଼ିଗଲା ପରେ ଠାକୁଠା ଚିହ୍ନ କରିକି ଆମେ ଗଛ ଲଗାଇଥାଉ।
1: ଆଚ୍ଛା, ତେବେ ଭାଇ ଆପଣ ବାଇଗଣ ଚାରା ଆଣିକି ଲଗେଇକି ଚାଷ କରନ୍ତି, କିନ୍ତୁ ବାଇଗଣ ମଞ୍ଜି ବି ଥାଏ ପକେଇକି ଚାଷ କରନ୍ତି?
0: ଏବେ ଯୋଉ ଆମର ଯୋଉ ଗ୍ରାଫ୍ଟେଡ ହଉଛି ଯୋଉ ଗଛଟା, ଗଛ ରହିଲା ବାଇଗଣ, ମୂଳ ରହିଲା ବିଙ୍କୋଳି ମୂଳ। ଯେହେତୁ ବିଙ୍କୋଳି ମୂଳଟା ଶକ୍ତ ରୁହେ, ସେ ବିଭିନ୍ନ ଆଡ଼କୁ ଚେର ଦିଏ, ମାଟିରୁ ପ୍ରବଳ ମାତ୍ରାରେ ତାର ସାରାଂଶ ବି ଆଣେ ଗଛକୁ ଦେଇଥାଏ, ତା ଦେହରେ ଫଳ ବହୁତ ଅମଳ ହେଇଥାଏ।
1: ଆଚ୍ଛା, ତେବେ ଆମେ ବର୍ତ୍ତମାନ ସମୟରେ ଆମର ଚାଷୀ ଭାଇ ଭଉଣୀ ମାନେ ଏଇ ଗ୍ରାଫ୍ଟେଡ ପଦ୍ଧତିରେ ଚାଷ ମଧ୍ୟ
0: କରୁଛନ୍ତି?
1: ଆଜ୍ଞା, ତେବେ ଏଥିପାଇଁ ଆପଣ କଣ ତାଲିମ ନେଇଥିଲେ?
0: ମୁଁ ତାଲିମ ନେଇନଥିଲି, ଗୋଟେ ଚାଷ ମୁଁ ଯାଇଥିଲି ଦେଖିଥିଲି।
1: ଆଚ୍ଛା,
0: ଗୋଟେ ପୋଟଳ ଚାରା ପାଇଁ ଯାଇଥିଲି, ଦେଖିଲି ସେ କରିଛନ୍ତି ଚାଷ, ସେ ବି 2-3 ବର୍ଷ ଆଗରୁ ଚାଷ କରିଥିଲେ, ତାଙ୍କ ପରାମର୍ଶରେ ମୁଁ ଚାଷ ଆରମ୍ଭ କଲି ଆଉ, ଆମ ସେପଟେ ଫାର୍ଷ୍ଟ ଟାଇମ୍ ଆରମ୍ଭ କରିଥିଲି ଆଉ।
1: ଆଚ୍ଛା, ଏବେ ସେଟା ଭଲ ହଉଛି?
0: ଭଲ ହଉଛି।
1: ଆଜ୍ଞା, କେତେ ଜାଗାରେ ଆପଣ କରିଛନ୍ତି?
0: ଗଲା ବର୍ଷ 4 ଗୁଣ୍ଠୁ ବିଲରେ ଚାଷ କରିଥିଲୁ, ମିନିମମ ଗୋଟେ ଗୁଣ୍ଠୁରେ ଯାଏ 100 ଗଛ, 4 ଗୁଣ୍ଠୁରେ ମୁଁ 400 ଗଛ ଲଗେଇଥିଲି।
1: ଆଚ୍ଛା,
0: ଅଗଷ୍ଟ ମାସରେ ଲଗେଇଥିଲି, ସେପ୍ଟେମ୍ବର ଅକ୍ଟୋବର ମାସରେ ମୁଁ ଫଳ ଆରମ୍ଭ ହୋଇଥିଲା, ଅକ୍ଟୋବର ନଭେମ୍ବର ଡିସେମ୍ବର ଜାନୁଆରୀ ଫେବୃଆରୀ ମାସ ଯାଏ ମୁଁ ବାଇଗଣ ତୋଳା ହେଇଛି, ମିନିମମ 5 ମାସ ବାଇଗଣ ତୋଳା ହେଇଛି, 400 ଗଛରୁ ମିନିମମ ବାହାରିଲା ଆମର 60 କୁଇଣ୍ଟାଲ ବାଇଗଣ। 60 କୁଇଣ୍ଟାଲ ବାଇଗଣ ଆମେ ତୋଳିକି ତ ବିକ୍ରି କରୁ, ତାପରେ ମାର୍ଚ୍ଚ ମାସ ବେଳେ ଫଳ କମିଲା, ଆମେ ଯେହେତୁ ଜୈବିକ ପଦ୍ଧତିରେ ଚାଷ କରୁଛୁ, ପେଷ୍ଟିସାଇଡ୍ ୟୁଜ୍ ନ କରିବା ପାଇଁ କି, ସେଥିଲାଗି ଆମେ ବାଇଗଣ ଗଛକୁ ଉପାଡ଼ିକି ଆଉ ଅଲଗା ଚାଷ କରୁଛୁ, ଆମେ ଅଲଗା ବିଲରେ ପୁଣି ବି ବାଇଗଣ ଲଗେଇଛୁ।
1: ଆଜ୍ଞା, ତେବେ ଭାଇ ଆପଣ ଯୋଉ କହିଲେ ଯେ ବାଇଗଣ ଚାଷ କରୁଛନ୍ତି, ବାଇଗଣ ଚାଷ କରିବା ସମୟରେ ଆମେ ପ୍ରାୟତଃ ଦେଖିଛେ ରୋଗ ପୋକ ସମସ୍ୟା ଦେଖାଯାଇଥାଏ, ତେବେ କଣ କଣ ସବୁ ରୋଗ ପୋକ ଲାଗେ?
0: ତା ଦେହରେ ଆମର ଏବେ ବାହାରିଲାଣି ଲିମ୍ବ ତେଲ ବାହାରିଲାଣି, ବିଭିନ୍ନ ପ୍ରକାର ଘରୋଇ ଉପଚାର ବାହାରିଲାଣି, ସେଥି ଆମେ ବ୍ୟବହାର କରୁଛୁ ଆଉ।
1: ରୋଗ ପୋକ ହଉଛନ୍ତି ନା ହଉନାହାନ୍ତି?
0: ହଉଛନ୍ତି, ପୁଣି କମୁଛନ୍ତି, ବେଳେ ବେଳେ ବି ରୋଗ ଅଧିକ ନ ମାନିଲା ପରେ ବାଧ୍ୟ ହେଇକି ପେଷ୍ଟିସାଇଡ୍ ୟୁଜ୍ କରୁ,
1: ବ୍ୟବହାର କରୁଛନ୍ତି। ଆଚ୍ଛା, କଣ ସବୁ ପୋକ ଦେଖାଯାଇଥାଏ?
0: ଆମର ମୁଖ୍ୟତଃ ଦେଖାଯାଏ ବାଇଗଣରେ ଗୁଣ୍ଡି ପୋକ, ଧଳା ମାଛି, ଡାହିଆ, ଏଇସବୁ ପୋକ ଦେଖାଯାଏ, ଫଳବିନ୍ଧା। ଏଇ
1: ତ ପୋକ କଥା କହିଲେ, ରୋଗ କଣ ସେମିତି ଦେଖାଯାଏ?
0: ରୋଗ ଦେଖାଯାଏ ଝାଉଁଳା ରୋଗ ଦେଖାଯାଏ, ଝାଉଁଳା ରୋଗ ଦେଖାଗଲା ପରେ ଝାଉଁଳାର ବି ଗୋଟେ ମେଡିସିନ ମିଳୁଛି, ତା ପାଣିରେ ଗୋଳିକି ମୂଳରେ ଦେଲେ ସେଇଟା ହୁଏ ନାହିଁ,
1: ହୁଏ ନାହିଁ। ଆଜ୍ଞା ଭାଇ, ଆମେ ଦେଖିଛେ ବାଇଗଣ 2 ପ୍ରକାର ଥାଏ, ଗୋଟେ କଳା ବାଇଗଣ, ଧଳା ବାଇଗଣ, ଆପଣ କୋଉ ବାଇଗଣ ଚାଷ କରୁଛନ୍ତି?
0: ସେପଟେ ବେଶୀ କଳା ବାଇଗଣର ଚାହିଦା, ଆମେ କଳା ବାଇଗଣ କରୁ।
1: ଆଜ୍ଞା, ତେବେ ଗୋଟେ ଗୋଟେ ଗଛରେ କେତେ ବାଇଗଣ ଆସିଥାଏ?
0: ମିନିମମ ଗୋଟେ ଗଛରେ ଆସିବ 30 କିଲୋରୁ 40 କିଲୋ ଆସିବ।
1: ଆଚ୍ଛା, କେତେ ଟଙ୍କା ଗୋଟେ କିଲୋରେ ବିକ୍ରି କରନ୍ତି?
0: ମାର୍କେଟ ତ ସବୁବେଳେ ରେଟ୍ ସମାନ ନଥାଏ, ମାର୍କେଟ ଯେତେବେଳେ ରେଟ୍ ଥିବ ଭଲ ଭଲ 2 ପଇସା ହବ, ରେଟ୍ ନଥିଲେ ତ ହବନି। ମିନିମମ ତ ଆମର ଗଲା ବର୍ଷ ଆମେ ବିକ୍ରି କରୁଛୁ ମିନିମମ 30 ଟଙ୍କାରୁ 40 ଟଙ୍କା ଭିତରେ ବିକ୍ରି କରୁଛୁ।
1: ଆଜ୍ଞା ଭାଇ, ଆପଣ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, କେତେ ଲାଭ ପାଉଛନ୍ତି?
0: ମିନିମମ ମୁଁ ଆମର ଖର୍ଚ୍ଚ ହେଇଥିଲା 60-70 ହଜାର ଟଙ୍କା, ଆମେ ପାଇଥିଲୁ 3 ଲକ୍ଷରୁ 3.5 ଲକ୍ଷ ଭିତରେ ପାଇଥିଲୁ।
1: ଆଜ୍ଞା, ତେବେ ନିଶ୍ଚିତ ଭାବରେ ଆମେ ଏଇଠି କହିପାରିବା ଯେ ଲାଭ ପାଇଛନ୍ତି। ଆଉ ଗୋଟେ ଜିନିଷ ଏଇଠି ପଚାରିବାକୁ ଚାହିଁବି ଯେ ଆପଣ କଣ ଏକାକି ଏତେ ସବୁ ଚାଷ କରୁଛନ୍ତି ନା ଘରେ ସମସ୍ତେ ସହଯୋଗ କରୁଛନ୍ତି?
0: ଘରେ ସମସ୍ତେ ସହଯୋଗ କରୁଛନ୍ତି, ଆଉ ତାପରେ କୋଡ଼ା ଖୁସା ବେଳେ ବି ଅଲଗା ବେଳେ ଆମେ ବି ଲୋକଙ୍କୁ ମଜୁରିଆ ବି ଆଣି ପକାଇକି ଚାଷ କରୁ।
1: ଆଜ୍ଞା ଆଜ୍ଞା, ତେବେ ଭାଇ ଏଇଠି ଆଉ ଗୋଟେ ଜିନିଷ କୁହନ୍ତୁ ଯେ ସରକାରଙ୍କ ତରଫରୁ ସେମିତି ସହାୟତା ପାଇଛନ୍ତି ନା ନିଜେ ପରିଶ୍ରମ କରିକି ନିଜ ହାତରୁ ଖର୍ଚ୍ଚ କରିକି ଚାଷ?
0: ନିଜ ଆଗ ନିଜ ହାତରୁ ଖର୍ଚ୍ଚ କରିକି ଚାଷ କରିବାକୁ ପଡୁଛି।
1: ଆଚ୍ଛା, ସରକାରୀ ସହାୟତା?
0: ସରକାରୀ ସହାୟତା ଗୋଟେ ଯାଇଥିଲେ ଫଟୋ ଫଟୋ ଉଠେଇ ଆସିଥିଲେ, ଏବେ ଗୋଟେ 10,000 ଟଙ୍କା
1: ଦେଇଛନ୍ତି। ତେବେ ଏଇଠି କହିପାରିବା ସରକାରଙ୍କ ତରଫରୁ ମଧ୍ୟ ପ୍ରୋତ୍ସାହନ ଆପଣଙ୍କୁ ମିଳୁଛି? ଆଜ୍ଞା, ତେବେ ଭାଇ ଆପଣ ତ କହୁଛନ୍ତି ଜୈବିକ ପଦ୍ଧତିରେ ବାଇଗଣ ଚାଷ କରୁଛନ୍ତି, ତେବେ ଏଇ ଯୋଉ ଜୈବିକ ପଦ୍ଧତିରେ କେତେ ଆପଣ ଗୋବର ଖତ ଦଉଛନ୍ତି, କଣ ସବୁ ଜୈବିକ ଖତ ପ୍ରସ୍ତୁତ କରୁଛନ୍ତି ସେଇଟା ଟିକେ କୁହନ୍ତୁ।
0: ଜୈବିକ ଖତ ହଉଛି, ଯେହେତୁ ଆମର ଗାଁ ଗହଳି ଏରିଆ, ଆମର ସେଠି ଗୋରୁ ଗାଈ ଅଛନ୍ତି, ଗୋରୁ ଗାଈଙ୍କର ଗୋବର ନଡ଼ାରୁ ଯୋଉ ପ୍ରସ୍ତୁତ ଜୈବିକ ଖତ ଆମେ ସେଇଟା ହିଁ ଦିଅଉ।
1: ଆଚ୍ଛା,
0: ରୋଗ ପ୍ରତିକାର ହଉଛି କଣ ଜୈବିକ ପଦ୍ଧତିରେ, ଆମର ଲିମ୍ବ ପତ୍ର, ଆମର ବସା ଦହି, ଗୋମୂତ୍ର, କରଞ୍ଜ ପତ୍ର, ଏସବୁ ମିଶିକି ଗୋଟେ ବନାଯାଏ ମେଡିସିନ, ମାନେ ଗୋମୂତ୍ର ଦେହରେ ଏସବୁ ମିଶାଯାଏ, ସେ ଗୋଟେ ସପ୍ତାହ ରହିଲା ପରେ ସେଇଟାକୁ ଛଣାଯାଏ, ଛଣା ହେଲା ପରେ ସେଇ ଯେଉଁ ଆମର ଲିକ୍ୱିଡ଼ଟା ଆସେ 1 ଲିଟର ପାଣିରେ, ସେ ଲିକ୍ୱିଡ଼ରେ ଆମର 10 ଲିଟର ପାଣି ଗୋଳେଇକି ଆମେ ଛିଞ୍ଚନ କରୁ ପ୍ରତି ସପ୍ତାହକୁ ଥରେ, ହେଲେ ସେଥିରେ ରୋଗ ପୋକ ଟିକେ କମିଯାଆନ୍ତି।
1: ଆଜ୍ଞା, ତେବେ ଯେବେଠୁ ଧରନ୍ତୁ ବାଇଗଣ ଲଗେଇଲେ କେତେ ଦିନରେ ଫଳ ହେଇଥାଏ, ଅମଳ କେତେ ଦିନରେ କରନ୍ତି?
0: ବାଇଗଣ ଲଗେଇବାର ବାଇଗଣ ତ ମିନିମମ ଚାରା 1 ମାସ ଲାଗେ, ଚାରା ତ ଆମେ କିଣିକି ଆଣୁ, ଚାରା ଲଗେଇବାର 2 ମାସରୁ 2.5 ମାସ ଭିତରେ ଫଳ ଆରମ୍ଭ ହୁଏ।
1: ଆଚ୍ଛା, ତେବେ ଗୋଟେ ଗୋଟେ ବାଇଗଣ ଆପଣ ତଥାପି କେତେ 200 ଗ୍ରାମ 250 ଗ୍ରାମ

0: ଏମିତି ପଳେଇ ଆସିଥିବ।
1: ହଁ, ମିନିମମ୍ ସେଇ ଯେଉଁ ଆମେ ଯେଉଁ ବାଇଗଣ କରିଥିଲୁ VNR 100 ବାର୍ ଗ୍ରାଫ୍ଟେଡ୍ ବାଇଗଣ, ସେ ଗୋଟେ ଗୋଟେ ବାଇଗଣ ମୁଁ ୱେଟ୍ କରିଥିଲି, ହାଏଷ୍ଟ ଗୋଟେ ବାଇଗଣ ଯାଇଥିଲା ଆମର 800 ଗ୍ରାମ ଯା।
0: ତେବେ ନିହାତି ଭାବରେ ଏଇଠି କହିପାରିବା ଯେ ବାଇଗଣର ଚାହିଦା ମଧ୍ୟ ବଜାରରେ ବହୁତ ଅଧିକ
1: ହଁ, ସେ
0: ରହିଛି।
1: ବ୍ରିଡ୍ରେ ଚାହିଦା ଭଲ ରହୁଛି ବଜାରରେ।
0: ତେବେ ଭାଇ, ଆମେ ଦେଖିଛେ ଯେଉଁ ବାଇଗଣରେ ଯେଉଁ ବେଳେବେଳେ କଣା ହେଇଯାଇଥାଏ, ପୋକ କଣା କରିଦେଇଥାଏ, ତ କେମିତି ଆପଣ କ'ଣ ସେଇଟା ଦେଖିପାରନ୍ତି ନା ଜାଣିପାରନ୍ତି? ସେଇଟା ମାର୍କେଟରେ ମଧ୍ୟ ତାର ଚାହିଦା ସେତେ ନଥାଏ, ଏଇଟା କେମିତି ହେଇଥାଏ?
1: ସେଇଟା ହେଉଛି ଆମର ଯେତେବେଳେ ଫୁଲ ଆସେ, ଫୁଲ ଦେହରେ ଆମର ମାଛି ବସନ୍ତି, ସେ ଆମର ଗଣଗଣିଆ ବୋଲି ବୋଲି ମାଛି କୁହନ୍ତି କି ଅଲଗା କେଉଁ ମାଛି, ବସିଲା ପରେ ମାଛି ଯେତେବେଳେ ଝାଡ଼ା ଫେରେ ସେଥିରେ ସେଥିରେ ଗୋଟେ ଜୀବାଣୁ ସୃଷ୍ଟି ହୁଏ। ଫୁଲଟା ଫୁଟିବାର 3-4 ଦିନ ପରେ ସେ ଫୁଲଟା ବନ୍ଦ ହେଇଯାଏ, ତାପରେ କଷି ଆସେ, ସାରି ଭିତରେ ଆଗରୁ ଅଣ୍ଡା ଦେଇ ଯେଉଁ ମାଛି ଅଣ୍ଡା ଦେଇ ସେଇଠୁ ପୋକ ଜାତ ହୁଅନ୍ତି। ଆମେ ଯଦି ସପ୍ତାହକୁ ସପ୍ତାହକୁ ଟାଇମଲି ମେଡିସିନ ମାରିବା, ମାଛି ଯଦି ନ ବସି ପାରିବ ତାହେଲେ ପୋକ ସଂଖ୍ୟା ପୁରା କମିଯିବ।
0: ଆଜ୍ଞା, ତେବେ ଆମକୁ ହିଁ ଧ୍ୟାନ ଦେବାକୁ ପଡିବ
1: ସେଇଟା,
0: ଏବଂ
1: ହଁ ପୋକର ମୂଳ ସେଇଠି।
0: ଆଚ୍ଛା, ପ୍ରତିଦିନ ସର୍ବେକ୍ଷଣ କରିବା ଦ୍ୱାରା ହିଁ ଆମେ ଜାଣିପାରିବା ଯେ ପ୍ରକୃତରେ ଚାଷରେ କୋଉ ପୋକ ଲାଗୁଛି କିମ୍ବା କୋଉ ରୋଗ ଲାଗୁଛି, କେତେ ପାଣି ଦରକାରେ, ତାପରେ କ'ଣ ଏଥିରେ ଖାଦ୍ୟ ସାର ଆବଶ୍ୟକ ରହିଛି।
1: ସେସବୁ ଜାଣିବା
0: ହଁ
1: ଦରକାର,
0: ହଁ, ତାହେଲେ ଆମେ ଚାଷ କାର୍ଯ୍ୟରେ ଆଗକୁ ଯାଇପାରିବା, ଭଲ ଦୁଇ ପଇସା
1: ଇନକମ୍
0: ରୋଜଗାର ମଧ୍ୟ କରିପାରିବା। ତେବେ ଭାଇ, ଯାହା ହଉ, ବହୁତ ଭଲ ଲାଗିଲା ଯେ ଆଲୋଚନା କରିକି ଏଇ ଜୈବିକ ପଦ୍ଧତିରେ ବାଇଗଣ ଚାଷକୁ ନେଇକି। ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ଭାଇ।
1: ନମସ୍କାର।
2: ବୁଝିଲୁ ମା?
0: ହଁ ଜଗନ୍ନା
2: ଭାଇ, ଆମର ସୁନ୍ଦର।

ଆପଣମାନେ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ।

ଏ ଥିଲା ଶିଳ୍ପୀ ସ୍ୱପନ ମୁଖାର୍ଜୀ, କଥାଚିତ୍ର ଥିଲା ଇନ୍ତିକାମ, କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ଅରିଜିତ ସିଂ, କଥାଚିତ୍ର ହଟ୍ଲେସ୍।

0: face Chile on Saturday. And that is the end of this news bulletin.
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଶୁଣନ୍ତୁ, ଆମର ଆସନ୍ତାକାଲି ସକାଳ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ କହି ରଖୁଛୁ। ଆସନ୍ତାକାଲି ସକାଳ 6:05 ପ୍ରଚାର କରିବ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। ସକାଳ 6:40 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ। ସକାଳ 7:25 ଶୁଣିପାରିବେ ପୁରୀ ପରିକ୍ରମା। ହ୍ୟାଲୋ ଆକାଶବାଣୀ ପୁରୀ ପ୍ରଚାର କରିବୁ ଦିନ 9:30। ଏ ଥିଲା ଆମର ଆସନ୍ତାକାଲି ସକାଳ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀଭାଇମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବ ଅନୁମାନରୁ ଯାହା ଜଣାଯାଏ, ଆସନ୍ତା 24 ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶାର ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଅଳ୍ପ କେତେକ ସ୍ଥାନମାନଙ୍କରେ ଘଡ଼ଘଡ଼ି ସହିତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ପାଣିପାଗର ସତର୍କ ସୂଚନାରୁ ଯାହା ଜଣାଯାଏ, ଆସନ୍ତା 22 ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଶୁଣିଲେ ପାଣିପାଗର ସୂଚନା ଆକାଶବାଣୀ ପୁରୀ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 11:10 ଆଜିର ସାନ୍ଧ୍ୟ ଅଧିବେଶନର ପରିସମାପ୍ତି ଆମେ ଏଇଠି ଘୋଷଣା କରୁଛୁ। ପୁଣି ଥରେ ଆପଣମାନଙ୍କୁ ଶୁଭେଚ୍ଛା ଜଣାଇବୁ। ଆମର ପରବର୍ତ୍ତୀ ଅଧିବେଶନ ଆସନ୍ତାକାଲି ସକାଳ